ଆକାଶବାଣୀ ଭବାନୀ ପାଟଣା। ଆଜି ବୁଧବାର 1948 ଶତାବ୍ଦ ଆଶ୍ୱିନ 22 ଦିନ 2026 ମସିହା ଅକ୍ଟୋବର ମାସର 14 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 5:58 ସତଚାଳିଶ ସେକେଣ୍ଡ।

ମନୁଷ୍ୟ ନିଜେ ହିଁ ନିଜ କର୍ମ ଦ୍ୱାରା ଦୁଃଖକୁ ଡାକି ଆଣିଥାଏ। ଆକାଶବାଣୀ ଭବାନୀ ପାଟଣା, ସମୟ ସକାଳ 6ଟା ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: runs in third T20I in Indore last Sunday. And that is the end of this news bulletin.
1: ಆಕಾಶವಾಣಿ ಭವನಿ ಪಟ್ಟಣ ಶ್ರೋತಬಂಧು ಆಸಂತು ଆଜିର ଏହି ସୁପ୍ରଭାତରେ ସେହି ସର୍ବଶକ୍ତିମାନ ଈଶ୍ୱରଙ୍କୁ ସ୍ମରଣ କରି ଆରମ୍ଭ କରିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ ଭକ୍ତି ଅର୍ଘ୍ୟ ସହ ଶିଳ୍ପୀ ହେଲେ ପୁଷ୍ପାରାଣୀ ନାୟକ, ଗୀତ ରଚନା କରିଛନ୍ତି ଲକ୍ଷ୍ମୀଧର ସାହୁ।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ କଳ୍ପନା ସାମଲ। ଗୀତଟିକୁ ଲେଖିଛନ୍ତି ବାବାଜୀ ଚରଣ ଜେନା।

ଭଗବାନଙ୍କ ଅବସ୍ଥିତିକୁ ନେଇ ଅନେକ ତର୍କ ବିତର୍କ ହୋଇଛି। ଯଦି ପ୍ରକୃତରେ ଅଛନ୍ତି କାହିଁକି ସେ ଦୃଶ୍ୟମାନ ହେଉନାହାନ୍ତି। ଜଣେ ସାଧୁଙ୍କୁ ପଚରାଯିବାରୁ ସେ କହିଲେ, ଆମେ ତାଙ୍କୁ ଦେଖୁନାହୁଁ ସିନା, ତାଙ୍କ ଉପସ୍ଥିତିକୁ ଅନୁଭବ କରିପାରୁଛୁ। ଏକ ଉଦାହରଣ ଦେଇ ସେ କହିଲେ, ଠିକ୍ ଯେମିତି ପବନକୁ ଆମେ ଦେଖିପାରୁନାହୁଁ, କିନ୍ତୁ ଆମେ ଅନୁଭବ କରିପାରୁଛୁ ଯେ ଆମ ଚାରିପଟେ ପବନ ଅଛି। ଭଗବାନ ହେଉଛନ୍ତି ସର୍ବଶକ୍ତିମାନ। କ'ଣ କ'ଣ ମେ ଭଗବାନ ବୋଲି କୁହାଯାଏ, ଏକଥା ଆଜିର ନୁହେଁ। ହିରଣ୍ୟକଶିପୁ ଯେତେବେଳେ ପ୍ରହ୍ଲାଦକୁ ପଚାରିଛି, ତୋର ହରି କ'ଣ ଏହି ସ୍ତମ୍ଭରେ ଅଛି, ପ୍ରହ୍ଲାଦ କହିଛି ହଁ। ତାପରେ ଉତ୍ତ୍ୟକ୍ତ ହୋଇ ହିରଣ୍ୟକଶିପୁ ସ୍ତମ୍ଭକୁ ପ୍ରହାର କରିଛି। ଭଗବାନ ନୃସିଂହ ରୂପରେ ଆବିର୍ଭାବ ହୋଇ ତାକୁ ସଂହାର କରିଛନ୍ତି। ବିଲକୁଲ ଏହି କଥାକୁ କିଛି ବର୍ଷ ଆଗରୁ ବୈଜ୍ଞାନିକମାନେ ଈଶ୍ୱରୀୟ କଣିକା ମାଧ୍ୟମରେ ପ୍ରତିପାଦିତ କରିବା ପାଇଁ ଚେଷ୍ଟା କରିଥିଲେ। ତାପରେ ଆଉ କ'ଣ ହେଲା ଏବଂ ଏହାର ଗବେଷଣା କେଉଁ ସ୍ତରରେ ଅଛି, ସ୍ପଷ୍ଟ ରୂପରେ କୌଣସି ଖବର ମିଳିନାହିଁ। ବୈଜ୍ଞାନିକ ଗବେଷଣା ଅନବରତ ଚାଲୁ ରହିଛି, ସଫଳତା ମଧ୍ୟ ମିଳୁଛି, କିନ୍ତୁ ସୃଷ୍ଟିର ରହସ୍ୟ ଖୋଜିବା ଅପେକ୍ଷା ଭଗବାନଙ୍କ ଅବସ୍ଥିତିକୁ ଅସ୍ୱୀକାର କରିବାର ପ୍ରଚେଷ୍ଟା ଏଥିରେ ବେଶୀ ମାତ୍ରାରେ ପରିଲକ୍ଷିତ ହୁଏ। ଯୁଗ ଯୁଗ ଧରି ସୂର୍ଯ୍ୟ ଠିକ୍ ସମୟରେ ଉଦୟ ଓ ଅସ୍ତ ହେବା, ଋତୁ ନିୟମିତ ପରିବର୍ତ୍ତନ ହେବା, ଗ୍ରହ ନକ୍ଷତ୍ର ଆଦି ନିଜ ନିଜ କକ୍ଷରେ ପରିଚାଳିତ ହେବା ଆଦିକୁ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ଧରି ନିଆଯାଇଛି। କିନ୍ତୁ ଏସବୁର ଆଢ଼ୁଆଳରେ ଏକ ପ୍ରବଳ ଶକ୍ତିର ଅବସ୍ଥିତିକୁ ଅସ୍ୱୀକାର କରିବା ବିଜ୍ଞାନର ସହଜାତ ପ୍ରବୃତ୍ତି ହୋଇସାରିଛି। ଏହି ଶକ୍ତି ଭଗବାନ ନ ହୋଇପାରନ୍ତି, ପ୍ରକୃତି ହୋଇପାରେ, କିନ୍ତୁ କୌଣସି ଶକ୍ତି ବିନା ଯେ ସବୁକିଛି ଆପଣା ଛାଏଁ ପରିଚାଳିତ ହେଉଛି, ଗ୍ରହଣ କରିବା ଅସ୍ୱାଭାବିକ ମନେ ହୁଏ। ବିଜ୍ଞାନରେ ଆଗ୍ରହ ରଖୁଥିବା ଜଣେ ଶିକ୍ଷକ କହୁଥିଲେ, ସୂର୍ଯ୍ୟରେ ଯେଉଁ ପ୍ରକ୍ରିୟା ଦ୍ୱାରା ଏନର୍ଜି ସୃଷ୍ଟି ହେଉଛି ତାହା ସ୍ପଷ୍ଟ ଜଣାପଡ଼ିଲେ ଏଠି ମଧ୍ୟ ହଜାର ହଜାର ସୂର୍ଯ୍ୟ ସୃଷ୍ଟି କରିହେବ। କିନ୍ତୁ ଏହା କ'ଣ କେବେ ସମ୍ଭବ ହୋଇପାରେ? ଆଜି ମଣିଷ କର୍କଟ ରୋଗରେ ପଡ଼ୁଛି, ଲିଭର, ଗଲ୍ ବ୍ଲେଡର୍ ଓ କିଡ଼ନୀ ଅକାମୀ ହେଉଥିବାରୁ ବିଶ୍ୱବ୍ୟାପୀ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। କିନ୍ତୁ କାହିଁ ଏତେ ବର୍ଷର ଗବେଷଣା ପରେ ବି ଲିଭର, ଗଲ୍ ବ୍ଲେଡର୍ କିମ୍ବା କିଡ଼ନୀଟିଏ ତିଆରି କରିବା ସମ୍ଭବ ହୋଇପାରିନାହିଁ? ଏକଥା ନୁହେଁ ଯେ ଭବିଷ୍ୟତରେ କେବେ ସମ୍ଭବ ହେବ ନାହିଁ, ଯାହାଫଳରେ ହଜାର ହଜାର ଲୋକ ମୃତ୍ୟୁମୁଖରୁ ବର୍ତ୍ତିପାରିବେ। ରୋଷେଇଶାଳରେ ସବୁ ଜିନିଷ ମହଜୁଦ ଅଛି, ଚାଉଳ, ଡାଲି, ପନିପରିବା, ଅଟା, ଯାଅ ଖାଇବ, ସବୁ ଆପଣା ଛାଏଁ ହୋଇଯିବ ଯେ। ଏଭଳି କହିବା ଯାହା ଏ ବିଶ୍ୱ ବ୍ରହ୍ମାଣ୍ଡ ଆପଣା ଛାଏଁ ପରିଚାଳିତ ହେଉଛି ବୋଲି ବିଶ୍ୱାସ କରିବା ମଧ୍ୟ ସେଇଆ। କେବଳ ସୃଷ୍ଟି ପ୍ରାରମ୍ଭର ରହସ୍ୟ କାହିଁକି, ଏହାର ପରିଚାଳନାକୁ ନେଇ ମଧ୍ୟ ହିନ୍ଦୁ ଧର୍ମରେ ଅନେକ କାହାଣୀ କିମ୍ବଦନ୍ତୀ ରହିଛି। ବୈଷ୍ଣବ ମତବାଦ ଅନୁସାରେ ଭଗବାନ ବିଷ୍ଣୁ ହେଉଛନ୍ତି ଏ ସମଗ୍ର ସୃଷ୍ଟିର ପରିଚାଳକ ବା ପାଳନକର୍ତ୍ତା। କ୍ଷୀରସାଗରରେ ଅନନ୍ତ ଶଯ୍ୟାରେ ରହି ସେ ପାଳନ କରନ୍ତି। ଥରେ ଜଣେ ଋଷି ତାଙ୍କ ଦର୍ଶନ ପାଇଁ ଆସିଥାନ୍ତି। କ୍ଳାନ୍ତ ହୋଇ ବିଷ୍ଣୁଙ୍କ ଆଖି ଲାଗିଯାଇଥାଏ। ମହାଲକ୍ଷ୍ମୀ ପାଖରେ ବସିଥାନ୍ତି। ଋଷି ଜଣକ ଭିତରକୁ ପଶି ଆସିଲେ। ଭଗବାନ ବିଷ୍ଣୁ, ଭଗବାନ ବିଷ୍ଣୁ ବୋଲି ଡାକିଲେ। ତଥାପି ବିଷ୍ଣୁ ଆଖି ନ ଖୋଲିବାରୁ ସେ ଭୀଷଣ ରାଗି ପାଟିତୁଣ୍ଡ କଲେ ଏବଂ ଶେଷରେ ବିଷ୍ଣୁଙ୍କ ଛାତିରେ ଗୋଇଠା ମାରିଲେ। ଏଥର ବିଷ୍ଣୁ ଆଖି ଖୋଲିଲେ, ଋଷିଙ୍କୁ ପ୍ରଣାମ ଜଣାଇଲେ ଏବଂ ତାଙ୍କ ପାଦ ଯୁଗଳକୁ ସ୍ନେହରେ ଆଉଁସିଲେ। କହିଲେ, ତମ ପାଦକୁ କୌଣସି କଷ୍ଟ ହୋଇନାହିଁ ତ, କୌଣସି କ୍ଷତ ହୋଇନାହିଁ ତ? କାହିଁକି ସେ ଜାଣନ୍ତି ସେ ହେଉଛନ୍ତି ଏ ସୃଷ୍ଟିର ପରିଚାଳକ ଏବଂ ତାଙ୍କ ଛାତି ଲୁହାଠାରୁ ବି ଟାଣ। ବିଷ୍ଣୁଙ୍କ ଆଚରଣରେ ଉଭୟ ଋଷି ଓ ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହେଲେ। ଋଷି କ୍ଷମାଭିକ୍ଷା କଲେ, ପାଳନକର୍ତ୍ତା ଏଭଳି ହେବା ଉଚିତ। ବର୍ତ୍ତମାନ ଆମେ ଯେଉଁ ସମ୍ବେଦନଶୀଳ ପ୍ରଶାସନର କଥା କହୁଛୁ ତାହା ଏହି କିମ୍ବଦନ୍ତୀରେ ନିହିତ ଅଛି। ରାଜନେତା ଏବଂ ପ୍ରଶାସକ ଏଥିରୁ ଶିକ୍ଷା ଗ୍ରହଣ କରିବା ବିଧେୟ। ହିନ୍ଦୁ ଶୈବ ମତବାଦ ଅନୁସାରେ ଭଗବାନ ଶିବଙ୍କୁ ଏ ସୃଷ୍ଟିର ପାଳନକର୍ତ୍ତା ବୋଲି କୁହାଯାଇଛି। ସେଥିପାଇଁ ସମୟ ସମୟରେ ବିଷ୍ଣୁ ଓ ଶିବଙ୍କୁ ଏକ ଏବଂ ଅଭିନ୍ନ ବୋଲି କୁହାଯାଏ। ଏ ହେଉଛି ହିନ୍ଦୁ ଧର୍ମର ବିଶେଷତ୍ୱ। ବିଭିନ୍ନ ମତବାଦକୁ ନେଇ ଏକ ଅଭିନବ ସମ୍ମିଶ୍ରଣ ଘଟିଛି ଏବଂ ଏ ନେଇ ବିରୋଧାଭାସ କ୍ୱଚିତ ଦେଖିବାକୁ ମିଳେ। ଶିବଙ୍କ ଘର ନାହିଁ, ଏ ସଂସାରର କଲ୍ୟାଣ ପାଇଁ ସେ ସପରିବାର କୈଳାସ ପର୍ବତରେ ରହନ୍ତି। ରାଜନେତା ଏବଂ ପ୍ରଶାସକଙ୍କ ପାଇଁ ଏହାଠାରୁ ବଳି ଶିକ୍ଷାର ବିଷୟ

ଆଉ କ'ଣ ହୋଇପାରେ? ଦେଶର ସୁପରିଚାଳନା ପାଇଁ ଆମେ ଗଣତନ୍ତ୍ର ଗଠନ କରି କାର୍ଯ୍ୟାଳୟ ମୁଖ୍ୟଠାରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ପଦପଦବୀ ସୃଷ୍ଟି କରିଥିବା ବେଳେ ଏ ବିଶ୍ୱ ବ୍ରହ୍ମାଣ୍ଡ ଆପଣ ଛାଏଁ ପରିଚାଳିତ ହେଉଥିବା କେବଳ ଜଣେ ନାସ୍ତିକ ହିଁ କହିପାରେ।

ଶୁଣିଲି ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନ ସୁହାସ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ରାଜା କହିଲେ, ମୁନିବର, ଶ୍ରୀକୃଷ୍ଣଙ୍କର ଯେଉଁ ଗୁଣ ଏବଂ କର୍ମ କଥା ଶୁଣିଲେ ପାପ କ୍ଷୟ ହେବ ସେହି କଥା ମୋତେ କୁହ। ସେ ପରମ ପୁରୁଷ, ତାଙ୍କର ଲୀଳା କୁହୁକ ପରି ବ୍ରହ୍ମ ରୂପେ ସୃଷ୍ଟି କରନ୍ତି, ବିଷ୍ଣୁ ରୂପେ ପାଳନ କରି ଶିବ ରୂପେ ସଂହାର କରନ୍ତି। ଭିନ୍ନ ଭିନ୍ନ ରୂପ ଧରି ଏ ଜଗତରେ ସେ କ୍ରୀଡ଼ା କରନ୍ତି। ତାଙ୍କର ଏ ଅଦ୍ଭୁତ କର୍ମକୁ କିଏ ବା ଜାଣିପାରିବ? ତେଣୁ ସେହି କଥା ଶୁଣାଅ। ସୁତ କହିଲେ, ରାଜାଙ୍କ କଥା ଶୁଣି ଶୁକଦେବ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ବର୍ଣ୍ଣନା କଲେ, ସେ ପରମ ପୁରୁଷ କୃଷ୍ଣ ସମସ୍ତଙ୍କ ଶରୀରରେ ରହି ଲୀଳା କରନ୍ତି। ପଣ୍ଡିତମାନେ ତାହାଙ୍କ ପଦସେବା କରି ଆତ୍ମାର ପାପନାଶ କରନ୍ତି। ଯେ ଲକ୍ଷ୍ମୀପତି, ସେହି ହେଉଛନ୍ତି ଯଦୁବଂଶର ପତି। ସାଧୁମାନେ ତାଙ୍କୁ ଚିନ୍ତା କରିଥାନ୍ତି, ସେ ମୋର ମନରେ ଅଛନ୍ତି। ସେହି ବ୍ୟାସରୂପୀ ହରିଙ୍କୁ ନମସ୍କାର କରି କହିଲେ,

0: ଶୁଣିଲେ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବନୀ ପଟଣା ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବଲପୁର ଏହି କାର୍ଯ୍ୟକ୍ରମ FM 101 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଏଣ୍ଡ AIR ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ସୁଯୋଗ ତିଆର ହେବା। ଶିଳ୍ପ ବିଭାଗର ସୂଚନା ଅନୁସାରେ 14 ଜିଲ୍ଲାନ ଏ ଶିଳ୍ପ ସବୁ ଆସୁଛି। ଏ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନିବେଶକ ଆଉ ଶିଳ୍ପ ପ୍ରତିନିଧିମାନଙ୍କ ସାଙ୍ଗେ ଗୋଲ୍ ଟେବୁଲ୍ ଆଲୋଚନା ଆଉ ପ୍ରତ୍ୟକ୍ଷ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନ ଆଉ ନବୀକରଣୀୟ ଶକ୍ତି କ୍ଷେତ୍ରଠି ରାଜ୍ୟକେ ସମ୍ମାନଜନକ ୱିଣ୍ଡ ଇଣ୍ଡିଆ 2026 ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି ରିସ୍କିଂ ପୁରସ୍କାରଠି ସମ୍ମାନିତ କରାଯାଇଛି। ଚେନ୍ନାଇନ ହୋଇଥିବା ସମ୍ମିଳନୀଠି ମିଳିଥିବାରି ପୁରସ୍କାରକେ ବିଭାଗୀୟ ସଚିବ ବିଶାଲ କୁମାର ଦେବ, ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଅର୍ପଣ କରିଛନ୍। ସାରା ଦେଶେ ଏଛେନ୍ ପୂଜାର ମାହୋଲ ଲାଗି ରହିଛି। ରାଜ୍ୟ ଆର୍ ଦେଶର ଭିନ୍ ଭିନ୍ ଶକ୍ତିପୀଠ ମାନକେ ମା ଦୁର୍ଗାଙ୍କ ନବରାତ୍ର ପୂଜା ଚାଲିଛି। ଆଜି ନବରାତ୍ରୀର 4 ଦିନେ ମା କୁଷ୍ମାଣ୍ଡାଙ୍କୁ ପୂଜା କରାଯାଉଛି। ମାତା କୁଷ୍ମାଣ୍ଡା ବ୍ରହ୍ମାଣ୍ଡ ରଚନା କରିଥିବାର ବିଷୟ ପୁରାଣଠି ରହିଛି। ହେଥିର୍ଲାଗି ସେ ସୃଷ୍ଟିର ଆଦି ସ୍ୱରୂପା, ଆଦି ଶକ୍ତି ଆଉ ଅଷ୍ଟଭୁଜା ଆନ୍। ମାଙ୍କର 7 ହାତେ କମଣ୍ଡଳୁ, ଧନୁ, ସର, ପଦ୍ମ, ଅମୃତ କଲସ, ଚକ୍ର, ଗଦା ଆର୍ 8 ହାତେ ସବୁ ସିଦ୍ଧି ଆଉ ନିଧି ଦେଉଥିବାର ଜପାମାଲା ରହିଛି। ମା କୁଷ୍ମାଣ୍ଡାଙ୍କର ପୂଜା କଲେ ଭକ୍ତର ସବୁ ରୋଗ ଶୋକ ଦୂର ହେସି, ସେନ୍ତା ଆୟୁ, ଯଶ, ବଳ ଆଉ ଆରୋଗ୍ୟ ଫିଲ୍ ମିଲ୍ସି। ପାର୍ବଣ ବେଳେ ଯାତ୍ରୀ ଭିଡ଼କେ ନଜରଥି ରଖିକରି ସମ୍ବଲପୁର ଆର୍ ପଶ୍ଚିମବଙ୍ଗର ସାନ୍ତ୍ରାଗାଛି ଭିତରେ ଖାସ୍ ଟ୍ରେନ୍ ଚଳାଚଳ ଲାଗି ପୂର୍ବତଟ ରେଳପଥ ତରଫୁ ନିଷ୍ପତ୍ତି ନିଆଯାଇଛି। ଏ ଟ୍ରେନ୍ ଆସ୍ଠାନୁ 21 ତାରିଖ ତକ ଫି ବୁଧବାର ଉପର ବେଲାର 4:15 ସମ୍ବଲପୁରନୁ ଛାଡ଼ବା ଆର୍ ତାର ଆର ଦିନ ରାତିର 2 ସାନ୍ତ୍ରାଗାଛିନ ପହଞ୍ଚିବା। ସେନ୍ତା ଗୁରୁବାର ଦିନ ବେଲବୁଡ଼ାର 7:05 ଥିର ସାନ୍ତ୍ରାଗାଛିନୁ ବାହାରିକରି ଶୁକ୍ରବାର ସକାଳର 7:45 ସମ୍ବଲପୁରନ ପହଞ୍ଚିବା। ବରଗଡ଼ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା କମିଟି ଆଉ କାର୍ଯ୍ୟକାରୀ କମିଟି ଜରୁରୀ ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ଗଲା ବଛର ଆୟବ୍ୟ ହିସାବ ସମୀକ୍ଷା ସହିତ ଆଇବା ବଛର ଧନୁଯାତ୍ରା ମହୋତ୍ସବ ପରିଚାଳନା ବାବଦେ ଆଲୋଚନା କରାଯାଇଛି। ଏଥର ଧନୁଯାତ୍ରା ଶେଷ ହେବାର 30 ଭିତରେ ଭିନ୍ ଭିନ୍ କମିଟି ସେମାନଙ୍କର ସବୁ ଖର୍ଚ୍ଚା ହିସାବ ସମିତି ପାସେ ଦାଖଲ କରିବା ଲାଗି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଧନୁଯାତ୍ରା 2026-23 ଜାନୁଆରୀ ମାସର 12-22 ତାରିଖ ତକ ଆୟୋଜନ କରାଯିବା ବୋଲି ବୈଠକଟି ଧାରିଜ କରାଯାଇଛି। ଇତାର ଛଡ଼ା ଧନୁଯାତ୍ରାର ମୁଖ୍ୟ ନାୟକ କଂସ ଭୂମିକା ଲାଗି କଳାକାର ଚୟନ ପ୍ରକ୍ରିୟା ଆଇବା 15 ଭିତରେ ଶେଷ କରିବାକେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହୀଶ ବିଳାସ। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 9:10 ସକାଳ 9:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଏବଂ 9:45 ଶୁଣିପାରିବେ ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଘୁମୁରା ଗୀତ। ସୁଗମ ସଙ୍ଗୀତ ଶୁଣିପାରିବେ ଦିନ 12:30। ଦିନ 1:10 ଶୁଣିବେ ଚାଷର କଥା ଶକ୍ତିରୂପା 1:20। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ତୃତୀୟ ଅଧିବେଶନ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ 5:30। ଆଜି ଏଥିରେ ଶୁଣିବେ ଖେଳ ଓ ଖେଳାଳି। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ପ୍ରଚାର କରିବୁ ଚାଷବାସ ଗୀତ ଗଜଲ ରାତି 8:00। ରାତି 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ। ସ୍ପୋର୍ଟସ୍ ସ୍କେନ୍ 8:30। 9:15 ସ୍ପଟଲାଇଟ୍। 9:30 ଚର୍ଚ୍ଚାକା ବିଷୟ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବେ 10:30। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ମୁଖ୍ୟ ଭାବେ ସାଧାରଣ ସେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 25 ବର୍ଷ ପୂରଣ କରିଥିବା ହେତୁ କ୍ୟାବିନେଟ୍ରେ ଏକ ସ୍ୱତନ୍ତ୍ର ସଂକଳ୍ପ ପାରିତ ହୋଇଛି। କୃଷକମାନଙ୍କ ପାଇଁ ସାର ଓ ବିହନର ସୁପରିଚାଳନା ଲାଗି 1,360 କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ, ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ 500 କୋଟି ଟଙ୍କାର ଯୋଜନା ଏବଂ ମହାନଦୀ ରିଭରଫ୍ରଣ୍ଟର ସମନ୍ୱିତ ବିକାଶ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହାସହ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ଲାଗି 450 କୋଟି ଟଙ୍କା ବ୍ୟୟରେ ଦକ୍ଷତା ବିକାଶ ଯୋଜନା, ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗଠାରେ ମତ୍ସ୍ୟ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ଲାଗି 183,81,00,000 ଟଙ୍କା ମଞ୍ଜୁର କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣକୁ ମଧ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ଆଗାମୀ 5 ବର୍ଷରେ 184,06,00,000 ଟଙ୍କା ଖର୍ଚ୍ଚ ହେବ। ବଲାଙ୍ଗୀର ଜିଲ୍ଲାରେ ଜଳାଭାବ ସମସ୍ୟାର ସମାଧାନ ଲାଗି ତେଲ ନଦୀର ଉପନଦୀ ଲାନ୍ଥ ନଦୀ ଉପରେ ଏକ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ମଧ୍ୟ ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ସେହିପରି ବିପର୍ଯ୍ୟୟ ସମୟରେ ଡିଜିଟାଲ୍ ସେବାଗୁଡ଼ିକର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ 176,83,00,000 ଟଙ୍କା ବ୍ୟୟରେ ଏକ ବିପର୍ଯ୍ୟୟ ପୁନରୁଦ୍ଧାର ସହ ତଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ 39,383 କୋଟି ଟଙ୍କା ମୂଲ୍ୟର 46 ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହାଦ୍ୱାରା 42,512 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି YI ଷ୍ଟାଣ୍ଡ ମିଟିଂ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ସକାଳ 8:00 ଅପରାହ୍ନ 2:00 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ଘୋଷଣା କରାଯିବ। 16 ପୂର୍ବାହ୍ନରେ ନବନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲାରେ 2027 ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଘରକୁ ଘର ସର୍ଭେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଭଦ୍ରକରେ ସମୀକ୍ଷା କରି ପ୍ରଥମେ ଭଣ୍ଡାରୀ ପୋଖରୀ ଓ ଧାମନଗର ଅଞ୍ଚଳରେ ସୁପରଭାଇଜର ବୁଥ୍ସ୍ତରୀୟ ଅଧିକାରୀମାନଙ୍କୁ ଘରକୁ ଘର ଯାଇ ସର୍ଭେ କରିବା, ନୂତନ ଭୋଟରଙ୍କୁ ସାମିଲ କରିବା, ଭୋଟର ତଥ୍ୟ ଯାଞ୍ଚ କରିବା ଆଦି ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ମାସ 12 ଆରମ୍ଭ ହେବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା କମିଟି ଓ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ 2025-26 ବର୍ଷର ଆୟବ୍ୟୟ ହିସାବ ସମୀକ୍ଷା ସହ ଧନୁଯାତ୍ରା ମହୋତ୍ସବ ଆୟୋଜନ ନେଇ ଆଲୋଚନା ହୋଇଥିଲା। ଗ୍ରେଟର ନୋଏଡାରେ ଆରମ୍ଭ ହୋଇଥିବା ଦିଲ୍ଲୀ ଅଟମ୍ ଫେୟାରରେ ଓଡ଼ିଶା ମଣ୍ଡପକୁ ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦର ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ବିଶେଷ ଚାହିଦା ରହିଛି। ଏଭଳି ମେଳା ଦେଶ ବିଦେଶର ବ୍ୟବସାୟିକ ସଂସ୍ଥା ଓ ଗ୍ରାହକଙ୍କ ସହ ଯୋଡ଼ିବାର ପ୍ରମୁଖ ମାଧ୍ୟମ ହୋଇଛି। ଆସନ୍ତା 17 ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଳାରେ ରାଜ୍ୟର ପାରମ୍ପରିକ କଳାକୃତି ଓ ବୟନ ସାମଗ୍ରୀକୁ ସ୍ଥାନ ଦିଆଯାଇଛି। ନବରାତ୍ରିର ଚତୁର୍ଥ ଦିବସରେ ଆଜି ବିଭିନ୍ନ ଶକ୍ତିପୀଠରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା'ଙ୍କ କୁଷ୍ମାଣ୍ଡା ବେଶ ଅନୁଷ୍ଠିତ ହେଉଛି। ଦେବୀ କୁଷ୍ମାଣ୍ଡା ହେଉଛନ୍ତି ତେଜ ଓ ପ୍ରତାପର ସ୍ୱରୂପ। ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କଠାରୁ ନିର୍ଗତ ହେଉଥିବା ତେଜର ସୃଷ୍ଟିକର୍ତ୍ତା ଦେବୀ କୁଷ୍ମାଣ୍ଡା ବୋଲି ବିଶ୍ୱାସ ରହିଛି। ବୈଦ୍ୟୁତିକ ବର୍ଜ୍ୟବସ୍ତୁ କିମ୍ବା ଇ ଆବର୍ଜନାକୁ ହ୍ରାସ ଏବଂ ଏହାର ପୁନଃ ବ୍ୟବହାର ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଅନ୍ତର୍ଜାତୀୟ ଇ ଆବର୍ଜନା ଦିବସ ପାଳନ କରାଯାଉଛି। 2018 ପ୍ରତିବର୍ଷ ଅକ୍ଟୋବର ମାସ 14 ଏହି ଦିବସ ପାଳିତ ହୋଇଆସୁଛି। ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ସ୍ତରରେ ପରିତ୍ୟକ୍ତ ବୈଦ୍ୟୁତିକ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଏବଂ ପୁନଃଚକ୍ରଣ ମାଧ୍ୟମରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକର ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଏସିଆନ୍ ପୁରୁଷ ଚାମ୍ପିଅନ୍ସିପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଅମିତ ରୋହି ଦାସ, ଅମନଦୀପ ଲାକ୍ରା ଓ ଶିବାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତା ପଞ୍ଜାବର ଜଳନ୍ଧର ଓ ମୋହାଲିଠାରେ ଆସନ୍ତା 27 ନଭେମ୍ବର 5 ପର୍ଯ୍ୟନ୍ତ ଆୟୋଜିତ ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ
2: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 11ଟି ବିଭାଗର 16ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ସରକାରୀ ଶାସନ

0: ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଯୁବାବସ୍ଥାରେ ହୃଦରୋଗ ଆଲୋଚକ ଡାକ୍ତର ସତ୍ୟନାରାୟଣ ରାଉତରାୟ
1: 20-40 ବର୍ଷ ବୟସ ପର୍ଯ୍ୟନ୍ତ ସମୟକୁ ଯୁବାବସ୍ଥା କୁହାଯାଇଥାଏ। ଆମ ଦେଶରେ ବଞ୍ଚି ରହିବାର ବୟସ ସୀମା ବଢ଼ିବା ପରେ ପାଶ୍ଚାତ୍ୟ ଦେଶ ପରି 20-50 ବର୍ଷ ବୟସକୁ ଯୁବାବସ୍ଥା କୁହାଯାଉଅଛି। ଯୁବାବସ୍ଥାରେ ବହୁତ ପ୍ରକାର ହୃଦରୋଗ ଦେଖାଯାଇପାରେ, କିନ୍ତୁ ପ୍ରଧାନତଃ 3 ପ୍ରକାର ହୃଦରୋଗ ହୋଇଥାଏ। ସେଗୁଡ଼ିକ ହେଲା ଆଣ୍ଠୁଗଣ୍ଠି ବାତଜନିତ ହୃଦରୋଗ ବା ରିମାଟିକ୍ ହାର୍ଟ ଡିଜିଜ୍, କୌଣସି କାରଣ ନଥାଇ ହୃତ୍ପିଣ୍ଡ ମାଂସପେଶୀର ଶିଥିଳତା ଓ ଦୁର୍ବଳତା ବା ପ୍ରାଇମେରୀ ମାୟୋକାର୍ଡିଆଲ୍ ଡିଜିଜ୍, ଏବଂ ଆଧୁନିକତାର ହୃଦରୋଗ ବା ହାର୍ଟ ଡିଜିଜ୍ ଅଫ୍ ମଡର୍ଣ୍ଣାଇଜେସନ୍। ସାଧାରଣତଃ 5-15 ବର୍ଷ ବୟସରେ ଆଣ୍ଠୁଗଣ୍ଠି ବାତଜନିତ ହୃଦରୋଗ ଆରମ୍ଭ ହୋଇଥାଏ, କିନ୍ତୁ ଲକ୍ଷଣ ଓ ରୋଗ ଆରମ୍ଭର 5-15 ବର୍ଷ ପରେ ଦେଖାଦେଇଥାଏ। ରୋଗୀର ଛାତି ଧଡ଼ପଡ଼ ହୁଏ, ନିଶ୍ୱାସ ନେବାରେ କଷ୍ଟ ହୁଏ, ପରେ ଗୋଡ଼ ଓ ପେଟ ଫୁଲିଯାଏ। ଏହି ରୋଗୀ କୌଣସି କାମ କରିବାକୁ ସକ୍ଷମ ହୁଏ ନାହିଁ। ଏହା ହୃତ୍ପିଣ୍ଡର ଭାଲ୍ଭ ବା କପାଟିକା ନଷ୍ଟ ହେବା ଦ୍ୱାରା ହୋଇଥାଏ। ପ୍ରତି 21 ଦିନରେ ପେନିସିଲିନ୍ ଇଞ୍ଜେକ୍ସନ୍ ନେବା, ନିୟମିତ ଔଷଧ ସେବନ କରିବା ଓ ଆବଶ୍ୟକ ସ୍ଥଳେ ଖରାପ ହୋଇଥିବା ଭାଲ୍ଭର ଅସ୍ତ୍ରଚିକିତ୍ସା ଦ୍ୱାରା ଆଣ୍ଠୁଗଣ୍ଠି ବାତଜନିତ ହୃଦରୋଗକୁ ନିୟନ୍ତ୍ରଣରେ ରଖାଯାଇପାରିବ। ହୃତ୍ପିଣ୍ଡର ମାଂସପେଶୀର ଶିଥିଳତା, ଏହି ରୋଗରେ କୌଣସି କାରଣ ନଥାଇ ହୃତ୍ପିଣ୍ଡର ମାଂସପେଶୀ ଦୁର୍ବଳ ଓ ଶିଥିଳ ହୋଇଯାଏ। ହୃତ୍ପିଣ୍ଡର କାମ କରିବାର ଶକ୍ତି ବହୁ ପରିମାଣରେ କମିଯାଏ। ରୋଗୀ ଚଲାବୁଲା କଲେ ବା କୌଣସି କାମ କଲେ ତାର ଛାତି କଷ୍ଟ ହୁଏ, ଛାତି ଧଡ଼ପଡ଼ ହୁଏ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରେ। ଲକ୍ଷଣ ବାହାରିବାର 2-5 ବର୍ଷ ମଧ୍ୟରେ ରୋଗୀ ମୃତ୍ୟୁମୁଖରେ ପଡ଼େ। ଔଷଧ ଚିକିତ୍ସା ଦ୍ୱାରା ସାମୟିକ ଭାବରେ ଉପଶମ ମିଳିଥାଏ। ନୂତନ ହୃତ୍ପିଣ୍ଡ ରୋପଣ ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ଏହି ରୋଗର ଚିକିତ୍ସା କରାଯାଇପାରେ, କିନ୍ତୁ ଏହା ବହୁ ବ୍ୟୟ ସାପେକ୍ଷ ଏବଂ ଏହି ସୁବିଧା ବହୁତ କମ୍ ସ୍ଥାନରେ ଉପଲବ୍ଧ। ଆଧୁନିକତାର ହୃଦରୋଗ, ବଂଶଗତ ରୋଗର ପ୍ରଭାବ ଓ ଆଧୁନିକ ଜୀବନଶୈଳୀ ଏହାର ମୁଖ୍ୟ କାରଣ। ଆଜିକାଲି ଖାଦ୍ୟ ଅଧିକ ଚର୍ବି, ଅଧିକ ଶର୍କରା, ଅଧିକ ଲୁଣ ଓ କମ୍ ତନ୍ତୁଯୁକ୍ତ ଖାଦ୍ୟ ଯୁବକମାନଙ୍କର ଅତି ପ୍ରିୟ। ଆଧୁନିକ ବିଳାସପୂର୍ଣ୍ଣ ସାମଗ୍ରୀ ଯୋଗୁଁ ଆଜିକାଲି ସାଧାରଣ ଭାବେ ଶାରୀରିକ ଶ୍ରମର ଅଭାବ ରହିଅଛି। ଏପରି ଏକ ଅପ୍ରାକୃତିକ ଖାଦ୍ୟ ଓ ଶାରୀରିକ ନିଷ୍କ୍ରିୟତା ଯୋଗୁଁ ଶରୀର ପୃଥୁଳକାୟ ହୋଇଥାଏ। ଉଚ୍ଚ ରକ୍ତଚାପ, ମଧୁମେହ ଓ କରୋନାରୀ ହୃଦରୋଗ କମ୍ ବୟସରେ ଦେଖାଦିଏ। ଧୂମପାନ, ତମାଖୁ ସେବନ ଓ ମାନସିକ ଅସ୍ଥିରତା କରୋନାରୀ ହୃଦରୋଗ ସୃଷ୍ଟି ହେବାରେ ସହାୟକ ହୋଇଥାଏ। ଫଳରେ ଯୁବାବସ୍ଥାରେ ବହୁ ଲୋକଙ୍କର ହୃଦଘାତ ବା ହାର୍ଟ ଆଟାକ୍ ହୋଇଥାଏ। କମ୍ ଚର୍ବି, କମ୍ ଶର୍କରା ଓ କମ୍ ଲୁଣଯୁକ୍ତ ଖାଦ୍ୟ, ଶାରୀରିକ ପରିଶ୍ରମ, ନିୟମିତ ବ୍ୟାୟାମ, ତମାଖୁ ଓ ଧୂମପାନ ବର୍ଜନ ଏବଂ ଡାକ୍ତରଙ୍କ ପରାମର୍ଶରେ ଶରୀରର ପୃଥୁଳତା, ମଧୁମେହ ଓ ଉଚ୍ଚ ରକ୍ତଚାପର ଉପଯୁକ୍ତ ଚିକିତ୍ସା ଦ୍ୱାରା କରୋନାରୀ ହୃଦରୋଗକୁ ଯୁବାବସ୍ଥାରୁ ଦୂରରେ ରଖାଯାଇପାରିବ।
0: ଆମର ଶ୍ୱାସରେ ଶୁଣୁଥିଲେ ଆଲୋଚନା ଯୁବାବସ୍ଥାରେ ହୃଦରୋଗ। ଆଲୋଚକ ଥିଲେ ଡାକ୍ତର ସତ୍ୟନାରାୟଣ ରାଉତରାୟ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦିଲ୍ଲୀ ଘୋଷଣାପତ୍ର ସହିତ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବୈଠକ ଉଦ୍ଯାପିତ, ଆନ୍ତର୍ଜାତିକ କାର୍ଯ୍ୟକଳାପକୁ ପ୍ରତିହତ।

କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର। ବିହାରରେ ଡଙ୍ଗାବୁଡ଼ି ଘଟଣାରେ 13 ଜଣଙ୍କର ମୃତ୍ୟୁ। ଭାରତ ଆମେରିକା ବାଣିଜ୍ୟ ଆଲୋଚନା ସଠିକ୍ ମାର୍ଗରେ ଅଗ୍ରସର ହେଉଛି ଏବଂ ଖୁବ୍ ଶୀଘ୍ର ଶେଷ ହେବ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବୃହତ୍ତର ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଏବଂ ହାଇଦ୍ରାବାଦଠାରେ ଆଜି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଟି20 କ୍ରିକେଟ୍ ମ୍ୟାଚ୍। ଦିଲ୍ଲୀ ଘୋଷଣାପତ୍ର ସହିତ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବୈଠକ ଉଦ୍ଯାପିତ ହୋଇଛି। ସୀମାପାର ଏବଂ ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଘୋଷଣାପତ୍ରରେ ଦୃଢ଼ ନିନ୍ଦା କରାଯାଇଛି। ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ନେଇ ଘୋଷଣାପତ୍ରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। ଏଥିସହ ସୁରକ୍ଷିତ, ସ୍ଥିର, ବିକଶିତ ଏବଂ ସମୃଦ୍ଧ ସମ୍ମିଳିତ ବିମ୍ଷ୍ଟେକ୍ କ୍ଷେତ୍ରକୁ ସାକାର କରିବା ଲକ୍ଷ୍ୟ ନେଇ ଆଞ୍ଚଳିକ ସହଯୋଗ ସୁଦୃଢ଼ କରିବା ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଆତଙ୍କବାଦକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ରହିଥିବା ଘରୋଇ ତଥା ଆନ୍ତର୍ଜାତିକ ଆଇନ ଆଧାରରେ ପ୍ରଭାବିତଙ୍କୁ ନ୍ୟାୟ ପ୍ରଦାନ କରିବା ଉପରେ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ଦେଇଛନ୍ତି। ବେଆଇନ ମାନବ ଚାଲାଣ, ନିଶା କାରବାର ଏବଂ ଅବୈଧ ଆର୍ଥିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରତିହତ କରିବା ନେଇ ସହଯୋଗ ବୃଦ୍ଧି କରିବାକୁ ଘୋଷଣାପତ୍ରରେ ସହମତି ପ୍ରକାଶ ପାଇଛି। ଅପରାଧିକ ମାମଲାଗୁଡ଼ିକରେ ପାରସ୍ପରିକ ଆଇନଗତ ସହାୟତା ନେଇ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦିଆଯାଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା, ରାଜନୈତିକ ସ୍ୱାଧୀନତା, ଆଭ୍ୟନ୍ତରୀଣ ବ୍ୟାପାରର ହସ୍ତକ୍ଷେପ ନ କରିବା, ପାରସ୍ପରିକ ସମ୍ମାନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ବିଜୟୱାଡ଼ାଠାରେ ପହଞ୍ଚି ସନ୍ଧ୍ୟାରେ ଶ୍ରୀ କନକଦୁର୍ଗା ମନ୍ଦିର ପରିଦର୍ଶନ କରିବେ। ବିଜୟୱାଡ଼ାଠାରେ ଆସନ୍ତାକାଲି ରାଷ୍ଟ୍ରପତି ଜାତୀୟ ସାରସ ମେଳା 2026 ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମିଳିତ ସହଯୋଗରେ ଏହି ମେଳାର ଆୟୋଜନ କରାଯାଇଛି। ଏଥିରେ 30ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର 1500ରୁ ଅଧିକ ମହିଳା ଅଂଶଗ୍ରହଣ କରି ଗ୍ରାମୀଣ ଉତ୍ପାଦ, ପାରସ୍ପରିକ ହସ୍ତଶିଳ୍ପ ଏବଂ ଆଞ୍ଚଳିକ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିବେ। ବିହାରର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ରାଘପୁର ଦିଆରା ଅଞ୍ଚଳରେ ଏକ ଡଙ୍ଗା ବୁଡ଼ିଯିବାରୁ 13 ଜଣଙ୍କର ମୃତ୍ୟୁ ହୋଇଛି। ବୈଶାଳୀ ଜିଲ୍ଲା ମାଜିଷ୍ଟ୍ରେଟ୍ ବର୍ଷା ସିଂ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତ ରାତିରେ ଡଙ୍ଗାଟି ବୁଡ଼ିଯାଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ନାବାଳକ ଥିବା ଜଣାପଡ଼ିଛି। ଏକ ଭୋଜିରେ ଯୋଗଦେବା ପାଇଁ ଡଙ୍ଗାରେ ପାଖାପାଖି 20 ଜଣ ଯାତ୍ରା କରୁଥିଲେ। ସେଥିରୁ ଉଦ୍ଧାର କରାଯାଇଥିବା 7 ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଚୌଧୁରୀ ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ଆମେରିକା ବାଣିଜ୍ୟ ଆଲୋଚନା ସଠିକ୍ ମାର୍ଗରେ ଅଗ୍ରସର ହେଉଛି ଏବଂ ଏହା ଖୁବ୍ ଶୀଘ୍ର ଶେଷ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ନୂଆଦିଲ୍ଲୀରେ ବ୍ଲୁମ୍ବର୍ଗ ନୂତନ ଅର୍ଥନୀତି ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶର ବାଣିଜ୍ୟ ମନ୍ତ୍ରୀ ଏହା ଉପରେ କାର୍ଯ୍ୟ କରିବା ସହ ଆଲୋଚନା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଶ୍ରୀ ଜୟଶଙ୍କର କହିଛନ୍ତି, ଆନ୍ତର୍ଜାତିକ କ୍ଷେତ୍ରରେ ଆମେରିକା ନିଜକୁ ପୁନଃ ପରିପ୍ରକାଶ କରିବା ସହ ପ୍ରତ୍ୟେକ ଦେଶ ଏହା ସହ ସମ୍ପୃକ୍ତ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି। ଭାରତ ଆମେରିକା ମଧ୍ୟରେ ଦୃଢ଼ ରଣନୈତିକ ସହଭାଗିତା ରହିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଚୀନ ସମ୍ପର୍କରେ ଆଲୋକପାତ କରି ଡକ୍ଟର ଜୟଶଙ୍କର, ସୀମାନ୍ତ ଅଞ୍ଚଳରେ ଶାନ୍ତିରକ୍ଷା ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି କହିଛନ୍ତି। ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ରୁଷ ସହ ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରି ଡକ୍ଟର ଜୟଶଙ୍କର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆଜିଠାରୁ ବୃହତ୍ତର ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ ହେଉଛି। ବିଶ୍ୱବ୍ୟାପୀ ଭାରତର ସାଂସ୍କୃତିକ ସଂଯୋଗ ଶୀର୍ଷକ ଏହି ସମ୍ମିଳନୀ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି। 3 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ 50ଟି ଦେଶର ପ୍ରତିନିଧି, ରାଷ୍ଟ୍ରଦୂତ ଏବଂ ସଂସ୍କୃତି

0: କ୍ଷେତ୍ରର ବିଶେଷଜ୍ଞ ଅଂଶଗ୍ରହଣ କରୁଛନ୍ତି। ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭାରତରେ ଐତିହାସିକ ସମସାମୟିକ ସାଂସ୍କୃତିକ ସଂଯୋଗ ଉପରେ ବୈଠକରେ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମାବେଶକୁ ସମ୍ବୋଧନ କରିବେ। ଚୀନ, ଜାପାନ, ମଙ୍ଗୋଲିଆ, ନେପାଳ ଏବଂ ଇରାନ ସମେତ ବିଭିନ୍ନ ଦେଶର ପ୍ରତିନିଧି ବୈଠକରେ ଯୋଗଦେଇ ସହଭାଗୀ ସାଂସ୍କୃତିକ ଐତିହ୍ୟ ଏବଂ ଆଦାନ ପ୍ରଦାନ ଉପରେ ମତ ବିନିମୟ କରିବେ। ଗ୍ରେଟର ଇଣ୍ଡିଆ ସୋସାଇଟିର ଶତବାର୍ଷିକୀ ପାଳନ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସୋସାଇଟି ବୃହତ୍ତର ଭାରତ ପରିଷଦ ନାମରେ ମଧ୍ୟ ପରିଚିତ। 1926 ଅକ୍ଟୋବର 14 ତାରିଖରେ କୋଲକାତାଠାରେ ପ୍ରତିଷ୍ଠିତ ଏହି ସୋସାଇଟିର ଗୁରୁ ରବୀନ୍ଦ୍ରନାଥ ଟାଗୋର ଆଧ୍ୟାତ୍ମିକ ମାର୍ଗଦର୍ଶକ ରହିଥିଲେ। ସମ୍ମିଳନୀ ଅବସରରେ ଏସିଆର ସାର୍ବଜନୀନ ସାଂସ୍କୃତିକ ଐତିହ୍ୟ ଶୀର୍ଷକ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଦେଶରେ ଶ୍ରମ କ୍ଷେତ୍ରରେ ରହିଥିବା ଆଇନଗୁଡ଼ିକର କାର୍ଯ୍ୟକାରିତାକୁ ଅଧିକ ସହଜ ଓ ସରଳ କରିବା ଲକ୍ଷ୍ୟ ନେଇ ସରକାର 4ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି। 29ଟି ପୃଥକ ଶ୍ରମ ଆଇନକୁ ଏକୀକୃତ କରାଯାଇ ଏହି ସଂହିତା ପ୍ରସ୍ତୁତ ହୋଇଛି। ଗତବର୍ଷ ନଭେମ୍ବର 21 ତାରିଖରେ ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ ରହିଥିବା ପଞ୍ଜୀକରଣ, ରିଟର୍ଣ୍ଣ ଦାଖଲ, ତଦାରଖ ଆଦି ବିଭିନ୍ନ ବ୍ୟବସ୍ଥା ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଏକ କାର୍ଯ୍ୟଭାର ସୃଷ୍ଟି କରୁଥିବା ବେଳେ ଶ୍ରମ ସଂହିତା ଏହାକୁ ବହୁ ପରିମାଣରେ ଲାଘବ କରିପାରିଛି। ସରଳୀକୃତ ଫର୍ମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅନୁପାଳନକୁ ସହଜ କରିଛି। ଶ୍ରମ କ୍ଷେତ୍ରରେ ସୁରକ୍ଷାକୁ ମଧ୍ୟ ଏହା ଅଧିକ ବ୍ୟାପକ କରିଛି। ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ଏକ ବୈଧାନିକ ଅଧିକାର ଭାବେ ସ୍ୱୀକୃତି ପାଇଥିବା ବେଳେ ପ୍ରଥମ ଥର ପାଇଁ ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା କ୍ଷେତ୍ରରେ ସାମିଲ କରାଯାଇଛି। ଏ କ୍ଷେତ୍ରରେ 2015 ମସିହାରେ ପ୍ରାୟ 19% କର୍ମଚାରୀ ରହିଥିବା ବେଳେ 2025ରେ 64%କୁ ବୃଦ୍ଧି ପାଇଛି। ଏହି ସଂସ୍କାରମୂଳକ ପଦକ୍ଷେପ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିଥିବା ବେଳେ ଶ୍ରମ କ୍ଷେତ୍ର ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିପାରିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଧୋଲେରାର ବିକାଶ ଏବଂ ସେଠାରେ ନିବେଶ କ୍ଷେତ୍ରର ଅଭିବୃଦ୍ଧି ଉପରେ ସୂଚନା ପ୍ରଦାନ କରୁଛୁ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପ୍ରଥମେ ସହର ବୃଦ୍ଧି ପାଇବା ସହ ଏଥିରେ ଆନୁଷଙ୍ଗିକ ବ୍ୟବସ୍ଥା ଜଡ଼ିତ ହୋଇଥାଏ। ତେବେ ଧୋଲେରା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସାହସିକ ଦୃଷ୍ଟିକୋଣର ପ୍ରତିଫଳନ। ଖମ୍ବାଟ ଉପସାଗରରେ ଏହା ହେଉଛି ଏକ ସମ୍ପୂର୍ଣ୍ଣ ସ୍ମାର୍ଟ ସିଟି, ଯେଉଁଠାରେ ଜମି ବିକ୍ରି ପୂର୍ବରୁ ସଡ଼କ ଯୋଗାଯୋଗ, ପାନୀୟ ଜଳ, ବିଦ୍ୟୁତ୍ ଓ ଇଣ୍ଟରନେଟ୍ର ବ୍ୟବସ୍ଥା କରାଯାଇଥାଏ। ଭାରତର ପ୍ରଥମ ସେମିକଣ୍ଡକ୍ଟର ଫେବ୍ରିକେସନ କାରଖାନା ମଧ୍ୟ ସେଠାରେ ପ୍ରତିଷ୍ଠା କରାଯାଉଛି। ଏକ ଆଧୁନିକ ଉତ୍ପାଦନ କେନ୍ଦ୍ର ଭାବେ ଧୋଲେରାକୁ ଦ୍ରୁତ ଅଭିବୃଦ୍ଧିର କ୍ଷେତ୍ର ଭାବେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଉପକୂଳ କ୍ଷେତ୍ରରୁ ଭାରତର ଉଚ୍ଚ ପ୍ରଯୁକ୍ତିବିଦ୍ୟା ସାମଗ୍ରୀ ଉତ୍ପାଦନ ଅଞ୍ଚଳ ଭାବେ ଭବିଷ୍ୟତରେ ପରିଗଣିତ ହେବା ପାଇଁ ଏହା ହେଉଛି ଏକ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା। ବିକଶିତ ଭାରତ ଗଠନ ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସାଉଦି ଆରବ ଉପରେ ଆକ୍ରମଣ ନେଇ ୟେମେନ୍ର ହୁତି ବିଦ୍ରୋହୀ ଗୋଷ୍ଠୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏଥିରେ ତୁର୍କୀ ରାଷ୍ଟ୍ରପତି ରେସେଦ ତାଇପ୍ ଏର୍ଦୋଗାନଙ୍କୁ ସାମିଲ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ହାଉତି ବିଦ୍ରୋହୀ ଗୋଷ୍ଠୀଙ୍କ ବିରୁଦ୍ଧରେ ଆମେରିକା ପଦକ୍ଷେପ ଗ୍ରହଣ କରିବ କି ନାହିଁ ସେ ସମ୍ପର୍କରେ ଶ୍ରୀ ଟ୍ରମ୍ପ କୌଣସି ସୂଚନା ଦେଇନାହାନ୍ତି। ଇରାନକୁ ଏକ ବିଫଳ ଦେଶ ବୋଲି ରାଷ୍ଟ୍ରପତି ବର୍ଣ୍ଣନା କରିବା ସହ ଖୁବ୍ ଶୀଘ୍ର ଏହି ସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ପୁରୁଷ ବର୍ଗ ଟି20 କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ୍ ଆଜି ଖେଳାଯିବ। ହାଇଦ୍ରାବାଦଠାରେ 7:00 ଏହି ମ୍ୟାଚ୍ ଆରମ୍ଭ ହେବ। 5-ଟିକିଆ ସିରିଜ୍ରେ ଭାରତ ଏପର୍ଯ୍ୟନ୍ତ 2-1 ଆଗୁଆ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀ ଘୋଷଣାପତ୍ର ସହିତ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବୈଠକ ଉଦ୍ଯାପିତ। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର। ବିହାରରେ ଡଙ୍ଗାବୁଡ଼ି ଘଟଣାରେ 13 ଜଣଙ୍କର ମୃତ୍ୟୁ। ଭାରତ ଆମେରିକା ବାଣିଜ୍ୟ ଆଲୋଚନା ସଠିକ୍ ମାର୍ଗରେ ଅଗ୍ରସର ହେଉଛି ଏବଂ ଖୁବ୍ ଶୀଘ୍ର ଶେଷ ହେବ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବୃହତ୍ତର ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଏବଂ ହାଇଦ୍ରାବାଦ
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତ।

ଶୁଣିଲି ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀ ଥିଲେ ସୁବାସ ଦାସ ଏବଂ ନମିତା ଅଗ୍ରୱାଲ। ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

0: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ପୋଟଲ, ସେମି ଆରୁ ଲଇନି। ତ ଏଇସବୁ ଚାଷ୍ କଲା ଭିତରେ ଆମର୍ ଏନ୍ତା ବି କିଛି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ଇ ସମିଆ ଦେଖିକରି ମାଛ୍ ଚାଷ୍ ବି କରିଥିସନ୍। ଆଏ ଆର୍ ଗୋଟେ କଥା, ଇ ମାଛ୍ ଚାଷ୍ କରିକିନା ଚାଷୀ ଦାଦାମାନେ ଭଲ ରୋଜଗାର ବି କରିପାରୁଛନ୍। ଆଏ ବର୍ତ୍ତମାନ ସମିଆକେ ଦେଖ୍ମା ବୋଇଲେ ଆମର୍ ରାଜ୍ୟର ଚାଷୀ ଦାଦାମାନଙ୍କର ଲାଗି ଇ ମାଛ୍ ଚାଷ୍ ଗୋଟେ ମୁଖ୍ୟ ବ୍ୟବସାୟ ତାକର୍ ଲାଗି ହେଇପାରିଛେ। ଇ ମାଛ୍ ଚାଷ୍ କରବାର୍ ଲାଗି ସରକାର ତରଫରୁ ଚାଷୀ ଦାଦାମାନଙ୍କେ ଭିନ୍ନ ଭିନ୍ନ ପ୍ରକାରର ସାହାଯ୍ୟ ବି ମିଳିପାରୁଛେ। ମାତ୍ର ଗୋଟେ କଥା, ଆମର୍ ଚାଷୀ ଦାଦାମାନଙ୍କେ ଧ୍ୟାନ ଦେବାକେ ପଡ଼୍ବା ଯେ ଇ ମାଛ୍ ଚାଷ୍ ଆମେ ଯେନ୍ କର୍ମା ତାର୍ ଆଗ୍ନୁ ଇ ମାଛ୍ମାନ୍କେ ଦଉଥିବାର୍ ଖାଦ୍ୟ ଉପରେ ଆମ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା। ଏ ଯଦି ମାଛ୍ମାନ୍କେ ଠିକ୍ ହେଇପାସେ ଭଲ୍ ଖାଦ୍ୟର ବ୍ୟବସ୍ଥା ନେଇ କରିପାର୍ମା ବୋଇଲେ ଇ ବ୍ୟବସାୟନେ ଆମ୍କେ ବେଶୀ କ୍ଷତି ସହିବାକେ ପଡ଼୍ବା। ଏ ତାର୍ କାରଣ ହଉଛେ, ଯଦି ମାଛ୍ମାନ୍କେ ଭଲ୍ ଖାଦ୍ୟ ନେଇଦେମା ବୋଇଲେ ତାର୍ ଓଜନ କମିଯିବା, ଆରୁ ସେ ଯେନ୍ ହେଇପାସେ ବଢ଼୍ବାର୍ କଥା ଆରୁ ସେ ବଢ଼ି ନେଇପାରେ ନା। ଆରୁ ଇସବୁ ଅସୁବିଧା ଦେଖାଯିବା ବୋଇଲେ ଚାଷୀ ଦାଦାମାନେ ବଜାରରୁ ଭଲ୍ ଲାଭ ନେଇ ପାଇପାରନ୍। ଇ ବିଶେଷଜ୍ଞ ଆଜ୍ଞାମାନଙ୍କର ପରୀକ୍ଷା ନିରୀକ୍ଷାନୁ ଗୋଟେ କଥା ଜଣାପଡ଼ିଛି ଯେ ମାଛ୍କେ ସବୁବେଳେ ଭଲ୍ ପୁଷ୍ଟିକର ଖାଦ୍ୟ ଦେବାର କଥା ଆଏ। କାରଣ ହଉଛେ, ଇଟାର ଦ୍ୱାରା ସେମାନେ ଭଲ୍ ବଢ଼ିପାରବେ, ତାର୍ ସନେ ତାଙ୍କର ଦିହ ବି ଭଲ୍ ରହିବା। ହେନ୍ତା ତ ଦେଖ୍ମା ବୋଇଲେ ପ୍ରାକୃତିକ ହିପାସେ ଯେନ୍ ମାଛ୍ମାନଙ୍କେ ଚାଷ୍ କରାଯାଉଛେ ସେମାନେ ଭିନ୍ନ ଭିନ୍ନ ପ୍ରକାରର ପ୍ରାକୃତିକ ଖାଦ୍ୟ ପାଇଥିସନେ। ସେଥିର୍ଲାଗି ସେମାନେ ବେଶୀ ପରିମାଣରେ ପୁଷ୍ଟିକର ଖାଦ୍ୟ ସେମାନଙ୍କେ ମିଳିଥିସିଏ। ମାତ୍ର ଆର୍ ଗୋଟେ ବାଟେ ଦେଖ୍ମା ବୋଇଲେ ଇ କୃତ୍ରିମ ହିପାସେ ବନ୍ଦମାନ୍କେ ଯେନ୍ ମାଛ୍ ଚାଷ୍ ଆମର୍ ଚାଷୀ ଦାଦାମାନେ କରିଥିସନ୍, ସେମାନଙ୍କେ ଇ ପ୍ରାକୃତିକ ହିପାସେ ଚାଷ୍ କରବାର୍ ଠାନୁ କମ୍ ପୁଷ୍ଟିକର ଖାଦ୍ୟ ସେ ମାଛ୍ମାନ୍କେ ମିଳିଥିସି। ଇ ଭଳିଆ ପରିସ୍ଥିତିନେ ଇ ଖାଦ୍ୟର ଅଭାବକେ ପୂରଣ କରବାର୍ ଲାଗି ଆମର୍ ଚାଷୀ ଦାଦାମାନେ ଆମର୍ ପୋଷୁଥିବାର ଆମର୍ ପଶୁମାନ୍କେ ସପ୍ଲିମେଣ୍ଟାରୀ ଖାଦ୍ୟ ଦେମା ବୋଇଲେ ଆର୍ ଟିକେ ଇଟା ବଢ଼ିଆ ହେବା। ଏନ୍ତା କରାଯିବା ବୋଇଲେ ମାଛ୍ମାନଙ୍କର ଓଜନ ଜଲ୍ଦି ଜଲ୍ଦି ବଢ଼ିଯିବା। ତ ଚାଷୀ ଦାଦାମାନେ ଏବେ କଥା ଆସୁଛି ଇ ଡାଏଟାରୀ ସପ୍ଲିମେଣ୍ଟ କେନ୍ତା ପ୍ରସ୍ତୁତ କରାଯିବା, ଇ କଥା ଗୋଟିକେ ବି ଆମର୍ ଚାଷୀ ଦାଦାମାନଙ୍କେ ନିହାତି ଜାଣିବାକେ ପଡ଼୍ବା। ଏ ନର୍ସରୀ ନେଇ ହେଲେ ବନ୍ଦର ଗୃହପାଳିତ ପଶୁମାନଙ୍କର ଲାଗି ଦିଆଯାଉଥିବାର ପ୍ରାକୃତିକ ଖାଦ୍ୟ ସନେ ସେମାନଙ୍କେ ଅଲଗା ସପ୍ଲିମେଣ୍ଟାରୀ ଖାଦ୍ୟ ବି ଦେବାକେ ପଡ଼୍ବା। ଏ ଇ ସପ୍ଲିମେଣ୍ଟାରୀ ଖାଦ୍ୟ ଦେବାର୍ ଲାଗି ଗୋଟେ ପତଳା କପଡ଼ା ନେଇକରି ମାଇଟ୍, ତାର୍ ସନେ ସୋରିଷ ପାଉଡର, କେକ୍ ଆରୁ କଞ୍ଚା ଚଉଲ୍କେ ମିଶେଇ ଦେଇକରି ଆମ୍କେ ଗୋଟେ ମିଶ୍ରଣ ତିଆରି କରବାକେ ପଡ଼୍ବା। ଏ ମିଶ୍ରଣ ହେଇଗଲା ପଛେ ଇଟାକେ ଛାନି ଦେଇକରି ଗୋଟେ ଭଲ୍ ଜାଗାନେ ରଖିକରି ଇଟାକେ ଆମେ ଖାଇଦେବା ସେ ବ୍ୟବହାର କରିପାର୍ମା। ଯଦି ପାଉଡର୍ର କେକ୍ ନେଇ ମିଳୁଛେ ବୋଇଲେ ଇ ମିଶ୍ରଣର ଆବଶ୍ୟକ ପରିମାଣକେ ପୁରା ଗୋଟେ ରାଇତ୍ ଫୁଲାବାର୍ ଲାଗି ଛାଡ଼ି ଦେବାକେ ପଡ଼୍ବା। ଆରୁ ସକାଳେ ପାଏନ୍ରେ ମିଶେଇ ଦେଇକରି ଇଟା ସମାଧାନ କରବାକେ ପଡ଼୍ବା। ଏ ଇଟା ହେଇଗଲା ପଛେ ବନ୍ଦର ପାଏନ୍ରେ ଇଟାକେ ସ୍ପ୍ରେ କରବାକେ ପଡ଼୍ବା। ଚାଷୀ ଦାଦାମାନେ ଇଟାକେ ସକାଳେ ଆରୁ ସଞ୍ଜେ ଦୁଇ ବେଲା ଇ ସପ୍ଲିମେଣ୍ଟାରୀ ଖାଦ୍ୟ ଦେଇପାରବେ। ଆର୍ ଗୋଟେ କଥା, ଯଦି ଚାଷୀ ଦାଦାମାନେ ବେଶୀ ପରିମାଣରେ ମଞ୍ଜି ଉତ୍ପାଦନ କରବାର୍ ଲାଗି ଚାହୁଁଛନ୍ ବୋଇଲେ ପ୍ରଥମ ନୁ ଦୁଇ ନୁ ଚାରି ଦିନ ଲାଗି ମଇଦା, ସୋରିଷ ତେଲ, ଅଣ୍ଡା, କଦଲୀ ଇ ସବ୍କେ ମିଶେଇ ଦେଇକରି ମାଛ୍ ମଞ୍ଜି ମନ୍କେ ସପ୍ଲିମେଣ୍ଟାରୀ ଖାଦ୍ୟ ଆମେ ଦେଇପାର୍ମା। ଏ ଗୋଟେ ଲକ୍ଷ ସ୍ପନ୍ ଲାଗି ଇ ସପ୍ଲିମେଣ୍ଟାରୀ ଖାଦ୍ୟର ଷ୍ଟକ୍ ତାରିଖ ଠାନୁ ସାତ ଦିନ ଲାଗି 600 ଗ୍ରାମ, ସେନ୍ତା ଦ୍ୱିତୀୟ ସପ୍ତାହନେ 1200 ଗ୍ରାମ ଆରୁ ତୃତୀୟ ସପ୍ତାହନେ 1800 ଗ୍ରାମ ବ୍ୟବହାର କରିପାର୍ବେ। ଇ ସପ୍ଲିମେଣ୍ଟାରୀ ଖାଦ୍ୟନେ ଏଗ୍ରିମାଇନ୍, ଫିସ୍ ମାଇନ୍ ଇସବୁ ଯଦି ଆମର ଚାଷୀ ଦାଦାମାନେ ବ୍ୟବହାର କରିବେ ବୋଇଲେ ଇନେ ଅଧିକା ଲାଭ ସେମାନେ ପାଇପାର୍ବେ।
1: ଶୁଣିଲେ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ପୁରାତନ କ୍ରମରେ ଛାନ୍ଦ। ପ୍ରଥମେ ଶିଳ୍ପୀ ହେଲେ ରାଜଲକ୍ଷ୍ମୀ ସାହୁ, ଗୀତ ରଚନା କରିଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର।

ଏଥର ଶିଳ୍ପୀ ହେଲେ ଶଙ୍କର୍ଷଣ ପାତ୍ର। ଗୀତଟିକୁ ଲେଖିଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର।

ଶୁଣିଲେ ପୁରାତନୀ କ୍ରମରେ ଛାନ୍ଦ ଆକାଶବାଣୀ ଭବନୀ ପଟଣ ସମୟ ସକାଳ 8ଟା ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ଶୁଣିପାରିବେ ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଦେବୀଙ୍କ ମୂର୍ତ୍ତି ମୁଗୁନି ପଥରରେ ତିଆରି। ମୂର୍ତ୍ତିର ଉଚ୍ଚତା ପ୍ରାୟ 4 ଫୁଟ। ମା ସିଂହ ବାହିନୀ ଚତୁର୍ଭୁଜା, ଦକ୍ଷିଣ ଉପର ଭୁଜରେ ଖଡ୍ଗ, ତଳ ଭୁଜରେ କରମାଳା, ବାମ ଉପର ଭୁଜରେ ଖର୍ପର ଓ ତଳ ଭୁଜରେ ଏକ ଶିଶୁକୁ ଧାରଣ କରିଛନ୍ତି। ଏହି ଶିଶୁକୁ ଶ୍ରୀକୃଷ୍ଣ ବୋଲି କୁହାଯାଏ। ଏ ବିଷୟରେ କହନ୍ତି
1: ମୋ ନାଁ ନିହାରଞ୍ଜନ ଦୀକ୍ଷିତ, ମାଙ୍କ ପୂଜକ। କେତେକ କହନ୍ତି ଯେ କି ମୟୂର ଚନ୍ଦ୍ରିକା ଥିଲେ ସେ ହଉଛନ୍ତି କୃଷ୍ଣ ବୋଲି, ତେଣୁ ସେ କେତେକ ଇଏରେ ଶ୍ରୀକୃଷ୍ଣଙ୍କ ଭୀମ ରୂପ ଅଛି ମନ୍ତ୍ର ମାଙ୍କର। ଶ୍ରୀକାଳୀ ଭଦ୍ରକାଳୀ ମହିଷାମର୍ଦିନୀ କେଶରୀ ପୃଷ୍ଠ ସଂସ୍ଥା କୃଷ୍ଣଙ୍କ ଭୀମ ରୂପା ନିଖିଳ ବୟହରା ନିରୋଧା ଭାପ୍ରଚଣ୍ଡା ତୀକ୍ଷ୍ଣ ହସ୍ତା ଖଡ୍ଗ ହସ୍ତା ହିମଗିରି ତନୟା ପାନ ପାତ୍ରଂ ଦଧାନଂ ସର୍ବଶ୍ରୀ ବିଷ୍ଣୁ ମାତା ଭବତୁ ଜବରଦା ପାତୁ ମାଂ ଭଦ୍ରକାଳୀ। ତେଣୁ ବିଷ୍ଣୁଙ୍କର ମା ହେଇଥିବାରୁ ଭଦ୍ରକାଳୀ, ତେଣୁ ସେ ଧାରଣ କରିଛନ୍ତି ବୋଲି କେତେକ ମନ୍ତବ୍ୟ ଦିଅନ୍ତି।
0: ଦେବୀଙ୍କର ବାମ ଓ ଡାହାଣରେ ଜୟା ବିଜୟା ମୂର୍ତ୍ତି ରହିଛି। ବାମ ପାର୍ଶ୍ୱର ମୂର୍ତ୍ତିଟି ପଥରରେ ତିଆରି, କିନ୍ତୁ ଦକ୍ଷିଣ

0: ପାର୍ଶ୍ୱରେ ଥିବା ମୂର୍ତ୍ତିଟି ପିତ୍ତଳରେ ନିର୍ମିତ। ଦୁର୍ଗା ପୂଜା ସମୟରେ ଦେବୀଙ୍କ ପାର୍ଶ୍ୱରେ ଥିବା ଜୟା ମୂର୍ତ୍ତିକୁ ବିଭିନ୍ନ ବାଦ୍ୟଯନ୍ତ୍ରର ସମାବେଶରେ ମନ୍ଦିର ଚାରିପଟେ ବୁଲାଯାଏ। ତାପରେ ଦେବୀଙ୍କର ଦୁର୍ଗା ପୂଜା ଉତ୍ସବ ଆରମ୍ଭ ହୁଏ। ପୂଜା ବିଧି ବିଷୟରେ କହନ୍ତି,
1: ମୋ ନାଁ ଅଭିଷେକ ଦୀକ୍ଷିତ, ମୁଁ ଏଠାକାର ପୂଜକ। ମା ଭଦ୍ରକାଳୀଙ୍କର ଅନେକତଃ 12 ମାସରେ 13 ପର୍ବ ପାଳିତ ହୁଏ, ସେଥିମଧ୍ୟରୁ ଦୁର୍ଗା ପୂଜା ଅନ୍ୟତମ। ଏହି ଦୁର୍ଗା ପୂଜାରେ ମାଙ୍କର ନବରାତ୍ର ପୂଜା କରାଯାଏ। ନବରାତ୍ରର ମଧ୍ୟରୁ ପ୍ରତିପଦ ଦିନ ମାଙ୍କର କଳସ ଆସିଥାଏ। ଆମର ମାଙ୍କର ବିଶେଷ କରି କଳସଟି ମାଙ୍କ ପଛ ପାଖରେ ଥିବା ନଦୀରୁ, ଯେଉଁଠାରେ କି ମା ବାହାରିଥିଲେ ସେଇଠୁ ଆସିଥିଲେ, ସେଇ ଶାଳନ୍ଦୀ ନଦୀରୁ ଆମର ଘଟ ଆସିଥାଏ। ଏବଂ ମାଙ୍କର ସାମ୍ନାରେ ଥିବା 2 ବେଲ ଗଛ, ସେଇଠି ମାଙ୍କର ବେଲବରଣୀ ହୋଇଥାଏ। ଆଉ ସେଇ ମାଙ୍କ ଧରି ଆସିଥାନ୍ତି ପ୍ରତିପଦ ଠାରୁ ଦଶହରା ପର୍ଯ୍ୟନ୍ତ। ଏହା ନବରାତ୍ର ପୂଜା ଅନୁସାରେ ମାଙ୍କର ହୋଇଥାଏ। ସେଇ କଳସ ଦଶହରା ପର୍ଯ୍ୟନ୍ତ ରହିଥାଏ, ଦଶହରା ଦିନ ତାହା ବିସର୍ଜିତ ହୋଇଥାଏ। ଏହି ନବରାତ୍ରରେ ଭୋର 5 ସମୟରେ ମାଙ୍କର ସ୍ନାନ କାର୍ଯ୍ୟ ଆରମ୍ଭ ହୋଇଥାଏ ଏବଂ ମାଙ୍କର ବିଭିନ୍ନ ପ୍ରକାର ବେଶ କରାଯାଇଥାଏ। ସେଥିମଧ୍ୟରୁ ବେଦମାତା ବେଶ, ଜଗଧାତ୍ରୀ ବେଶ, ସିଂହବାହିନୀ ବେଶ, ମହାଲକ୍ଷ୍ମୀ ବେଶ, ମହାସରସ୍ୱତୀ ବେଶ ଇତ୍ୟାଦି ବେଶ ହୋଇଥାଏ। ମାଙ୍କର ଦିନରେ ପ୍ରସାଦ ଓ ରାତ୍ରିର ପ୍ରସାଦରେ ପିଠା ଓ କ୍ଷୀରି ପ୍ରସାଦ ଲାଗିଥାଏ। ମାଙ୍କର ମୁଖ୍ୟତଃ ସପ୍ତମୀ, ଅଷ୍ଟମୀ ଆଉ ନବମୀ ତିଥିରେ ମାଙ୍କର ଯେଉଁ ପାର୍ଶ୍ୱ ଦେବୀ ଅଛନ୍ତି, ଜୟା ବିଜୟ 2 ମୂର୍ତ୍ତି, ସେମାନେ ମାଙ୍କ ବେଢା ଚାରିପଟରେ ପରିଭ୍ରମଣ କରନ୍ତି। ଘଣ୍ଟ ଘଣ୍ଟା କର୍ତ୍ତାଳ ଝାଞ୍ଜ ମୃଦୁଙ୍ଗ ସବୁ ବାଜିକି ବୁଲା ଯାଇଥାଏ ଚାରିପଟରେ। ଏବଂ ତାଙ୍କର ପାର୍ଶ୍ୱ ଦେବାଦେବୀ ଯେଉଁ ଅଛନ୍ତି, ଆମର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଏବଂ ଏବେ କରି ନୂଆ ମାଙ୍କର ସ୍ୱପ୍ନାକୃତ ଅନୁସାରେ ହୋଇଥିବା ଶିବ ମନ୍ଦିର, ବାବା ଭଦ୍ରେଶ୍ୱରଙ୍କ ମନ୍ଦିର, ସେଠି ମଧ୍ୟ ହୋଇଥାଏ। ନବରାତ୍ରରେ ମାଙ୍କୁ ଆଳତି କରାଯାଇଥାଏ। ଦ୍ୱିପହରରେ ମାଙ୍କୁ ଭୋଗ ଲାଗିଥାଏ, ଅନ୍ନ ପ୍ରସାଦ। ଫେରେ ସନ୍ଧ୍ୟାବେଳେ ଆଳତି ହୋଇଥାଏ, ସନ୍ଧ୍ୟା ଆଳତି ପରେ ରାତ୍ରରେ ରାତ୍ର ପ୍ରସାଦ ଲାଗିଥାଏ ଏବଂ ଆଳତି ହୋଇଥାଏ। ତାପରେ 3-9 ପରେ ମାଙ୍କର ପହଡ଼ ପଡ଼ିଥାଏ ଏବଂ ଏହିପରି ସବୁଦିନ ଚାଲିଥାଏ। ଦଶହରାର ତ ମାଙ୍କର ବିସର୍ଜନ ହୋଇଥାଏ, କଳସ ଅନ୍ୟାନ୍ୟ ସବୁ କାର୍ଯ୍ୟ ହୋଇଥାଏ।
0: ପ୍ରତିଦିନ ମନ୍ଦିର ସକାଳ 6:30 ଦିନ 1 ପର୍ଯ୍ୟନ୍ତ ଓ ଦିନ 3 ରାତି 10 ପର୍ଯ୍ୟନ୍ତ ଖୋଲା ରହେ। ଦୀକ୍ଷିତ ପରିବାରମାନେ ମା ଭଦ୍ରକାଳୀଙ୍କ ପୂଜା କରିଥାନ୍ତି। ଭୂୟା ରାଜାଙ୍କ ରାଜତ୍ୱ କାଳରୁ ଏମାନେ ଯାଜପୁରରୁ ଆସି ଏଠାରେ ରହି ଆସୁଛନ୍ତି। ଦୈନନ୍ଦିନ ମାଙ୍କ ପାଖରେ ସକାଳେ ଉଖୁଡ଼ା, କଦଳୀ, କ୍ଷୀର ଆଦି ଦ୍ୱାରା ବାଳଭୋଗ କରାଯାଏ, କିନ୍ତୁ ଦ୍ୱିପ୍ରହର ଓ ରାତ୍ରିରେ ଅନ୍ନଭୋଗ ହୋଇଥାଏ। ମାଙ୍କ ମହିମା ଅତୁଳନୀୟ। ମାଙ୍କ ପାଖରେ ମାନସିକ କଲେ, ଧାରଣାରେ ରହିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଜନଶ୍ରୁତି ରହିଛି। ଏ ବିଷୟରେ କହନ୍ତି
2: ଶାନ୍ତିଲତା ଦୀକ୍ଷିତ। ମାଙ୍କ କତିରେ ରୋଷେଇ କରୁଛୁ, ମାଙ୍କୁ ବହୁତ ଭକ୍ତି କରୁଛୁ,
3: ମାଙ୍କର ଆଶୀର୍ବାଦ
2: ପାଇଛୁ, ମାଙ୍କର ବହୁତ ଆଶୀର୍ବାଦ ଆମେ ପାଉଛୁ, ମାଙ୍କ ଯୋଗୁଁ ଆମେ ଚଳୁଛୁ। ଆଜି ଭଲ ଚଳିବା ପାଇଁ ମା ଆମକୁ ଆଶୀର୍ବାଦ ଦେଉଛନ୍ତି।
3: କେତେ ଲୋକ ଆସୁଛନ୍ତି ଜାତିରେ? ଆସୁଛନ୍ତି
2: ଜାତିରେ ବେଳେବେଳେ ଆମର ହେଲା ବେଳକୁ 100, 200, 500, 1000 ଲୋକ ବି କାଳୀ ପୂଜା, ଦୁର୍ଗା ପୂଜା, ଗୁଡା ମେଳନ ଏସବୁ ଆସୁଛନ୍ତି। ମାଙ୍କର ତ ମହିମା ବଢିଛି, ମାଙ୍କ କତିରେ ଲୋକ ଚାଲିଛନ୍ତି, କୁଆଡୁ କୁଆଡୁ ଲୋକ ଆସୁଛନ୍ତି।
3: ମାଙ୍କ ପାଖକୁ କାହିଁକି ଆସନ୍ତି?
2: ଆମେ ତାଙ୍କ ଦୁଃଖ ଶୁଣିବା ନା କହିବା ନାଗି, ତାଙ୍କର ଦୁଃଖ ଯିବା ନାଗି, ତାଙ୍କର ଆଶୀର୍ବାଦ ପାଇବେ ମା ପାଖରୁ।
3: ଲୋକ ଯୋଉମାନେ ସବୁ ଆସିଛନ୍ତି ଦୁଃଖ ଜଣାଇବା ପାଇଁ ସେମାନେ କିଛି ପାଇଛନ୍ତି?
2: ତାଙ୍କର ପାଇଛନ୍ତି, ତାଙ୍କ ମାନସିକ ପୂରଣ ହଉଛି। ମା ବି ସମସ୍ତଙ୍କର ଢଙ୍କ ଉଡେଇ ରଖିକି ଆଶୀର୍ବାଦ ଦଉଛି।
4: ମୋ ନାଁ ନିହାରଞ୍ଜନ ଦୀକ୍ଷିତ, ମାଙ୍କ ପୂଜକ। ଭକ୍ତିରେ ମାଙ୍କୁ ଯିଏ ଆରାଧନା କରନ୍ତି ସିଏ ନିଶ୍ଚିତ ଫଳ ପାଇବେ ବୋଲି ଆମେ ନିଜେ ଉପଲବ୍ଧ, ଏବଂ ଅନ୍ୟ ଯୋଉ ଭକ୍ତ ମାନେ ବି ଆସନ୍ତି ସେମାନେ ବି ମାଙ୍କୁ ସେଇଭଳି ଭାବରେ ଡାକିଛନ୍ତି ଭକ୍ତି ଚିତ୍ତରେ, ତେଣୁ ସେମାନେ ବି ଫଳ ପାଇଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଅଛି। ଜଣେ କଟକ ମେଡିକାଲରେ ସିରିୟସ ଅବସ୍ଥା ଥିଲେ, ମାଙ୍କ ପାଖରେ 24 ସେ ମାଙ୍କୁ ଆରାଧନାରେ ରହିଲେ, ସେ ଲୋକ ଡକ୍ଟର ମନା କରିଦେଲେ ଭଗବାନଙ୍କ ଉପରେ ନିର୍ଭର କରନ୍ତୁ, ତାର ଜ୍ୱଳନ୍ତ ଉଦାହରଣ ଏଇ 3 ତଳର କଥା। ଆଉ ତାଙ୍କ ଘର ଆପଣଙ୍କର ଏଇ ତାଳପଦା, ସେ ଭଲ ହେଇଛନ୍ତି ଲୋକ, ତେଣୁ ସେ ଯେଉଁ ଲୋକର ସେ ଯେଉଁ କାନ୍ଦଣା, ସେ ଯେଉଁ ଏଠି 2 କାଳ କାନ୍ଦିଲା ମାଙ୍କ ପାଖରେ, ମା ତାର କାନ୍ଦଣାଟା ସହି ନ ପାରି ସେ ଲୋକ ଆଜି ସୁସ୍ଥ କଟକ
3: ମେଡିକାଲ।
4: ଆଜ୍ଞା, ଯାହାର ରୋଗ ବୈରାଗ ପାଇଁ ଆସିକି ଏଠି ଧାରଣା ରୁହନ୍ତି ଏବଂ ଲୋକ ଉପକୃତ
3: ଯେଉଁ ଧାରଣାରେ ରୁହନ୍ତି ତାଙ୍କର କିଛି ଅସୁବିଧା ହେଉନି, ସୁରକ୍ଷା ତାଙ୍କ କେମିତି?
4: ସେ ତ ମାଙ୍କ ଆରାଧନାରେ ସିଏ ରହନ୍ତି, ମାଙ୍କ ଉପରେ ଛାଡ଼ି ଦିଅନ୍ତି, ତେଣୁ ତାଙ୍କର ଆଉ ଡର କ'ଣ? ମାଙ୍କ ପାଖରେ ନିଜକୁ ଉତ୍ସର୍ଗ କରିଦେଲା ପରେ ଆଉ ତାଙ୍କର ଡର ଭୟ କ'ଣ ଥାଏ?
5: ମୁଁ ଡକ୍ଟର ନରହରି ବେହେରା, ଭଦ୍ରକ ବାସିନ୍ଦା। ମା ଭଦ୍ରକାଳୀ ହେଉଛନ୍ତି 10 ଅନ୍ୟତମ ମହାବିଦ୍ୟା। ସେ ଆଦ୍ୟାଶକ୍ତି, ସେ ସର୍ବମଙ୍ଗଳକାରିଣୀ। ସବୁଠାରୁ ବଡ଼ କଥା ହେଉଛି ଭଦ୍ରକ ଅଞ୍ଚଳର ନାମ ତାଙ୍କ ନାମ ସହିତ ଯୋଡ଼ି ଯାଇଛି। ଭଦ୍ରକର ପ୍ରକୃତ ବ୍ୟାଖ୍ୟା ହେଉଛି ଭଦ୍ରାଣାଙ୍ଗ ଓକ ଭଦ୍ରକ। ଭଦ୍ର ହେଲା ମଙ୍ଗଳ, ଓକ ହେଲା ବାସସ୍ଥାନ, ଯେଉଁଠି ମଙ୍ଗଳ ବାସ କରେ ତା ନାଁ ହେଉଛି ଭଦ୍ରକ। ତେଣୁ ଭଦ୍ରକାଳୀ ହେଉଛନ୍ତି ମଙ୍ଗଳକାରିଣୀ, ତାଙ୍କ ନାମ ଅନୁସାରେ ଏ ଅଞ୍ଚଳ ନାମକରଣ କରାଯାଇଥିବା ଜଣାଯାଏ।

କେଉଁଠି ଇତିହାସ ନିରସ୍ତ ହୁଏ ସେଠି ଲୋକ କଥା କିମ୍ବଦନ୍ତୀକୁ ଆଶ୍ରୟ କରାଯାଏ। ମାଙ୍କର ପୂଜା କେବେ କରାଯାଇଥିଲା ଏହାର କୌଣସି ସଠିକ୍ ପ୍ରମାଣ ମିଳେ ନାହିଁ। ତେଣୁ ବହୁ ଲୋକ କଥା କିମ୍ବଦନ୍ତୀ ଗବେଷକ ତାକୁ ଅବତାରଣ କରିଛନ୍ତି। ତନ୍ମଧ୍ୟରୁ ଜଣାଯାଏ ଯେ ପ୍ରାଚୀନ କାଳରୁ କିଏ କହେ ଗୁପ୍ତ ଯୁଗରୁ କିଏ କହେ ତ୍ରୟୋଦଶ ଶତାବ୍ଦୀରୁ ଯାହା ହେଉନା କାହିଁକି ସେ ଏଠାରେ ପୂଜା ପାଉଛନ୍ତି। ପୂଜା ପାଇବା ସମୟରେ ଏଠି ଅଞ୍ଚଳରେ ବହୁତ ଉନ୍ନତି ହୋଇଛି ଏବଂ ଏଠାରେ ଯେଉଁ ଅଧିବାସୀ ରହନ୍ତି ସେମାନେ ବିଶ୍ୱାସ କରନ୍ତି ମାଙ୍କ ଯୋଗୁଁ ଏ ଅଞ୍ଚଳର ଅନେକ ଉନ୍ନତି ଏବଂ ଅନେକ ବିପତ୍ତି ରକ୍ଷା ମିଳିଥାଏ। ଏ ମାଙ୍କର ଏଠି ବହୁ ଯାତ୍ରା କରାଯାଏ, ଯେତେ ଘୋଡ଼ା ନାଚ କରାଯାଏ, ରଥଯାତ୍ରା କରାଯାଏ, ଚୈତି ପର୍ବ ପାଳନ କରାଯାଏ। ଏହି ଅଞ୍ଚଳ ବହୁ ପ୍ରାଚୀନ କାଳରୁ ପ୍ରତିଷ୍ଠିତ ହୋଇଛନ୍ତି ଏବଂ ଏଠି ଆପଣ ଯାହା ଦେଖୁଛନ୍ତି ଜଗନ୍ନାଥ ମନ୍ଦିର, ଭଦ୍ରେଶ୍ୱର ମନ୍ଦିର ଏବଂ ବହୁ ପାର୍ଶ୍ୱଦେବାଦୀ ବି ଏଠି ପୂଜା ପାଉଛନ୍ତି। ତେଣୁ ଏହି ନାମକରଣରେ ତାଙ୍କର ସାନ୍ନିଧ୍ୟ, ତାଙ୍କର ଯେଉଁ ମଙ୍ଗଳ ଆଳତୀ ଯେଉଁ କରାଯାଏ ଏବଂ ଆମକୁ ଯେଉଁ ଉପକାର ମିଳେ ତାହା ଅନନ୍ୟ। ସେଥିପାଇଁ ଆମେ ଅତ୍ୟନ୍ତ ଆନନ୍ଦିତ ଯେ ତାଙ୍କ ପାଇଁ ଆମର ଏ ଅଞ୍ଚଳ ପରିଚିତ। ଭଦ୍ରକାଳୀଙ୍କ ନାମରେ ଏ ଅଞ୍ଚଳ ଆଜି ଗୌରବ ଅନୁଭବ କରୁଛି।

0: ଯାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ କିଛିଟା ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି, ସେ ବିଷୟରେ କହନ୍ତି ଭଦ୍ରକ ଜିଲ୍ଲା ସଂସ୍କୃତି ଓ ସୂଚନା ଲୋକସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ।
1: ଭଦ୍ରକ କାଳୀ ତ ନିଶ୍ଚିତ ଭାବରେ ଓଡ଼ିଶାର ଗୋଟେ ଗର୍ବ ଗୌରବ ଏବଂ ପ୍ରତ୍ୟକ୍ଷ ପୀଠ। ଏହାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥରେ 1.5 କୋଟି ଟଙ୍କା ବ୍ୟୟରେ ପାନ୍ଥଶାଳା ନିର୍ମାଣ ଚାଲିଛି ପର୍ଯ୍ୟଟନ ବିକାଶ ପାଇଁ। ଏବେ ରାଜ୍ୟ ସରକାର ପ୍ରାୟ 20 ଲକ୍ଷ ଟଙ୍କା ଭଦ୍ରକାଳୀର ଉନ୍ନତି ପାଇଁ ବଜେଟ୍ ରଖିଛନ୍ତି। ଏହାର ଅଧିକ ଉନ୍ନତି କରାଯିବ ଏବଂ ସେ ରାସ୍ତାର ମଧ୍ୟ ବିକାଶ କରାଯିବ। ମନ୍ଦିରର ବିକାଶ ସହିତ ସେଠି ଗୋଟେ ସୁନ୍ଦର ପାର୍କଟେ ନିର୍ମାଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଭଦ୍ରକ ସହରରୁ ଭଦ୍ରକାଳୀ ପୀଠକୁ ଯିବା ପାଇଁ ବର୍ତ୍ତମାନ ଟାଉନ୍ ପ୍ଲାନିଂ ବ୍ୟବସ୍ଥାରେ ଭଦ୍ରକ ସହରର ବିକାଶ କରାଯାଉଛି ଏବଂ ଟାଉନ୍ ବସ୍ର ଚଳପ୍ରଚଳ ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ସ୍ୱତନ୍ତ୍ର ଟାଉନ୍ ବସ୍ ରେଲୱେ ଷ୍ଟେସନରୁ ଭଦ୍ରକାଳୀ ଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।
0: ମା ଭଦ୍ରକାଳୀଙ୍କ ପୀଠରେ ରାତ୍ରି ଯାପନ ପାଇଁ କିଛି ଅସୁବିଧା ନାହିଁ। ସରକାରୀ ପାନ୍ଥଶାଳାଟିଏ ରହିଛି ଏଠାରେ, ତା ସହିତ ଘରୋଇ ଯାତ୍ରୀ ନିବାସ ମଧ୍ୟ ଅଛି। ଖାଇବା ପାଇଁ ମାଙ୍କ ଅନ୍ନପ୍ରସାଦର ବ୍ୟବସ୍ଥା ମଧ୍ୟ ରହିଛି।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମାରେ ଆପଣମାନେ ଶୁଣୁଥିଲେ ମା ଭଦ୍ରକାଳୀ। ପ୍ରଯୋଜନା କରିଥିଲେ ଅନନ୍ତ ଚରଣ ଜେନା, ଉପସ୍ଥାପନରେ ଥିଲେ ସଦସ୍ମିତା ବେହେରା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହିଶ ବିଳାସ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି।

ବୈଦେଶ ବିଳାସ କାବ୍ୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଶ୍ରେଷ୍ଠ ରଚନା। ଏହା ଓଡ଼ିଆ ଭାଷୀମାନଙ୍କ ଦ୍ୱାରା ଅତ୍ୟନ୍ତ ଆଦୃତ ହୋଇଆସିଛି। ରାମ ସୀତାଙ୍କ ଚରିତ ଅତ୍ୟନ୍ତ ରମଣୀୟ ଭାବରେ ଏଠାରେ ଚିତ୍ରିତ ହୋଇଅଛି। ତୁଳସୀଦାସଙ୍କ ରାମଚରିତ ମାନସ ହିନ୍ଦୀ ଭାଷୀମାନଙ୍କ ପକ୍ଷରେ ଯେପରି ଆଦୃତ, ଓଡ଼ିଶାରେ ପଞ୍ଚସଖା ମଧ୍ୟରୁ ଅନ୍ୟତମ ବଳରାମ ଦାସଙ୍କ ରଚିତ ଦାଣ୍ଡି ରାମାୟଣ ସେହିଭଳି ଆଦର ଲାଭ କରିଥାଏ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବଳରାମ ଦାସଙ୍କ ଭଳି ରାମତାରକ ମନ୍ତ୍ରରେ ସିଦ୍ଧି ଲାଭ କରି ତାଙ୍କ ଭଳି ରାମ ସୀତାଙ୍କ ଚରିତ ରଚନା କରିବାରେ ମନ ବଳାଇଛନ୍ତି। ଏହାକୁ ସେ ଗୋଟିଏ ବୃତ୍ତରେ ରଚନା ନକରି ବିଭିନ୍ନ ବୃତ୍ତରେ ବର୍ଣ୍ଣନା କରିଛନ୍ତି। ଏହି ବୃତ୍ତ ବା କବିତା ଆବୃତ୍ତିର ରୀତିକୁ ସେ ସଙ୍ଗୀତମୟ କରିଛନ୍ତି। ଏହି ବୃତ୍ତ ବା ଆବୃତ୍ତି କରିବା ରୀତି ସଂସ୍କୃତରେ ଛନ୍ଦ ଓ ଇଂରାଜୀରେ ମିଟର ଭାବେ ପରିଚିତ। ସଙ୍ଗୀତମୟ ହୋଇ ଛନ୍ଦ ଓଡ଼ିଶାରେ ଛାନ୍ଦ ଭାବେ ପରିଚିତ ଓ ଭାରତବର୍ଷର ଅନ୍ୟ କେଉଁ ସମସାମୟିକ ଭାଷାରେ ଛନ୍ଦ ବା ଛାନ୍ଦ ଭଳି ସଙ୍ଗୀତମୟ କବିତା ନାହିଁ। ବିଭିନ୍ନ ରାଗରେ ରଚିତ ଛାନ୍ଦ ଓଡ଼ିଶାର ବୈଶିଷ୍ଟ୍ୟ ଓ ଗର୍ବ। ଉପେନ୍ଦ୍ର ଭଞ୍ଜଙ୍କର ଜେଜେବାପା ଘୁମୁସରର ରାଜା ତଥା କବି ଧନଞ୍ଜୟ ଭଞ୍ଜ ରଘୁନାଥ ବିଳାସ ରଚନା କରି ସେଥିରେ ଏହିଭଳି ଛାନ୍ଦ ବ୍ୟବହାର କରିଛନ୍ତି ଓ ପ୍ରଭୁ ଶ୍ରୀରାମଙ୍କୁ ସୀତାପ୍ରେମ ରସିକ ସଂସାରୀ ଭାବେ ଚିତ୍ର କରିଛନ୍ତି। ନିଜର ପିତାମହଙ୍କୁ ଅନୁସରଣ କରିବା ସହ ଉପେନ୍ଦ୍ର ବିଶେଷ ଭାବେ ବଳରାମ ଦାସଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଓ ନିଜ ରଚନାରେ କବି ବାଲ୍ମୀକି, ବ୍ୟାସ, କାଳିଦାସ ଓ ମହାନାଟକ ଚମ୍ପୁ ପ୍ରଭୃତି କାବ୍ୟର ପ୍ରଭାବକୁ ସ୍ୱୀକାର କରିଛନ୍ତି। ବୈଦେଶ ବିଳାସରେ ସେ ନିଜକୁ ବୀରବର ଉପାଧି ପ୍ରାପ୍ତ ବୋଲି ପରିଚିତ କରିଛନ୍ତି। ତାଙ୍କ ବଂଶର ଇଷ୍ଟଦେବୀ ଦୁର୍ଗା, ତାଙ୍କ ରାଜ୍ୟର କୁଲାଡ଼ଗଡ଼ରେ ଦୁର୍ଗା ସ୍ୱରୂପିଣୀ ବ୍ୟାଘ୍ରଦେବୀଙ୍କ ସାଧନା କରିବା ସହ ସେ ବୈଦେଶ ବିଳାସରେ କହିଛନ୍ତି, ବୀରବର ଉପଇନ୍ଦ୍ର ଭଞ୍ଜ ମୋର ନାମ, ବାର ବାର ସେବାରେ ମୋ ନାଇଁ ସୀତାରାମ, ବିଚିତ୍ର କବିତ୍ୱ ମାର୍ଗେ ପ୍ରସରିଲା ବୁଦ୍ଧି, ବୀରଚିଲି ରାମାୟଣ ଏମୋ ବଡ଼ ସିଦ୍ଧି। ପ୍ରତ୍ୟେକ ଧାଡ଼ି ବ ଅକ୍ଷରରେ ଆରମ୍ଭ ହୋଇଥିବା ଏହି ବୈଦେଶ ବିଳାସ କିନ୍ତୁ ପାରମ୍ପାରିକ ରାମାୟଣ ନୁହେଁ। ଅନ୍ୟ ରାମାୟଣ ଭଳି ଏଥିରେ ସୀତା ବନବାସ ନାହିଁ, ଏହା ରସକାବ୍ୟ ଓ ଏଥିରେ ସେଭଳି ବର୍ଣ୍ଣନାକୁ ବିଭଙ୍ଗ ରସ ଓ କାବ୍ୟରେ ଏହା ଦୋଷଯୁକ୍ତ କହି ଉପେନ୍ଦ୍ର ଏହାକୁ ପରିହାର କରିଛନ୍ତି। କାବ୍ୟ ରଚନାରେ ବିଚିତ୍ର ମାର୍ଗ ଅଳଙ୍କାର ପ୍ରୟୋଗର ଚାତୁରୀ ଭାବେ ପରିଚିତ। ଉପେନ୍ଦ୍ର ଭଞ୍ଜ ସଂସ୍କୃତ ସାହିତ୍ୟରେ ବର୍ଣ୍ଣିତ ସମସ୍ତ ପ୍ରକାର ଅଳଙ୍କାର ବ୍ୟବହାର କରି ପ୍ରକାଶ ବୈଚିତ୍ର୍ୟରେ ନିଜର ପୂର୍ବବର୍ତ୍ତୀମାନଙ୍କୁ ଟପିଯାଇ ଓଡ଼ିଆ ଭାଷାର ଗୌରବ ବୃଦ୍ଧି କରିଛନ୍ତି। ଅପ୍ରଚଳିତ, ପ୍ରଚଳିତ, ଯାବନିକ ତଥା ବହୁ ଅର୍ଥ ଥିବା ଶବ୍ଦ ପ୍ରୟୋଗ କରି ସେ ଭାଷାକୁ ସମୃଦ୍ଧ କରିଛନ୍ତି। ସଂସ୍କୃତରେ ରଚନା କରି ସର୍ବଭାରତୀୟ ପ୍ରସିଦ୍ଧି ପ୍ରାପ୍ତି ପ୍ରୟାସ ନକରି ସେ ଉତ୍କଳୀୟ ଜାତୀୟତାର ମହନୀୟତା ପ୍ରତିପାଦନ କରି ଓଡ଼ିଆ ଜାତିର ହୃଦୟର ସମ୍ରାଟ ହୋଇପାରିଛନ୍ତି। ପରମବ୍ରହ୍ମ, ପତିତ ପାବନ, କରୁଣାନିଧି, ବିଶ୍ୱବ୍ୟାପୀ, ଅନ୍ତର୍ଯ୍ୟାମୀ ପ୍ରଭୃତି ବିଶେଷଣ ପ୍ରୟୋଗ ଦ୍ୱାରା ଭଞ୍ଜ ରାମଙ୍କ ପ୍ରକୃତ ସ୍ୱରୂପ ସୂଚାଇବା ସଙ୍ଗେ ତାଙ୍କୁ ଏକନିଷ୍ଠ ଦାମ୍ପତ୍ୟ ପ୍ରେମର ପ୍ରତୀକ ଭାବରେ ଚିତ୍ର କରିଛନ୍ତି। ଏତେ ରାମାୟଣ ଥିବା ସତ୍ତ୍ୱେ ଭଞ୍ଜୀୟ ରାମାୟଣ ବୈଦେଶ ବିଳାସର ନିଜସ୍ୱ ଜ୍ୟୋତି ବା ବୈଶିଷ୍ଟ୍ୟ ଏହା ହିଁ। ମହାକାବ୍ୟ ବୈଦେଶ ବିଳାସ ଆରମ୍ଭ ହୋଇଛି ମଙ୍ଗଳାଚରଣ, ବନ୍ଦଇ, ଦୀନ, ବାନ୍ଧବ, ହରି ପ୍ରଭୃତି ଦୁଇ ପଦରେ, ଯାହାର 108 ଅର୍ଥ ବୋଲି ଜନଶ୍ରୁତି। ବର୍ତ୍ତମାନ ସୁଦ୍ଧା ଏହାର ବିଂଶ ପ୍ରକାର ଅର୍ଥ କରାଯାଇ ପାରୁଥିଲେ ହେଁ ମୁଖ୍ୟତଃ ଏହା ବିଷ୍ଣୁ, ସୂର୍ଯ୍ୟ, ଶିବ ଓ ଦୁର୍ଗା ଅର୍ଥରେ ବ୍ୟବହୃତ। ସାଧାରଣଙ୍କ ପାଇଁ ପ୍ରଭୁ ପରମ ବ୍ରହ୍ମ ଦୀନ ଅର୍ଥାତ୍ ଦରିଦ୍ର ବାନ୍ଧବ, ସେ ପୁଣି ସୂର୍ଯ୍ୟ ଅର୍ଥରେ ଦିନ ବା ଦିବସ ବାନ୍ଧବ, ଏବଂ ସେ ପୁଣି ଦୀନ ବାନ୍ଧବ ଅର୍ଥାତ୍ ଶ୍ମଶାନ ବନ୍ଧୁ, ସେ ଶିବ।

ଶୁଣିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହୀଶ ବିଳାସ ଆକାଶବାଣୀ ଭବନୀପାଟଣ। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ସୋନୁ ନିଗମ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ, କଥାଚିତ୍ର ସୋଲଜର।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ମାନସ ପିତବ ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ପାପୁ ଗୋସ୍ୱାମୀ, ସଙ୍ଗୀତ ଗୁଡ଼ଲି ରଥ, କଥାଚିତ୍ର ଫ୍ୟାମିଲି ନମ୍ବର 1।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର
2: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହିନା ଚାହତେ ହେ ତୋ ଆପ ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
1: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
2: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।
3: ଶେଷରେ ଶୁଣନ୍ତୁ ଛାତିରେ ଲେଖିଛି ତୋରିନା କଥାଚିତ୍ରରୁ ଏହି ଗୀତଟି। ଦେତକଣ୍ଠରେ ଗାଇଛନ୍ତି ଇରା ମହାନ୍ତି ଏବଂ ସୁଭାଶିଷ। ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ମଳୟ ମିଶ୍ର।

ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବନୀ ପଟଣା। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଭ ସକାଳ ଶ୍ରୋତା ବନ୍ଧୁ, ଜୀବନର ଦିନ ଯେତେ ଛୋଟ ହେଲେ ବି ଆମେ ଆମ ହୃଦୟକୁ ବଡ଼ ରଖିବା, ତାହେଲେ ଯାଇ ଆମ ଜୀବନ ବି ସୁନ୍ଦର ଆଉ ବଡ଼ ହୋଇପାରିବ। ଜୀବନର ମାନକୁ ଆଜି ଆମେ ବୁଝିବା ପାଇଁ ସମସ୍ତେ ଚେଷ୍ଟା କରୁଛୁ। ଜୀବନକୁ ଏଇ ବୁଝିବା ରାସ୍ତାରେ ଆଜି ଆମକୁ ଆଉ ଗୋଟିଏ କଥା ବି ବୁଝିବାକୁ ପଡ଼ିବ। ଜୀବନର ଏଇ ଯେଉଁ ରାସ୍ତା ବହୁତ ସୁନ୍ଦର, ଆମେ ଯଦି ପଜିଟିଭଲି ତାକୁ ଗ୍ରହଣ କରିପାରିବା ତାହେଲେ ଆମ ଜୀବନର ରାସ୍ତା ଖୁବ୍ ସୁନ୍ଦର ହୋଇଯିବ। ଆଉ ଯଦି ଆମେ ସବୁବେଳେ ନେଗେଟିଭ୍ ଭାବିବା, ଅନ୍ୟମାନଙ୍କ ବିଷୟରେ ଖରାପ ଭାବିବା, ଖରାପ ଚିନ୍ତା କରିବା, ତାହେଲେ ଆମ ଜୀବନ ପୁରା ଖରାପ ହୋଇଯିବ। ସେଥିପାଇଁ ବନ୍ଧୁ, ସବୁବେଳେ ବି ପଜିଟିଭ୍ ଆଣ୍ଡ ଥିଙ୍କ୍ ପଜିଟିଭ୍। ଏହି ସୁନ୍ଦର ସୁନ୍ଦର କଥା ଆଉ କିଛି ମନପସନ୍ଦର ଗୀତର ଅଗଣାରେ ଆପଣ ସମସ୍ତଙ୍କୁ ସ୍ୱାଗତ। ତା ସହିତ ଦୁର୍ଗାପୂଜା ଅବସରରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଖୋଲା ଝରକାର ପରିସରରେ ଆଜି ଏହି କାର୍ଯ୍ୟକ୍ରମ ସହ ମୁଁ ଅଛି ଆପଣମାନଙ୍କର ସାଥୀ ନିହାରିକା। ନମସ୍କାର।

ବିବାହିତ ରୂପ ହେଉଛି ଚନ୍ଦ୍ରଘଣ୍ଟା। ଚତୁର୍ଥ ଦିନ ପୂଜା ପାଆନ୍ତି ମା କୁଷ୍ମାଣ୍ଡା। କୁଷ୍ମାଣ୍ଡା ହେଉଛନ୍ତି ଶକ୍ତି ସ୍ୱରୂପ ତେଜସ୍ୱିନୀ, ସୂର୍ଯ୍ୟଦେବଙ୍କର କେନ୍ଦ୍ରସ୍ଥଳରେ ତାଙ୍କର ଅବସ୍ଥିତି। ଦେବୀ ପାର୍ବତୀ ବିଶ୍ୱବ୍ରହ୍ମାଣ୍ଡକୁ ଶକ୍ତି ଯୋଗାଇବା ପାଇଁ ସୂର୍ଯ୍ୟଙ୍କ କେନ୍ଦ୍ରରେ ଅବସ୍ଥାନ କରିଛନ୍ତି, ଯାହାକୁ କୁଷ୍ମାଣ୍ଡା ରୂପରେ ପୂଜା କରାଯାଏ। ପଞ୍ଚମ ଦିନରେ ପୂଜା ପାଆନ୍ତି ମା ସ୍କନ୍ଦମାତା। ଦେବୀ ପାର୍ବତୀ ଯେବେ ଭଗବାନ ସ୍କନ୍ଦ ବା କାର୍ତ୍ତିକେୟଙ୍କ ମାତା ହେଲେ, ସେ ସ୍କନ୍ଦମାତା ଭାବେ ପରିଚିତ ହେଲେ ଏବଂ ତାଙ୍କର ସନ୍ତାନ ବତ୍ସଳା ରୂପକୁ ସାରା ସଂସାର ପୂଜା କଲେ। ଷଷ୍ଠ ଦିନରେ ପୂଜା ପାଆନ୍ତି ମା କାତ୍ୟାୟନୀ। ମହିଷାସୁରଙ୍କୁ ବଧ କରିବା ଲାଗି ମା କାତ୍ୟାୟନୀ ରୂପ ଧାରଣ କରିଥିଲେ। ଏହା ଦେବୀଙ୍କର ସବୁଠାରୁ ହିଂସ୍ର ରୂପ ଅଟେ। ସପ୍ତମ ଦିନରେ ପୂଜା ପାଆନ୍ତି ମା କାଳରାତ୍ରୀ। ଦେବୀ ପାର୍ବତୀ ବା ଦୁର୍ଗା ଦୈତ୍ୟ ଶୁମ୍ଭ ଏବଂ ନସୁମ୍ଭକୁ ବଧ କଲାବେଳେ ତାଙ୍କର ବାହ୍ୟସ୍ୱରୂ ସ୍ୱର୍ଣ୍ଣକାନ୍ତିଙ୍କୁ ପରିହାର କରି ସମ୍ପୂର୍ଣ୍ଣ ଅନ୍ଧକାରକୁ ନିଜର ଆବରଣ ଭାବରେ ଗ୍ରହଣ କରିଥିଲେ। ଦେବୀଙ୍କର ଏହା ସବୁଠାରୁ ଭୟଙ୍କର ସ୍ୱରୂପ ଅଟେ। ଅଷ୍ଟମ ଦିନରେ ପୂଜା ପାଆନ୍ତି ମା ମହାଗୌରୀ। ହିନ୍ଦୁ ପୁରାଣରେ ବର୍ଣ୍ଣନା ଅନୁଯାୟୀ ଦେବୀ ପାର୍ବତୀ ଯେତେବେଳେ କିଶୋରୀ ଅବସ୍ଥାରେ ଉପନୀତ ହୋଇଥିଲେ, ତାଙ୍କର ରୂପଲାବଣ୍ୟ ଥିଲା ଅନୁପମ। ଅତୀବ ସୁନ୍ଦର ଗୌରବର୍ଣ୍ଣ ତାଙ୍କର ତ୍ୱଚା ହୋଇଥିବାରୁ ସେ ମହାଗୌରୀ ଭାବରେ ପୂଜା ପାଇଲେ। ନବମ ଅର୍ଥାତ୍ ଶେଷ ଦିନରେ ପୂଜା ପାଆନ୍ତି ମା ସିଦ୍ଧିଦାତ୍ରୀ। ବିଶ୍ୱବ୍ରହ୍ମାଣ୍ଡ ପ୍ରାରମ୍ଭ କାଳରେ ଭଗବାନ ରୁଦ୍ର ସୃଷ୍ଟି ରଚନା ନିମନ୍ତେ ଆଦିଶକ୍ତିଙ୍କ ଉପାସନା କରିଥିଲେ। ଆଦି ପରାଶକ୍ତିଙ୍କ କୌଣସି ଆକାର ନଥିଲା। ଆଦି ପରାଶକ୍ତି ଶେଷରେ ଶିବଙ୍କ ବାମ ଅର୍ଦ୍ଧଭାଗରୁ ସିଦ୍ଧିଦାତ୍ରୀ ଭାବରେ ପ୍ରକଟ ହୋଇଥିଲେ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ପୁଣିଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ଆସିନ ଆଉ ଗଙ୍ଗଶିଉଳି ପରସ୍ପର ପରିପୂରକ, ଭାଦ୍ରବ ଆଉ ଆସିନର ପରିଚୟ ହେଉଛି ଗଙ୍ଗଶିଉଳି ଫୁଲ। ଗଙ୍ଗଶିଉଳି ଫୁଲର ବିଶେଷତ୍ୱ ହେଉଛି, ସାଧାରଣତଃ ହିନ୍ଦୁ ଧର୍ମରେ ଗଛରୁ ତଳେ ପଡ଼ିଥିବା ଫୁଲ ପୂଜା ପାଇଁ ବର୍ଜିତ, କିନ୍ତୁ ଗଙ୍ଗଶିଉଳି ବା ପାରିଜାତ ଏକମାତ୍ର ଫୁଲ ଯାହା ଭୂମିରୁ ଗୋଟାଇ ଆଣି ପ୍ରଭୁ ଜଗନ୍ନାଥ କିମ୍ବା ଅନ୍ୟ ଦେବଦେବୀଙ୍କ ଚରଣରେ ଅର୍ପଣ କରାଯାଏ। ଏହି ଗଛର ଖୁବ୍ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହି ଗଛର ପତ୍ର, ଛାଲ ଏବଂ ଫୁଲରେ ଅନେକ ଔଷଧୀୟ ଗୁଣ ରହିଛି, ଯାହାକି ଜ୍ୱର, କାଶ, ବାତକୁ ଠିକ୍ କରିବାରେ କାମକୁ ଆସିଥାଏ। ପୌରାଣିକ ବିଶ୍ୱାସରୁ ଜଣାଯାଏ ଯେ ସତ୍ୟଭାମାଙ୍କ ଅଭିଶାପ ଯୋଗୁଁ ଏହି ଗଛର ଫୁଲ କେବଳ ରାତିର ଅନ୍ଧକାରରେ ହିଁ ଫୁଟିବ ଏବଂ ସୂର୍ଯ୍ୟୋଦୟ ହେବା କ୍ଷଣି ଏହାର ସବୁ ଶୋଭା ନଷ୍ଟ ହୋଇ ଭୂମିରେ ଝରିପଡ଼ିବ। ସେହିଦିନଠାରୁ ଗଙ୍ଗଶିଉଳି ରାତିରେ ଫୁଟେ, ଚୌଦିଗ ମହକାଇ ଦିଏ ଏବଂ ସକାଳ ହେବା କ୍ଷଣି ସତ୍ୟ ପ୍ରବୃତ ଭାବେ ତଳେ ଝଡ଼ି ପଡ଼ିଥାଏ।

ପୁଣିଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ଯେତେବେଳେ ଶାକାହାରୀଙ୍କ କଥା ଆସେ, ସର୍ବପ୍ରଥମେ ଭାରତର ଛବି ହିଁ ମନକୁ ଆସିଥାଏ। ଦୁନିଆର ସବୁଠାରୁ ବେଶି ଶାକାହାରୀ ଭାରତରେ ହିଁ ବସବାସ କରିଥାନ୍ତି। ତେବେ ଭାରତ ଭଳି ବିଶ୍ୱରେ ଏମିତି ବି ଅନେକ ଦେଶ ରହିଛନ୍ତି ଯେଉଁଠି ଶାକାହାରୀଙ୍କ ସଂଖ୍ୟା ଅଧିକ, ତେବେ ଭାରତ ରହିଛି ଶୀର୍ଷରେ। ଭାରତରେ ପ୍ରାୟ 38% ଲୋକ ସମ୍ପୂର୍ଣ୍ଣ ଭାବେ ଶାକାହାରୀ ଅଟନ୍ତି। ସାରା ଦେଶରେ ଶାକାହାରୀଙ୍କ ଲୋକପ୍ରିୟତା ପଛରେ ଧାର୍ମିକ, ପାରମ୍ପରିକ ଏବଂ ସାଂସ୍କୃତିକ ରୀତିନୀତି ତଥା ଦୀର୍ଘ ସମୟ ଧରି ଚାଲିଆସିଥିବା ଖାଦ୍ୟପେୟର ଅଭ୍ୟାସ ରହିଛି। ଯଦିଓ ଭାରତୀୟମାନଙ୍କ ଏକ ବଡ଼ ଅଂଶ ମାଂସାହାରୀ, ତଥାପି ଶାକାହାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ସାରା ଦୁନିଆର ସବୁଠୁ ବଡ଼ ଶାକାହାରୀ ଦେଶ ଭାବରେ ପରିଚିତ। ଭାରତ ପଛରେ ରହିଛି ମେକ୍ସିକୋ। ମେକ୍ସିକୋର ଯୁବପିଢ଼ିଙ୍କ ପସନ୍ଦ ଶାକାହାର ଖାଦ୍ୟ। ମେକ୍ସିକୋର ପାରମ୍ପରିକ ଖାଦ୍ୟରେ ମାଛ ଓ ମାଂସର ବ୍ୟବହାର ଯଥେଷ୍ଟ ଅଧିକ, ତଥାପି ଏହି ଦେଶରେ ପ୍ରାୟ 19% ଲୋକ ଶାକାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଏବଂ ଜର୍ମାନୀ ମଧ୍ୟ ରହିଛନ୍ତି। ଏହି ଦେଶମାନଙ୍କରେ ହାରାହାରି 12% ଲୋକ ଶାକାହାର ଭୋଜନ କରିଥାନ୍ତି। ପରିବେଶ ସନ୍ତୁଳନ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା କାରଣରୁ ଅଷ୍ଟ୍ରେଲିଆର ଲୋକମାନଙ୍କ ମଧ୍ୟରେ ଦିନକୁ ଦିନ ଶାକାହାରୀ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ଆର୍ଜେଣ୍ଟିନାର ଅଧିକାଂଶ ଲୋକ ବି ଆଗ୍ରହ ସହକାରେ ଶାକାହାର ଭୋଜନକୁ ଆଦରି ନେଇଛନ୍ତି। ଜୀବଜନ୍ତୁଙ୍କ ପ୍ରତି କ୍ରୂରତା ତଥା ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବା ଦର୍ଶାଇ ଜର୍ମାନୀର ଯୁବବର୍ଗ ମଧ୍ୟ ଧୀରେ ଧୀରେ ଶାକାହାର ଖାଦ୍ୟରେ ଆଗ୍ରହ ଦେଖାଉଛନ୍ତି। ତେବେ ଏକ ସର୍ଭେରୁ ଜଣାପଡ଼ିଛି ଯେ ଏହି ତାଲିକାରେ ବ୍ରାଜିଲ ଏବଂ ତାଇୱାନ ମଧ୍ୟ ପଛରେ ନାହାନ୍ତି। ଏହି ଦେଶର ଅଧିକାଂଶ ଲୋକ ମଧ୍ୟ ଶାକାହାର ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି।

ବର୍ତ୍ତମାନ ଆସନ୍ତୁ ଜାଣିବା କଳାହାଣ୍ଡିର ପ୍ରସିଦ୍ଧ ଶୈବପୀଠ ବେଲଖଣ୍ଡି ବିଷୟରେ। ଏହା ଏକ ସର୍ବପୁରାତନ ଐତିହାସିକ ତଥା ଆଧ୍ୟାତ୍ମିକ ପୀଠ। ଏହା କଳାହାଣ୍ଡି ଜିଲ୍ଲାର କେସିଙ୍ଗା ତହସିଲ ଅନ୍ତର୍ଗତ ବେଲଖଣ୍ଡି ଗ୍ରାମରେ ଅବସ୍ଥିତ। ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରୁ 67 କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠଟି। ଏହି ପୀଠଟି ତେଲ ଏବଂ ଉତେଇ ନଦୀର ପବିତ୍ର ସଙ୍ଗମସ୍ଥଳରେ ଅବସ୍ଥିତ। ନଦୀକୂଳରେ ଥିବା ଏହି ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏବଂ ଏହା ଏକ ପ୍ରମୁଖ ପର୍ଯ୍ୟଟନ ଏବଂ ବଣଭୋଜି ସ୍ଥଳ ଭାବରେ ବେଶ୍ ଜଣାଶୁଣା। ଏଠାରେ ଭଗବାନ ଶିବ ଏବଂ ମାତା ପାର୍ବତୀ ଉମା ମହେଶ୍ୱର ଓ ଧବଳେଶ୍ୱର ମହାଦେବ ଭାବରେ ପୂଜା ପାଇଥାନ୍ତି। ଏହା ସନାତନ ଧର୍ମର ଏକ ପ୍ରମୁଖ ଶୈବପୀଠ ଅଟେ। ଐତିହାସିକଙ୍କ ଅନୁସାରେ ଏଠାକାର ମନ୍ଦିର ସ୍ଥାପତ୍ୟ ପ୍ରାୟ 10ରୁ 11ଶ ଶତାବ୍ଦୀର ସୋମବଂଶୀ ରାଜତ୍ୱ ସମୟର। କୁହାଯାଏ ଯେ କଳାହାଣ୍ଡିର ବେଲଖଣ୍ଡିଠାରେ ହିଁ ଓଡ଼ିଶାର ମନ୍ଦିର ନିର୍ମାଣ କଳା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ୱରର ମନ୍ଦିର ଶୈଳୀକୁ ପ୍ରଭାବିତ କରିଥିଲା। ଖନନରୁ ମିଳିଥିବା କୀର୍ତ୍ତିରାଜି ମଧ୍ୟରୁ 12ଶ ଶତାବ୍ଦୀର ଅନେକ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ମିଳିଛି। ଏଠାରୁ ମିଳିଥିବା ସପ୍ତମାତୃକା ଏବଂ ଉମା ମହେଶ୍ୱରଙ୍କ ଦୁର୍ଲଭ ପଥର ମୂର୍ତ୍ତି ଅତ୍ୟନ୍ତ ଆକର୍ଷଣୀୟ ଅଟେ। ଏହିସବୁ ପ୍ରାଚୀନ ମୂର୍ତ୍ତି ଏବଂ ପ୍ରତ୍ନତାତ୍ତ୍ୱିକ ଅବଶେଷଗୁଡ଼ିକ ସୁରକ୍ଷିତ ରଖିବା ପାଇଁ ମନ୍ଦିର ପରିସରରେ ଏକ ଛୋଟ ସରକାରୀ ସଂଗ୍ରହାଳୟ ମଧ୍ୟ ରହିଛି। ଏହି ଶୈବପୀଠର ମୁଖ୍ୟ ପର୍ବ ହେଉଛି ମହାଶିବରାତ୍ରି ଜାଗର ମେଳା। ଅତି ଧୁମ୍ଧାମ୍ରେ ଏହା ପାଳନ କରାଯାଏ। ଏହା ବ୍ୟତୀତ କାର୍ତ୍ତିକ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଏବଂ ଶ୍ରାବଣ ମାସରେ ବୋଲ୍ବମ୍ ଭକ୍ତମାନଙ୍କର ପ୍ରବଳ ଭିଡ଼ ଜମିଥାଏ ଏହି ମନ୍ଦିରରେ। ଏକ ସୁନ୍ଦର ଧାର୍ମିକ ସ୍ଥଳ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା କାରଣରୁ ବର୍ଷସାରା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ବେଲଖଣ୍ଡିକୁ।

ବର୍ତ୍ତମାନ ଆସନ୍ତୁ ଜାଣିବା ଇତିହାସର ଆଇନାରେ ଆଜି ଦିନର ମହତ୍ତ୍ୱ। 1882 ମସିହା ଅକ୍ଟୋବର 14 ତାରିଖ ଦିନ ପଞ୍ଜାବ ବିଶ୍ୱବିଦ୍ୟାଳୟର ସ୍ଥାପନା ସିମ୍ଲାଠାରେ ହୋଇଥିଲା। 1933 ମସିହା ଆଜିର ଦିନରେ ଜର୍ମାନୀ ସ୍ୱତଃପ୍ରବୃତ୍ତ ଭାବେ ଲିଗ୍ ଅଫ୍ ନେସନ୍ରୁ ଅଲଗା ହୋଇଯାଇଥିଲା। 1948 ମସିହା ଅକ୍ଟୋବର 14 ତାରିଖ ଦିନ ମିସର ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। 1956 ମସିହା ଆଜିର ଦିନରେ ଡକ୍ଟର ବିଆର୍ ଆମ୍ବେଦକର ନାଗପୁରଠାରେ ପ୍ରାୟ 500,000 ଅନୁଗାମୀଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଏହି ଦିବସକୁ ଧର୍ମଚକ୍ର ପ୍ରବର୍ତ୍ତନ ଦିବସ ଭାବରେ ମଧ୍ୟ ପାଳନ କରାଯାଏ। 1964 ମସିହା ଅକ୍ଟୋବର 14 ତାରିଖ ଦିନ ଆମେରିକାର ପ୍ରସିଦ୍ଧ ନେତା ଏବଂ ଜନସେବକ ମାର୍ଟିନ୍ ଲୁଥର କିଙ୍ଗ ଜୁନିୟରକୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। 1981 ମସିହା ଆଜିର ଦିନରେ ହୁସ୍ନି ମୁବାରକ ମିସରର ଚତୁର୍ଥ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ।

ବର୍ତ୍ତମାନ ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର ସମ୍ପର୍କରେ। କୋମନା ବ୍ଲକ ସଦର ମହକୁମା ଦୁର୍ଗାପୂଜା 65 ବର୍ଷରେ ପଦାର୍ପଣ କରିଛି। ଏଥିପାଇଁ ଚଳିତ ନବରାତ୍ର ଦୁର୍ଗାପୂଜା ପାଇଁ କଳସଯାତ୍ରା ହୋଇଯାଇଅଛି। ପୂଜା କମିଟିର ଆହ୍ୱାନ କ୍ରମେ କଳସଯାତ୍ରା ପାଇଁ ଶତାଧିକ ମହିଳା ଏକତ୍ରିତ ହୋଇ ଘଣ୍ଟ ବାଦ୍ୟ ସହ ଏକ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ନଦୀରେ ପୂଜା ଅର୍ଚ୍ଚନା କରିଥିଲେ ଏବଂ କଳସରେ ପାଣି ଆଣି ନଗର ପରିକ୍ରମା କରି ପୂଜା ମଣ୍ଡପରେ ପହଞ୍ଚିଥିଲେ। ଜୁନାଗଡ଼ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ବିଭିନ୍ନ ବିଭାଗରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ। ଭବାନୀପାଟଣାଠାରେ ୟୁଥ୍ ଏଣ୍ଡ କଲଚରାଲ ଆସୋସିଏସନ ସୁରସଙ୍ଗୀତ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ମନ୍ଦିରଠାରେ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିରେ ପ୍ରଣବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ପ୍ରଣବ ପଟ୍ଟନାୟକଙ୍କ ଗାଇଥିବା ଗୀତଗୁଡ଼ିକର ପରିବେଷଣ କରାଯାଇଥିଲା।

ପୁଣି ଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ସୃଷ୍ଟିର ନିୟମ ଅତି ବିଚିତ୍ର ଏବଂ ରହସ୍ୟମୟ। ଏହି ସଂସାରରେ ପ୍ରତ୍ୟେକ ବସ୍ତୁ, ଘଟଣା ଏବଂ ଜୀବନର ଏକ ନିର୍ଦ୍ଦିଷ୍ଟ ଗତିପଥ ଥାଏ। ଆରମ୍ଭ ଯେଉଁଠି, ଶେଷ ସେଇଠି। ଏହି ଉକ୍ତିଟି ଜୀବନର ଚକ୍ରାକାର ଗତି ବା ଆବର୍ତ୍ତନକୁ ବୁଝାଇଥାଏ। ଯେଉଁ ସ୍ଥାନ ବା ଉତ୍ସରୁ କୌଣସି ଜିନିଷର ସୃଷ୍ଟି ବା ଆରମ୍ଭ ହୋଇଥାଏ, ଶେଷରେ ତାହା ସେହି ଉତ୍ସରେ ହିଁ ବିଲୀନ ହୋଇଯାଏ। ଏହା ହିଁ ପ୍ରକୃତି ଏବଂ ସଂସାରର ଚିରନ୍ତନ ସତ୍ୟ। ଆମେ ଯଦି ପ୍ରକୃତିକୁ ଲକ୍ଷ୍ୟ କରିବା, ତେବେ ଏହି ନିୟମର ଅନେକ ଉଦାହରଣ ଦେଖିବାକୁ ପାଇପାରିବା। ଯେମିତିକି ଜଳଚକ୍ର, ସୂର୍ଯ୍ୟଙ୍କ କିରଣରେ ସମୁଦ୍ରରୁ ଜଳ ବାଷ୍ପ ହୋଇ ଆକାଶକୁ ଯାଏ ଏବଂ ମେଘ ସାଜି ପୁଣି ବର୍ଷା ଆକାରରେ ନଦୀ ନାଳ ଦେଇ ସମୁଦ୍ରରେ ମିଶିଯାଏ। ଅର୍ଥାତ୍ ସମୁଦ୍ରରେ ଆରମ୍ଭ ହୋଇଥିବା ଯାତ୍ରା ଶେଷରେ ସମୁଦ୍ରରେ ହିଁ ଶେଷ ହୁଏ। ଠିକ୍ ସେହିଭଳି ଉଦ୍ଭିଦ ଜଗତ, ଏକ ଛୋଟ ବିହନ ବା ମଞ୍ଜି ମାଟିରୁ ଅଙ୍କୁରିତ ହୋଇ ବୃକ୍ଷ ପାଲଟିଯାଏ। ପରବର୍ତ୍ତୀ ସମୟରେ ସେହି ଗଛର ପତ୍ର, ଫୁଲ ଓ ଫଳ ସବୁ ମାଟିରେ ଝଡ଼ିପଡ଼ି ପୁଣି ମାଟିରେ ହିଁ ମିଶିଯାଏ। ମନୁଷ୍ୟ ଜୀବନ କ୍ଷେତ୍ରରେ ଏହି ଦର୍ଶନ ସବୁଠାରୁ ଅଧିକ ପ୍ରଯୁଜ୍ୟ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାନବ ଶରୀର ପଞ୍ଚଭୂତ ବା ମାଟି, ପାଣି, ପବନ, ନିଆଁ ଏବଂ ଆକାଶ ଦ୍ୱାରା ଗଠିତ ଏବଂ ମୃତ୍ୟୁ ପରେ ତାର ଶରୀର ପୁଣି ସେହି ପଞ୍ଚଭୂତରେ ହିଁ ଲୀନ ହୋଇଯାଏ। ତେଣୁ ଜୀବନ କାଳ ମଧ୍ୟରେ ଏହି ରାଗରୁଷା ଅହଙ୍କାରରୁ ତ୍ୟାଗ କରି ଯଦି ଆମେ ବଞ୍ଚି ଶିଖିବା, ତାହେଲେ ଏକ ସୁନ୍ଦର ଜୀବନ ବଞ୍ଚି ଆମେ ଦିନେ ଏଥରରୁ ବିଦାୟ ନେବା।

ବର୍ତ୍ତମାନ ଆସନ୍ତୁ ଜାଣିବା ପାଣିପାଗ ସମ୍ପର୍କିତ ଖବର। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିଛି। କେତେକ ସ୍ଥାନରେ ସ୍ୱଳ୍ପ ବୃଷ୍ଟିର ପୂର୍ବାନୁମାନ କରାଯାଇଛି। ଗତକାଲି ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ରା 32 ଡିଗ୍ରୀ ସେଲସିୟସ୍ ଥିଲା।

ଶେଷ ହେଲା ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀ ପାଟଣା। ସମୟ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଘୁମୁରା ଗୀତ, ପରିବେଷଣ କରିବେ ରାଧେଶ୍ୟାମ ଦାସ ଏବଂ ସାଥୀ। ସୁଗମ ସଙ୍ଗୀତ 12:30। ଶିଳ୍ପୀମାନେ ହେଲେ ଜ୍ୟୋତ୍ସ୍ନାରାଣୀ ମୁଦୁଲି, ମାନସ କୁମାର ଦତ୍ତ, ପ୍ରମୋଦ କୁମାର ବେହେରା ଏବଂ ସ୍ମିତା ତ୍ରିପାଠୀ। 1:10 ଶୁଣିବେ ଚାଷର କଥା, ଶକ୍ତିରୂପା କାର୍ଯ୍ୟକ୍ରମ ପ୍ରଚାର କରିବୁ 1:20। ଦିନ 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀ ପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜରେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ଶ୍ରୋତାବନ୍ଧୁ ଶୁଣନ୍ତୁ ଲୋକଗୀତ କ୍ରମରେ ଘୁମୁରା ଗୀତ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଧେଶ୍ୟାମ ଦାସ ଓ ସାଥୀ।

ପ୍ରଚାର କଲୁ ଲୋକଗୀତ କ୍ରମରେ ଘୁମୁରା ଗୀତ। ଶିଳ୍ପୀ ପରିବେଷଣ କରିଥିଲେ ରାଧେଶ୍ୟାମ ଦାସ ଓ ସାଥୀ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦୁଲି, ଗୀତ ରଚନା କରିଛନ୍ତି ସୁରେଶ ଚନ୍ଦ୍ର ପୂଜାରୀ।

0: ଏତେ ରାତିରେ SMS?
1: KYC ଅପଡେଟ୍ କରନ୍ତୁ ନଚେତ୍ ଆକାଉଣ୍ଟ ବ୍ଲକ୍ ହେଇଯିବ। ଲିଙ୍କରେ କ୍ଲିକ୍ କରୁଛି, ବ୍ଲକ୍ ନ ହେଇଯାଉ।
2: ରୁହନ୍ତୁ, ଚେକ୍ କରିଛନ୍ତି, ଲିଙ୍କ ସୁରକ୍ଷିତ ଅଛି। ସେଣ୍ଡର ଆପଣଙ୍କ ବ୍ୟାଙ୍କ ହିଁ ତ। KYC ଅପଡେଟ୍ ପାଇଁ ଅଜଣା ଲିଙ୍କ ଖୋଲିବା ମାନେ ଅଜଣା ଲୋକଙ୍କ ପାଇଁ ନିଜ ଆକାଉଣ୍ଟର କବାଟ ଖୋଲିବା। ମିଛ ତତ୍ପରତାରେ ଫସନ୍ତୁ ନାହିଁ, ଆଉ ନକଲି KYC ଅପଡେଟ୍ ଲିଙ୍କରୁ ବଞ୍ଚନ୍ତୁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଚାଷୀ ଭାଇ ଓ ଭଉଣୀମାନେ, ଆପଣଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ ପିଏମ୍ କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର। 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ। ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ଅଛନ୍ତି କିନ୍ତୁ ଏନ୍ପିସିଆଇ ଅଧୀନରେ ନିଜ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ କରିନାହାନ୍ତି, ସେମାନେ ନିଜର ଖାତା ଥିବା ବ୍ୟାଙ୍କ ସହ ଯୋଗାଯୋଗ କରି ଏହି କାର୍ଯ୍ୟ କରାଇ ନିଅନ୍ତୁ। ଆପଣ ଚାହିଁଲେ ନିକଟସ୍ଥ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସହ ଯୋଗାଯୋଗ କରି ସେଠାରେ ମଧ୍ୟ ଏହି କାର୍ଯ୍ୟ କରାଇପାରିବେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ଚାଷୀ ଭାଇ ଓ ଭଉଣୀମାନେ, ଆପଣଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ ପିଏମ୍ କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର। 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ। ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ଅଛନ୍ତି କିନ୍ତୁ ଏନ୍ପିସିଆଇ ଅଧୀନରେ ନିଜ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ କରିନାହାନ୍ତି, ସେମାନେ ନିଜର ଖାତା ଥିବା ବ୍ୟାଙ୍କ ସହ ଯୋଗାଯୋଗ କରି ଏହି କାର୍ଯ୍ୟ କରାଇ ନିଅନ୍ତୁ। ଆପଣ ଚାହିଁଲେ ନିକଟସ୍ଥ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସହ ଯୋଗାଯୋଗ କରି ସେଠାରେ ମଧ୍ୟ ଏହି କାର୍ଯ୍ୟ କରାଇପାରିବେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ତେବେ ଆରମ୍ଭ କରିବା ଇନଭେଷ୍ଟିଂର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଦତକଣ୍ଠରେ ଗାଇଛନ୍ତି ଜଚ୍ନାରାଣୀ ମୁଦୁଲି ଓ ମନୋଜ କୁମାର ଦତ୍ତ। ଗୀତ ରଚନା କରିଛନ୍ତି ସୁରେଶ ଚନ୍ଦ୍ର ପୂଜାରୀ।

0: अजणा लिंक रे क्लिक करिबा पूर्वरु टिके भाबंतु गोटिए वाय आपनकु ठकेइरु बंचाई पारे सबुबेले पचारंतु WHY कहुचंती SBI रो कॅप्टन वाय आपनकर साइबर रक्षक।
1: ଆପଣମାନେ ଶୁଣିଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥିରେ ଶୁଣନ୍ତୁ ମହେନ୍ଦ୍ର କୁମାର ପ୍ରଧାନଙ୍କ ଗୀତ ରଚନାରୁ, ଗାଇଛନ୍ତି ଶିଳ୍ପୀ ପ୍ରମୋଦ କୁମାର ବେହେରା।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସସ୍ମିତା ତ୍ରିପାଠୀଙ୍କ କଣ୍ଠରେ ମହେନ୍ଦ୍ର କୁମାର ପ୍ରଧାନଙ୍କ ଗୀତ ରଚନାରୁ।

ପ୍ରଚାର କଲ୍ୟ ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣ ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଜୀବନର ଦୌଡ଼ରେ ଆମେ ପ୍ରାୟତଃ କିଛି ଜିନିଷ ଭୁଲି ଯାଉ। ଯେତେବେଳେ କେହି ତୁମର ଯତ୍ନ ନିଅନ୍ତି, ତମେ ଭଲ ଅନୁଭବ କର। ଯେପରିକି RBI ତମ ଅନକ୍ଲେମ୍ ଡିପୋଜିଟ୍ର ଯତ୍ନ ନିଏ।
1: ଅନକ୍ଲେମ୍ ଡିପୋଜିଟ୍ର ଅର୍ଥ ହେଉଛି ସେଇ ବ୍ୟାଙ୍କ ଆକାଉଣ୍ଟ ଯେଉଁଥିରେ 10 ବର୍ଷ କିମ୍ବା ଅଧିକ ସମୟ ପାଇଁ କୌଣସି ଅର୍ଥ କାରବାର ହେଇନାହିଁ। ଏହିପରି ଆକାଉଣ୍ଟ ଗୁଡ଼ିକ RBIର DEA ପାଣ୍ଠିକୁ ଯାଏ। ଆପଣଙ୍କ ବ୍ୟାଙ୍କର ଯେକୌଣସି ଶାଖା ପରିଦର୍ଶନ କରନ୍ତୁ, ଆପଣଙ୍କର KYC ଅଦ୍ୟତନ କରନ୍ତୁ ଏବଂ ଆପଣଙ୍କ ଅନକ୍ଲେମ୍ ରାଶି ଗୁଡ଼ିକୁ ଫେରସ୍ତ ପାଆନ୍ତୁ।
0: RBI କହିଛି ସଚେତନ ହୁଅନ୍ତୁ
1: ଆଉ ସତର୍କ ରୁହନ୍ତୁ।
2: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
5: ଚାଷୀ ଭାଇ ଭଉଣୀମାନେ, PM କିଷାନ କିସ୍ତି ପାଇବା ପାଇଁ ବାର୍ଷିକ EKYC ବାଧ୍ୟତାମୂଳକ। ଏଥିପାଇଁ PMKisan.gov.in ପୋର୍ଟାଲରେ ନିଜର EKYC ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା PM କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ID କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପା, କିନ୍ତୁ ତା ପୂର୍ବରୁ କିଛି ବିଜ୍ଞାପନ।

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: କମ ସୁଧରେ ଲୋନ ଦରକାର, ତାବି ଆପ୍ରେ
4: ବାହା। ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
5: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଏଇ କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର। ଓ ଲଭଲି, ୱେଲ୍ ଡନ୍। ବିଜନେସ୍ ଲୋନ୍ ଆପ୍ରୁଭ୍ଡ। ଏବେ ହେବ ବଡ଼ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ, ତା ସାଥିରେ ନୂଆ କାର୍ ବି ନେଇନିଅ ସେଇ ଲୋନ୍ରେ। ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ EMI ଭର, କ୍ରେଡିଟ୍ ସ୍କୋର ବଢ଼ାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ। କାର୍ ନୁହେଁ ତୁମର ଫଟୋ ହିଁ ନେଇଯାଅ। ଆପଣ କିଏ?
7: RBI କହେ,
6: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଭଉଣୀ। ଉପସ୍ଥାପନାରେ ମୁଁ ସ୍ନିଗ୍ଧ, ନମସ୍କାର। ଭଉଣୀ, ଜୀବନରେ ସ୍ୱଚ୍ଛତାର ଭୂମିକା ଅନେକ। ଦେହ, ମନ, ଆମ ପରିବେଶ ସବୁକିଛି ସ୍ୱଚ୍ଛ ରହିଲେ ବାତାବରଣରେ ସ୍ୱଚ୍ଛତାର ଝଲକ ବାରି ହୋଇପଡ଼େ। ସ୍ୱଚ୍ଛତା ଯେଉଁଠି କୁହାଯାଏ ଭଗବାନ ସେଠି ବାସ କରନ୍ତି, ଯେଉଁଠି ଭଗବାନ ରୁହନ୍ତି ସେଠି ଆଉ ଚିନ୍ତା କରିବାର କ'ଣ ଅଛି। ତେଣୁ ଭଉଣୀ, ନିଜ ଜୀବନରେ ସ୍ୱଚ୍ଛତାକୁ ଅଭ୍ୟାସରେ ପକାଇବା ଜରୁରୀ। ମନକୁ ସ୍ୱଚ୍ଛ ରଖିବା, ଭଲ କଥା ଶୁଣି ଭଲ ସାଙ୍ଗସାଥି ହୋଇ ଭଲ ପୁସ୍ତକ ପଢ଼ି, ଦେହକୁ ସ୍ୱଚ୍ଛ ରଖିବା ପ୍ରତିଦିନ ସଫା ସୁତୁରା ହୋଇ ଗାଧୋଇ ପରିଷ୍କାର ଲୁଗା ପିନ୍ଧି, ଘର ଆଉ ପରିବେଶକୁ ପରିଷ୍କାର ରଖିବା କେତେକ ଅଭ୍ୟାସକୁ ଆପଣାଇ, ଏଇ ଯେମିତି ପ୍ରତିଦିନ ଘର ଦ୍ୱାର ସମୟ ଅନୁସାରେ ଝାଡ଼ୁ ମାରିବା, ଅଳିଆକୁ ଏଠି ସେଠି ନ ଫୋପାଡ଼ି ଗୋଟିଏ ଜାଗାରେ ଜମା କରି ପୋଡ଼ିଦେବା, ପନିପରିବା ଚୋପାକୁ ଗାଈକୁ ଦେବା, ନହେଲେ ଗୋଟିଏ ଗାତ କରି ସେଠି ପକାଇଲେ ତାହା ସାର ରୂପେ ଗଛରେ ବ୍ୟବହାର କରିପାରିବା, ଘର ସବୁଦିନ ଲିପା ପୋଛା କରିବା, ମଶାରୀ ଟାଙ୍ଗି ଶୋଇବା, ତେବେ ଆମ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ଆଉ ଆମ ମନ ମଧ୍ୟ ଭଲ ରହିବ। ମନକୁ ଭଲ ରଖିବା ପାଇଁ ଆସନ୍ତୁ ଶୁଣିବା ଗୀତଟିଏ, ବୀଣା ପାଣି ପୁରୋହିତଙ୍କ କଣ୍ଠରେ ପରୀକ୍ଷିତ ସାହୁଙ୍କ ରଚନା।

ହଁ ଭଉଣୀ, ଆମମାନଙ୍କର ଉନ୍ନତିର ଚିନ୍ତା ଆମେ ଯେତିକି କରିଥାଉ ଆମ ସରକାର ମଧ୍ୟ ସେତିକି କରିଥାନ୍ତି। ଏମିତି ଅନେକ ଯୋଜନା ରହିଛି, ଅନେକ ଅନୁଷ୍ଠାନ ରହିଛି ଯାହାଦ୍ୱାରା ଆମ ଭାବି ନାଗରିକଙ୍କର ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ସବୁ କଥା ପ୍ରତି ଯତ୍ନ ନିଆଯାଏ। ଏଇ ଯେମିତି ଅଙ୍ଗନବାଡି କେନ୍ଦ୍ର, ଯେଉଁଠି ଶିଶୁଟିଏ ମା ଗର୍ଭରେ ପ୍ରବେଶ ପରେ ପରେ ହିଁ ପଞ୍ଜୀକରଣ କରାଇ ତାର ଟିକା ଠାରୁ ତାର ସ୍ୱାସ୍ଥ୍ୟ ସବୁ କିଛିର ଯତ୍ନ ନିଆଯାଏ। ପୁଣି ଛୋଟ ଛୁଆ ଠାରୁ କିଶୋରୀ ବାଳିକାର କେମିତି ଉପଯୁକ୍ତ ବୃଦ୍ଧି ହୋଇପାରିବ ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯାଏ। ଆସନ୍ତୁ ଆଜି ଜଣେ ଅଙ୍ଗନବାଡି

0: କର୍ମୀଙ୍କ ସହିତ କଥା ହେବା, ତାଙ୍କଠୁ ଜାଣିବା ଆମେ ଆମ ଅଙ୍ଗନବାଡ଼ି କେନ୍ଦ୍ରରୁ କ'ଣ କ'ଣ ସବୁ ସହାୟତା ପାଇପାରିବା। ଆସନ୍ତୁ ଭେଟିବା ଭଉଣୀ ସସ୍ମିତା ସିଂଙ୍କୁ।
1: ଭଉଣୀ ନମସ୍କାର।
2: ନମସ୍କାର।
1: ଅଙ୍ଗନବାଡ଼ିରେ ଜଣେ କର୍ମୀ ହିସାବରେ କ'ଣ କ'ଣ ସବୁ କାମ ରହିଛି, ମାନେ ଗୋଟେ ଅଙ୍ଗନବାଡ଼ିର ଦାୟିତ୍ୱ କ'ଣ ତାର ଅଞ୍ଚଳ ପାଇଁ?
2: ଅଙ୍ଗନବାଡ଼ିରେ ତ ଆମର ସବୁ କିଛି କାମ ହଉଛି ବର୍ତ୍ତମାନ, କିନ୍ତୁ ମୁଖ୍ୟତଃ 6 ସେବା ଉପରେ ବହୁତ ଧ୍ୟାନ ଦିଆଯାଇଛି। ସେଟା ହେଲା ପରିପୂରକ ପୁଷ୍ଟି ସାଧନ, ପ୍ରତିଷେଧକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ସେବା, ପୁଷ୍ଟି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା, ଅଣ ଆନୁଷ୍ଠାନିକ ପ୍ରାକ୍ ବିଦ୍ୟାଳୟ।
1: ଏଇ ଯୋଉ 6 ସେବା ନିହାତି ଭାବରେ ଆପଣ ମାନେ ଗୁରୁତ୍ୱ ଦେଇଥାନ୍ତି ନାଇଁ? ପରିପୂରକ ପୁଷ୍ଟି ସାଧନରେ କ'ଣ କ'ଣ ସବୁ କରନ୍ତି?
2: ଆମର 3-6 ଶିଶୁମାନଙ୍କୁ, ଶିଶୁ ବାଳକ ବାଳିକା ମାନଙ୍କୁ ଖାଦ୍ୟ ଦିଆଯାଉଛି। ଆଗରୁ ତ ବୃଦ୍ଧମାନଙ୍କୁ ବି ଦିଆ ହଉଥିଲା, ବର୍ତ୍ତମାନ 3-6 ଶିଶୁମାନଙ୍କୁ ଗଭର୍ଣ୍ଣମେଣ୍ଟ ତରଫରୁ ସପ୍ତାହକୁ 6 ଯାକ 6 ଖାଦ୍ୟ ଦିଆହଉଛି। ସେ ମଧ୍ୟରୁ ହେଲା ଆମର ସୋମବାର ଦିନ ଡାଲମା ଦିଆଯାଉଛି, ଡାଲମା ଭାତ, ମଙ୍ଗଳବାର ଦିନ ସୋୟାବିନ ବଡ଼ି ଭାତ, ତାପରେ ବୁଧବାର ଦିନ ଅଣ୍ଡା ତରକାରୀ ଭାତ, ଗୁରୁବାର ଦିନ ଡାଲମା ଭାତ, ଶନିବାର ଦିନ ଅଣ୍ଡା ତରକାରୀ ଭାତ,
1: ଶୁକ୍ରବାର ଦିନ
2: ଅଣ୍ଡା ତରକାରୀ ଭାତ, 3 ଦିଆଯାଉଛି ଆମର ଅଣ୍ଡା ତରକାରୀ ଭାତ।
1: ଆଚ୍ଛା ଆଚ୍ଛା। ପୁଷ୍ଟି ସାଧନ ହେଇପାରିବ ଛୁଆମାନଙ୍କର, ସେଥିପାଇଁ ବହୁତ ଧ୍ୟାନ ଦିଅନ୍ତି ନା?
2: ହଁ, ଆମର ମାସକୁ ମାସ ଓଜନ କରାଯାଉଛି।
1: ଆଚ୍ଛା।
2: ଓଜନ କଲା ପରେ ଆମେ ଶିଶୁ ପୁଷ୍ଟିହୀନ ହେଉଛି କି ନାହିଁ ସେ ଉପରେ
1: ଧ୍ୟାନ ଦିଅନ୍ତି। ଆଚ୍ଛା। ଯେଉଁ ଛୁଆମାନେ ଖାଉଛନ୍ତି ଆସୁଛନ୍ତି ଅଙ୍ଗନବାଡ଼ିକୁ, ସେମାନଙ୍କର ଓଜନ ଦେଖିକି ଆପଣ ତାଙ୍କର ସ୍ୱାସ୍ଥ୍ୟ କଥା ବି ବୁଝନ୍ତି। ପ୍ରତିଷେଧକ ବ୍ୟବସ୍ଥାରେ ପୁଣି କ'ଣ କରନ୍ତି?
2: ପ୍ରତ୍ୟେକ ମାସର 1 ହୁଏ ଆମର କେନ୍ଦ୍ରରେ, ଆଉ ସେଟା ହେଲା ପ୍ରଥମ ବୁଧବାର ଦିନ ହୁଏ, ଯେଉଁଟାକି ଛୁଆମାନେ PPCରେ କିମ୍ବା ହସ୍ପିଟାଲରେ ଯଦି ଇଞ୍ଜେକ୍ସନ୍ ନେଇପାରିଲେନି, ଅବହେଳା ହଉ କି ଡେରି ହେଇଗଲା, ସେମାନଙ୍କ ଲାଗି ପାଖରେ ଆସିଲେ ସମସ୍ତ ଶିଶୁ ଯେମିତି ନେଇପାରିବେ,
1: ଯୋଉଟାକି ଆମେ ଡାକ୍ତରଖାନାରେ ନବା କଥା।
2: ହଁ,
1: ସେଇଟା ଯଦି ଆମର କିଛି ଭଉଣୀ ଭୁଲି ଯାଇଛନ୍ତି ତାଙ୍କ ଛୁଆମାନଙ୍କୁ ଦବା ପାଇଁ, ସେମାନେ ଆସିକିରି ଏଇଠି ନେଇପାରିବେ। ଆଉ ସେ ଆପଣମାନେ ହିଁ ଯାଇକି ବୁଝନ୍ତି ସବୁଠି ନା କେମିତି?
2: ନାଇଁ, ଆମେ ଡାକି ଯାଉ ସେମାନଙ୍କୁ,
1: କିଏ ନେଇଛି କିଏ ନ ନେଇଛି,
2: ଆମର ଖାତାରେ ରେଜିଷ୍ଟରରେ ରହେ ସେସବୁ। ଆଉ ଆଶାମାନେ ବି ବହୁତ ହେଲ୍ପ କରୁଛନ୍ତି, ଆଶାମାନେ ବି ଇନଭଲ୍ଭ ଅଛନ୍ତି ସେଠି।
1: ଆପଣ କର୍ମୀମାନେ ଆଶାମାନଙ୍କୁ ନେଇକି ପ୍ରତ୍ୟେକ ଘରେ ପହଞ୍ଚିଥାନ୍ତି, ବହୁତ ବଢ଼ିଆ କଥା। ମାନେ ପ୍ରତ୍ୟେକ ଘରର ସ୍ୱାସ୍ଥ୍ୟ ଆଉ ପୁଷ୍ଟି ଚିନ୍ତା ବି ଆମ ଅଙ୍ଗନବାଡ଼ିରେ ରହିଛି। ସ୍ୱାସ୍ଥ୍ୟ ପରୀକ୍ଷାଟା କେମିତି କରିଥାନ୍ତି?
2: ଆମର ଗର୍ଭବତୀ ମା ମାନଙ୍କର ଫାଷ୍ଟ ତ 1.5 ପଞ୍ଜୀକୃତ ହେଇଥାଏ, ଆଉ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମାସକୁ ମାସ କେମିତି ହେଇପାରିବ ବୋଲିକରି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ, ପ୍ଲସ 3-6 ଶିଶୁମାନଙ୍କୁ ବି କରାଯାଏ। ଯେଉଁମାନଙ୍କର ଓଜନ କମିଯାଇଥିବ କି ଲଗାତାର ମାନେ କନଷ୍ଟାଣ୍ଟ ରହୁଥିବ, ଯାହାର ଓଜନ ନ ବଢ଼ିକରି, ସେମାନଙ୍କୁ ବି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ।
1: ମାନେ ମା 1.5 ଗର୍ଭ ହେଲା ପରେ ପରୀକ୍ଷା ହୁଏ?
2: 1.5 ତ ପଞ୍ଜୀକୃତ ହୁଏ, ତାପରେ ସେମାନଙ୍କର 3.5 ଆରମ୍ଭ ହୁଏ, ଟିଟି ନେଇ ସାରିଲା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ। ପ୍ରସୂତି ମା ମାନଙ୍କୁ ବି କରାଯାଏ ସ୍ୱାସ୍ଥ୍ୟ ପରୀକ୍ଷା, ତାଙ୍କର ଯଦି କ'ଣ ଅସୁବିଧା ହେଲା ମାନେ ସେଟା ବି
1: ତାଙ୍କୁ ଡାକ୍ତରଖାନା ନେଇକି ପହଞ୍ଚାଯାଏ। ତ ଛୋଟ ଛୋଟ ଛୁଆମାନଙ୍କର କୋଉ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ?
2: ସେମାନଙ୍କର ଓଜନ ବଢୁଛି କି ନାହିଁ ବୋଲିକରି ଏଇଟା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ, ପ୍ଲସ ସେମାନଙ୍କୁ ରକ୍ତହୀନତା କି ଜ୍ୱର ଥଣ୍ଡା ସର୍ଦ୍ଧି ହେଲା ସେଇଟା ବି ଦିଆଯାଏ। ତ ମାଗଣାରେ ବି ସରକାରଙ୍କର ପାରାସିଟାମଲ, ତରଳ ଝାଡ଼ାର ଔଷଧ,
1: ସରକାରଙ୍କ ତରଫରୁ କ'ଣ କ'ଣ ସବୁ ଔଷଧ ପତ୍ରର ବ୍ୟବସ୍ଥା ରହିଛି?
2: ସରକାରଙ୍କ ତରଫରୁ ଗର୍ଭବତୀ ମା ମାନଙ୍କୁ ଆଇରନ୍ ଟେବ୍ଲେଟ୍ ଦିଆହଉଛି, ତାପରେ ଜ୍ୱର ଲାଗି ଦିଆଯାଉଛି ଶିଶୁମାନଙ୍କ ଲାଗି ପାରାସିଟାମଲ, ORS, କୃମିନାଶକ ଔଷଧ, ଯେଉଁଟା କିଶୋରୀ ବାଳିକା ମାନେ ବି ଖାଉଛନ୍ତି, ପ୍ଲସ ଶିଶୁମାନେ ବି ଖାଉଛନ୍ତି 1-6 ପର୍ଯ୍ୟନ୍ତ।
1: ମାନେ କୃମିନାଶକଟା ଆମର କିଶୋରୀ ବାଳିକା ମାନେ ବି ଖାଇବା ଜରୁରୀ? କାହିଁକି ସେଟା?
2: ସେଟା କୃମି ଲାଗି ରକ୍ତହୀନତା ବହୁତ ଦେଖାଯାଉଛି ଝିଅମାନଙ୍କର ବି।
1: ଆଚ୍ଛା ଆଚ୍ଛା।
2: ଆଉ ଛୁଆମାନଙ୍କୁ
1: ଆମର କାହିଁକି ନା ବହୁତ ଝିଅମାନଙ୍କର ମୁଁ ଦେଖିଛି ଯୋଉ ସମୟରେ ଆମର ପିରିୟଡ୍ ଷ୍ଟାର୍ଟ ହୁଏ ତାପରେ ପରେ ରକ୍ତହୀନତାର ଶିକାର ହେଇଥାନ୍ତି, ଏଇ ସମୟରେ ଆପଣ ମାନେ ଏଇଟା ଦିଅନ୍ତି ନା କ'ଣ?
2: ନାଇଁ, ରକ୍ତହୀନତା ତ 5-6 ଅନୁସାରେ ହୁଏ, ଯେଉଁଟାକି ଆମର ମ୍ୟାଲେରିଆ ଜ୍ୱର ହେଲେ ବି ହୁଏ, କୃମି ଅଧିକା ହେଇଗଲେ ବି ରକ୍ତହୀନତା ଦେଖାଯାଏ, ଖାଦ୍ୟର ଅଭାବରୁ ବି ରକ୍ତହୀନତା ଦେଖାଯାଏ, ଏମିତି ବିଭିନ୍ନ କାରଣ।
1: ତ ସେଇଟା ଏଇ କିଶୋରୀମାନଙ୍କର ପାଖରେ ବି ବେଶୀ ଲକ୍ଷ୍ୟ କରାଯାଏ?
2: 11-19 ବାଳିକାମାନଙ୍କୁ ବହୁତ ଦେଖାଯାଇଥାଏ, ତାଙ୍କର ମେନ୍ ହେଲା ମାସିକ ଋତୁସ୍ରାବ, ଆଉ ପ୍ଲସ୍ ସେମାନଙ୍କର ଅପରିଷ୍କାର, ଯେଉଁଟାକି ଖାଲି ପାଦରେ ସେମାନେ ଚପଲ ନ ବ୍ୟବହାର କରିକରି ଯେଉଁ ଶୌଚାଳୟକୁ ଯାଉଛନ୍ତି, ସେ ତଦ୍ୱାରା ବି
1: କୃମି ସେଇଟା ଗୋଟେ ବଡ଼ କାରଣ
2: ଯାଇଥାଏ, ଖାଦ୍ୟର ଅଭାବରେ ବି ବହୁତ।

0: ଯେଉଁମାନେ ଡାଏଟିଂ କରୁଛନ୍ତି ସେଥିଲାଗି ଖାଉଥିଲି।
1: ଆଚ୍ଛା ଆଚ୍ଛା, ତେଣୁ ଏଇଟା ଅଙ୍ଗନବାଡ଼ି ତରଫରୁ ନିଶ୍ଚୟ ସରକାରଙ୍କର ଗୋଟେ ଭଲ ଉଦ୍ୟମ, ପ୍ରତ୍ୟେକ ନାରୀ ଏବଂ ଝିଅମାନଙ୍କ ଲାଗି ବି ଗୋଟେ ସ୍ୱତନ୍ତ୍ର ଚିନ୍ତା ରହିଛି ତା ଭିତରେ, ଯେ ସେମାନେ କେମିତି ସୁସ୍ଥ ରହିପାରିବେ ଆଉ ସେମାନଙ୍କ ପାଇଁ ଔଷଧର ଯୋଗାଣ ବ୍ୟବସ୍ଥା ରହିଛି, ସେଇଟା ବହୁତ ବଡ଼ କଥା।
0: ତଥା ସହିତ ବି ମଶାରୀ ବି ଦିଆଯାଉଛି ଆମର PPCରେ।
1: ଆଚ୍ଛା, ମଶାରୀ ବି ଦିଆହଉଛି,
0: ଇଞ୍ଜେକ୍ସନ ବି,
1: କାହିଁକିନା ମଶା ହଉଛି ମୁଖ୍ୟ କାରଣ ରୋଗର। ଆଉ ଯୋଉ ମଶା ନ ହବା ପାଇଁ ଆମର ଯୋଉ ସ୍ୱଚ୍ଛତା ଉପରେ କିଛି ଆପଣଙ୍କର କାର୍ଯ୍ୟକ୍ରମ ରହେ କି ନାହିଁ?
0: ହଁ, ଆମର ତ ମ୍ୟୁନିସିପାଲିଟି ତରଫରୁ ପ୍ରାୟ ଇଏ କରାହେଉଛି। ଆମେ ଏକତା ଭାବରେ ବି ଆମେ ପରିଷ୍କାର ନିଜ ନିଜ କେନ୍ଦ୍ରରେ ପରିଷ୍କାର ପରିଚ୍ଛନ୍ନ ଭାବେ ରହୁଛୁ। ପ୍ଲସ୍ SHG ମାଆମାନଙ୍କୁ ବି ଆମର ମିଟିଂ କରିକରି ଶିକ୍ଷା ଦିଆଯାଉଛି ଯେ ନିଜେ ସଚେତନ ରହିଲେ ପରିବେଶ ସଚେତନ ରହିବ।
1: ଆଚ୍ଛା, ମାନେ ଆମେ ପ୍ରତ୍ୟେକ ନିଜ ଘର ଆଖପାଖ ସଫା ରଖିବା,
0: ନିଜେ ସଫା ରଖିଲେ ପରିବେଶ ସଫା ରହୁଛି,
1: ତାହେଲେ ତ ନିଶ୍ଚୟ ସ୍ୱାସ୍ଥ୍ୟ ବି ଠିକ ରହିବ। ଆମ ସ୍ୱାସ୍ଥ୍ୟ, ଆମ ଛୁଆଙ୍କର, ଆମ ପରିବାରର ସ୍ୱାସ୍ଥ୍ୟ, ପରିବାର ସ୍ୱାସ୍ଥ୍ୟ ରହିଲେ ନିଶ୍ଚୟ ଆମ ସମାଜର ସ୍ୱାସ୍ଥ୍ୟ ବି ଠିକ ରହିବ। ପରାମର୍ଶ ସେବା କ'ଣ?
0: ପରାମର୍ଶ ସେବା ହେଲା ଆମର ଯୋଉ ଛୁଆ ପୁଷ୍ଟିହୀନ ହେଇଥିବ ସେ ତା ପାଖରେ ଔଷଧ କିଣିବା ଲାଗି ପଇସା ପତ୍ର ନଥିବ, ନିହାତି BPL ଶ୍ରେଣୀ ରହିଥିବ, ସେମାନଙ୍କୁ ହସ୍ପିଟାଲକୁ ପରାମର୍ଶ କରାଯାଏ।
1: ମାନେ ଆପଣମାନଙ୍କ ପାଖରେ ଯୋଉ ଔଷଧ ଅଛି ସେତିକି ଯଥେଷ୍ଟ ନୁହେଁ, ତେଣୁ ଡାକ୍ତରଖାନାକୁ ପଠେଇଲେ ସେମାନେ ସେ ଔଷଧଟା ସେଠି
0: ଗଭର୍ଣ୍ଣମେଣ୍ଟ ସରକାର ସେଥିଲାଗି ତାଙ୍କୁ ଯାହା ଶରୀର ଯେତିକି ମେଡିସିନ ଲାଗିବ ତାର ଖର୍ଚ୍ଚାଟା ସରକାର ବହନ କରୁଛନ୍ତି।
1: ଡାକ୍ତରଖାନାକୁ ଗଲେ
0: ଡକ୍ଟର ଯେତିକି ମେଡିସିନ ଦେବେ ସେ ମେଡିସିନର ଖର୍ଚ୍ଚଟା ଗଭର୍ଣ୍ଣମେଣ୍ଟ ଦେଉଛି।
1: ଆଚ୍ଛା, ମାନେ BPL କାର୍ଡରେ ସେମାନେ ସେଟା ପାଇବେ?
0: ନା, BPL କାର୍ଡ ନାହିଁ, ସବୁ ପୁଷ୍ଟିହୀନ। ହଁ, BPL ଶ୍ରେଣୀ।
1: ହଁ ହଁ, ଯେ ସେମାନଙ୍କୁ ତ କିଛି ଗୋଟେ କାର୍ଡ ନେଇକି ଯିବାକୁ ପଡିବ ଯୋଉଥିପାଇଁ
0: କାର୍ଡ ନାହିଁ, ଅଙ୍ଗନବାଡ଼ି ରେଫର ପରାମର୍ଶ କାର୍ଡ ବୋଲିକରି ଗୋଟେ ଫର୍ମ ଅଛି, ସେ ଫର୍ମ ଫିଲଅପ୍ କରିକରି ଦେଇଥିଲେ ସେମାନେ
1: ସାଧାରଣ ଯୋଉ ମହିଳାମାନେ ଶୁଣୁଥିବେ ସେମାନେ ବି ଜାଣିବା ଦରକାର ଯେ ଏମିତି ବି ଗୋଟେ ସୁବିଧା ସରକାର ରଖିଛନ୍ତି
0: ଅଙ୍ଗନବାଡି ଦ୍ୱାରା ହୁଏ।
1: ସେଟା ଅଙ୍ଗନବାଡିର କର୍ମୀ ମାନେ କରେଇ ପାରିବେ ସେମାନଙ୍କ ପାଇଁ
0: ବହୁତ ସୁବିଧା ଅଛି। NRH ବୋଲିକରି ଆମର ଯୋଉଟା ହେଡକ୍ୱାର୍ଟର ହସ୍ପିଟାଲ ଅଛି ତାର ଗୋଟେ ସ୍ୱତନ୍ତ୍ର ବିଭାଗ କରାଯାଇଛି ସେମାନଙ୍କ ଲାଗି ସାଧାରଣତଃ, ଆଉ ସେଟା ହେଲା ପୁଷ୍ଟିହୀନ ଶିଶୁଙ୍କ ଲାଗି। ପୁଷ୍ଟିହୀନ ଶିଶୁ ସେମାନେ 15 ଦିନ ବି ରହିପାରିବେ, 8 ଦିନ ବି ରହିପାରିବେ, ଓ ସେଠି ସେ NM ଦିଦି ମାନେ ତାର ତତ୍ତ୍ୱାବଧାନ କରିବେ, ପ୍ଲସ୍ ମେଡିସିନ ଦେବେ, ମାଆକୁ 50 ଟଙ୍କା ଲେଖା ଦେବେ ଡେଲି ଖର୍ଚ୍ଚଟା।
1: ତ ସେଇଟା ଆପଣମାନେ ନେଇକି ପହଞ୍ଚାନ୍ତି ସେମାନଙ୍କ ପାଇଁ? ମା ଯେମିତି ଛୁଆର ଯତ୍ନ ନେଇଥାଏ, ଅଙ୍ଗନବାଡି କର୍ମୀଙ୍କ ପାଖରେ ସେଇ ଦାୟିତ୍ୱ ସରକାର ଦେଇଛନ୍ତି ଯେ ମା ଯେତିକି ପାରୁନି ଯୋଉ ଦାୟିତ୍ୱ ସେଇଟା ଆପଣମାନେ କରନ୍ତୁ। ନା, କେତେ ସୁନ୍ଦର ଦାୟିତ୍ୱ, ମାନେ ଜଣେ ଭଲରେ ଚାହିଁବ ତା ସୋସାଇଟିକୁ ନିଶ୍ଚୟ ସୁନ୍ଦରରେ ରଖିପାରିବ। ପୁଷ୍ଟି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ଆପଣ ମାନେ କେମିତି ଦିଅନ୍ତି?
0: ବର୍ତ୍ତମାନ ତ ବହୁତ ଆକ୍ଟିଭ ହେଇଗଲେଣି ମହିଳାମାନେ, କିନ୍ତୁ ଅଜ୍ଞତା ଓ ଅବହେଳା ଯୋଗୁଁ ଆମ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ଅଧିକା। ତ ସେଥିଲାଗି ମା ମାନଙ୍କର ମନରୁ କେମିତି ଅଜ୍ଞତା ଦୂର ହବ, କେମିତି ସେମାନେ ଅବହେଳା ନ କରିବେ, ଆଉ କିଶୋରୀ ବାଳିକା ମାନଙ୍କୁ ବି ବହୁତ ମଜବୁତ କରେ, ଶିକ୍ଷା ଉପରେ ବହୁତ ଗୁରୁତ୍ୱ ଆମକୁ ଦିଆଯାଇଛି, ଯୋଉଟାକି ସେମାନଙ୍କୁ ବାରମ୍ବାର ବୁଝେଇଲା ପରେ ଗୃହ ପରିଦର୍ଶନ କରିକରି କିମ୍ବା ତାଙ୍କୁ ଏକତା ଭାବରେ ଗୋଟେ କେନ୍ଦ୍ରକୁ ଡକେଇ କରି ବୁଝେଇଲା ପରେ ତାଙ୍କ ମନରୁ ସ୍ୱାସ୍ଥ୍ୟ ମାନେ ସ୍ୱାସ୍ଥ୍ୟ ଉପରେ ଇଞ୍ଜେକ୍ସନ କେବେ ଶିଶୁ ନେବେ, ଛୁଆ ଜନ୍ମ ହେଇସାରିଲା ପରେ ଗର୍ଭବତୀ କେବେ ଟିକି ନେବା କଥା, ସବୁ ସେ ଉପରେ ଶିକ୍ଷା ଦିଏ। ଖାଦ୍ୟ ଉପରେ ବି
1: କ'ଣ କ'ଣ ଖାଇବେ, କ'ଣ କ'ଣ ଖାଇବା ପାଇଁ ଆପଣ କହିଥାନ୍ତି?
0: ଗର୍ଭବତୀ ମା ମାନଙ୍କୁ ତ ଆମର 3ଟା ରଙ୍ଗ ଯେମିତି ତ୍ରିରଙ୍ଗା ପତାକା ଅଛି, ସବୁଜ, ଧଳା ଆଉ ନାରଙ୍ଗୀ, ତ ନାରଙ୍ଗୀରେ ଯେତିକି ପାଚିଲା ଫଳ ସବୁ ଯାଉଛି ସେଟା, ସବୁଜରେ ଯେତିକି ଗ୍ରୀନ ପନିପରିବା ଅଛି ସବୁ, ଧଳାରେ ଯୋଉଟାକି ଆମର ଭାତ ଅଣ୍ଡା ଅଟା ଯେମିତି ଅଛି ସେ ସବୁ ଖାଦ୍ୟ,
1: କ୍ଷୀର
0: ବି ଯାଉଛି, କ୍ଷୀର ସେ ସବୁ ଖାଇପାରିବେ।
1: ସୁନ୍ଦର କି ବୁଝେଇ ଦେଇଛନ୍ତି ଯେ ଧଳା, ସବୁଜ ଆଉ ଆମର ନାରଙ୍ଗୀ, ମାନେ 3ଟାରେ ସବୁ ପ୍ରକାର ପୁଷ୍ଟିକର ଖାଦ୍ୟ ପହଞ୍ଚିଯିବ ସମସ୍ତଙ୍କ ପାଖରେ। ଏମିତି ମହିଳାମାନେ ବି ବୁଝିପାରିବେ, ଗାଁ ମାନଙ୍କରେ ଯୋଉମାନେ ଟିକେ ବହୁତ ସହଜରେ ବୁଝନ୍ତିନି ସେମାନେ ବି ବୁଝିପାରିବେ।
0: 3ଟା ରଙ୍ଗ ପୁରା ମାନେ ସ୍ୱଚ୍ଛ ଭାବରେ ବୁଝାଯାଏ, ଆଉ ମୁଖ୍ୟତଃ ପନିପରିବା, ସବୁଜ ପନିପରିବାରେ ସଜନା ଶାଗ ଆମର ବହୁତ ଇମ୍ପୋର୍ଟାଣ୍ଟ, ଯୋଉଟାକି ସମସ୍ତଙ୍କ ଘରେ ମିଳିପାରୁଛି,
1: କିନ୍ତୁ ସେଟାକୁ କେହି ଗୁରୁତ୍ୱ ଦେଇନଥାନ୍ତି,
0: ଆଉ ସେଟା ବି ଲୁହା କଢେଇରେ ରାନ୍ଧିକରି ଖାଇବେ ଯଦି ବହୁତ ଆଇରନ୍ ମିଳିଥାଏ।
1: ହଁ, ସେଇଟା ବି ଜଣେଇବା ଦରକାର, କାହିଁକି ନା ଯଦି ଆମେ କାହିଁକି ରସ କଡ଼େଇରେ ରାନ୍ଧିବା କାହିଁକି ଲୁହା କଡ଼େଇରେ ନ ରାନ୍ଧିବା।
0: ତାପରେ ଗୋଡ଼ରେ ବହୁତ ଆଇରନ୍ ଅଛି, କଞ୍ଚା କଦଳୀରେ ଆଇରନ୍ ଅଛି, ଯୋଉଟା କି ମା ମାନେ ପ୍ରାୟ ଜାଣି ପାରୁନାହାନ୍ତି ଆଉ ଜାଣିଲେ ବି ଅବହେଳାରେ କରିପାରୁନାହାନ୍ତି, ଯଦ୍ୱାରା କି ରକ୍ତହୀନତା ବହୁତ ଦେଖାଯାଉଛି ଶିଶୁ।

0: ପୁଷ୍ଟିହୀନ ଜନ୍ମ ହେଉଛି, 2 କିଲୋ 1.5 କିଲୋର ଶିଶୁ ଜନ୍ମ ହେଉଛନ୍ତି।
1: ମାନେ ଗର୍ଭ ସମୟରୁ ହିଁ ମା ମାନଙ୍କୁ ଆପଣ ମାନେ ଏଇସବୁ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ଅଣ ଆନୁଷ୍ଠାନିକ ପ୍ରାକ୍ ବିଦ୍ୟାଳୟ କାମ କଣ?
0: ଅଣ ଆନୁଷ୍ଠାନିକ ପ୍ରାକ୍ ବିଦ୍ୟାଳୟ ଆମର ଅଙ୍ଗନବାଡ଼ି କେନ୍ଦ୍ରରେ ହୁଏ ସେଇଟା, ଆଉ ଅଙ୍ଗନବାଡ଼ି କର୍ମୀ ଭଉଣୀ ମାନଙ୍କୁ ଏକା ଦାୟିତ୍ୱ ଦିଆଯାଇଛି ସେଇଟା, ଯେ ଶିଶୁ ଯେଉଁମାନଙ୍କର ପରିସ୍ଥିତି ବହୁତ ଦୁର୍ବଳ ସେମାନେ ଅଙ୍ଗନବାଡ଼ି କର୍ମୀ ନୂଆ ଅରୁଣିମା ଅଭିଯାନ ଅନୁସାରେ ଶିକ୍ଷା ଦଉଛି।
1: କଣ ସେଠି କେତେ ବର୍ଷରୁ ପିଲା?
0: 3 ବର୍ଷରୁ 6 ବର୍ଷ ଶିଶୁମାନଙ୍କୁ ଦିଆହଉଛି।
1: ଛୁଆମାନଙ୍କୁ କଣ କଣ ପଢା ହୁଏ ସେଠି?
0: ସେଠି ଆମର ଗୀତ ନାଚ ଗପ ଖେଳ ମାଧ୍ୟମରେ ସବୁ ଶିଖା,
1: ମାନେ ପିଲାମାନଙ୍କୁ ଆନନ୍ଦଦାୟକ ପାଠ ପଢା,
0: ଖେଳନା ମାନ ଦିଆଯାଉଛି, ଚିତ୍ର ଅନୁସାରେ ବି ଦିଆଯାଉଛି, ବିଭିନ୍ନ ପ୍ରକାରର ଅଭିନୟ ସଙ୍ଗୀତ ଯଦ୍ୱାରା ସେମାନେ ସାମାଜିକ ତାର ମାନସିକ ବୌଦ୍ଧିକ ସାମାଜିକ ବିକାଶ ହଉଛି।
1: ମାନେ ୟା ଦ୍ୱାରା ପିଲାମାନଙ୍କର
0: କାହିଁକି ନା ଉନ୍ନତି ହଉଛି ଅଣ ଆନୁଷ୍ଠାନିକ ପ୍ରାକ୍ ବିଦ୍ୟାଳୟରୁ।
1: ଆଚ୍ଛା, ମାନେ ଗୋଟେ ପିଲା ସ୍କୁଲ ଯିବା ଆଗରୁ ସବୁ ଜିନିଷ ଅନ୍ତତଃ ଚିହ୍ନି ଯାଏ, ପାଠ କଣ ସେ ବିଷୟ ଜାଣିକି ସେ ବିଦ୍ୟାଳୟରେ ଯାଇକି ପହଞ୍ଚିବ। ନାଇଁ, ପିଲା ଜନ୍ମ ହବା ପୂର୍ବରୁ ମା ପେଟରୁ ହିଁ ଯତ୍ନ ଆରମ୍ଭ ହୁଏ, ଅଙ୍ଗନବାଡ଼ିର କାମ ଆରମ୍ଭ ହେଇଯାଏ
0: 6 ବର୍ଷ ପର୍ଯ୍ୟନ୍ତ। 6 ବର୍ଷ ପର୍ଯ୍ୟନ୍ତ ନାଇଁ, ଆମର ତ କିଶୋରୀ ବାଳିକା 19 ବର୍ଷ ପର୍ଯ୍ୟନ୍ତ।
1: ଆଚ୍ଛା ଆଚ୍ଛା, ତାପରେ ବାଳିକା ମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଏ, ସେଇଟା କଣ? ଆପଣ ମାନେ ଯାଇକି ଝିଅ ମାନଙ୍କର ଯତ୍ନ ନେଇ?
0: ମେନ୍ ହେଲା ଆଜି ସରି 10 ବର୍ଷରୁ 19 ବର୍ଷ ଝିଅ ମାନଙ୍କୁ କୁହାଯାଉଛି, 11 ବର୍ଷରୁ 19 ବର୍ଷ କହିଲେ ବୋଲେ ସେ କିଶୋରୀ ବାଳିକା ମାନଙ୍କୁ ଆମେ ଗୋଟେ ଗଛ ଯଦି ଲଗାଉଛୁ ମୂଳରେ ପାଣି ଦେଇକରି ଖତ ଦେଲେ ଯେମିତି ହୃଷ୍ଟପୃଷ୍ଟ ହେଇକରି ଫଳ ଫୁଲ ଦଉଛି, ସେମିତି କିଶୋରୀ ବାଳିକା ମାନଙ୍କୁ ସରକାରଙ୍କର ବହୁତ ପ୍ରଚେଷ୍ଟା ଚଲେଇଛନ୍ତି, ଆଉ ସେଥିଲାଗି ସେମାନଙ୍କୁ ବାରମ୍ବାର ମିଟିଂ କରାହଉଛି, ମାସକୁ 4 ଥର ପ୍ରତ୍ୟେକ ଶନିବାର ଦିନ ସେମାନେ ଆସିକରି ଫଲିକ୍ ଏସିଡ୍ ଟେବ୍ଲେଟ୍ ଖାଉଛନ୍ତି ପ୍ରତ୍ୟେକ ଶନିବାର ଦିନ, ତାପରେ କୃମିନାଶକ ଔଷଧ ଖାଉଛନ୍ତି ପ୍ରତ୍ୟେକ 6 ମାସରେ ଥରେ, ପ୍ଲସ୍ ସେମାନଙ୍କୁ ଛତୁଆ ଦିଆଯାଉଛି 5 କିଲୋ ମାସକୁ 15 ଦିନକୁ ଥରେ।
1: ଆଉ କୁହାଯାଏ ଯେ ସରକାରୀ ଔଷଧ ଗୁଡିକ ସବୁ ଔଷଧ ଠୁ ବହୁତ ଭଲ ମାନର ବୋଲି, ତେଣୁ ସମସ୍ତେ ଏଇସବୁ ଔଷଧକୁ ଖାଇବା କଥା। ସରକାର ଯୋଉଟା ଦଉଛନ୍ତି ତାକୁ କେତେଜଣଙ୍କ ବିଶ୍ୱାସ ଥାଏ ମାଗଣା ଔଷଧ ତ ଫିଙ୍ଗି ଦିଅ, ସେମିତି ନ କରିକି ଯେମିତି ସେମାନେ ଖାଇବେ ସେମାନଙ୍କୁ ଜଣେଇବା ଦରକାର ଯେ ଏଇ ଔଷଧ ହଉଛି ସବୁଠୁ ଭଲ ମାନର, ଏଇଟା ତେଣୁ ସେଇଟା ଖାଇବା ଉଚିତ, କିଣା ଔଷଧ ଠୁ ଇଏ ଆହୁରି ଭଲ ମାନର।
0: ନାଇଁ, ତାଙ୍କୁ ତ ଆମର ସାମ୍ନାରେ ଆମେ ଅଙ୍ଗନବାଡ଼ି କର୍ମୀ ମାନେ ଭଉଣୀ ମାନେ ଖୁଆଉଛୁ ନିଜେ,
1: ଓ ସାମ୍ନାରେ
0: ସାମ୍ନାରେ ଖୁଆଇ କରୁ,
1: ତାହେଲେ ତ ବହୁତ ବଢିଆ କଥା। କାହିଁକିନା କେତେ ଜଣଙ୍କ ଧାରଣା ଏମିତି ଥାଏ ଯେ ସରକାରୀ ଔଷଧ ତ କାଳେ ଭଲ ହେଇନଥିବ, କିନ୍ତୁ ଏଇଟା ଭୁଲ ଧାରଣା।
0: ସେମାନେ ଭାତ ଖାଇସାରିବେ, ଭାତ ଖାଇସାରିଲା ପରେ ମିଟିଂ ଆମେ ଡକଉଛୁ, ମିଟିଂ ଡକେଇଲା ପରେ ଆମ ସାମ୍ନାରେ ସେମାନେ ଖାଉଛନ୍ତି।
1: ଝିଅମାନେ, ବହୁତ ବଢିଆ କଥା ଭଉଣୀ, ଏତେ ସୁନ୍ଦର କାମ ସବୁ ରହିଛି ଆମ ସରକାରଙ୍କର, ଆଉ ଅଙ୍ଗନବାଡ଼ିର ବିଶେଷ କରି। ମାନେ ଗୋଟେ ଛୁଆ ବଡ ହବା ପାଇଁ ତାର ଯୋଉ ପ୍ରସ୍ତୁତି, ଗୋଟେ ସମାଜକୁ ସେ ଯେତେବେଳେ ଆସିବ ଗୋଟେ ନାଗରିକ ହେଇକି, ପ୍ରସ୍ତୁତି ହେଲା ଏଇ ଛୋଟ ବେଳୁ, ତାର ତାର ପୁଷ୍ଟି ସାଧନ, ମନର ପୋଷଣ ସବୁ ଏଇ ଅଙ୍ଗନବାଡ଼ି ଦ୍ୱାରା ଏତେ ସୁନ୍ଦର ଭାବରେ ସରକାର ଆମର କରିଛନ୍ତି, ତେଣୁ ଆମେ ଏଇଗୁଡ଼ିକୁ ଆପଣମାନଙ୍କ ଦ୍ୱାରା ସେମାନଙ୍କ ପାଖରେ ପହଞ୍ଚି ପାରୁଛେ, ତେଣୁ ବହୁତ ବହୁତ ଧନ୍ୟବାଦ ଭଉଣୀ, ନମସ୍କାର।
0: ନମସ୍କାର।
2: ଶୁଣିଲେ ତ ଭଉଣୀ, ଅଙ୍ଗନବାଡ଼ି କର୍ମୀ ଭଉଣୀ ସସ୍ମିତା ସିଂଙ୍କୁ, ତାଙ୍କଠୁ ଆପଣମାନେ ଜାଣିଥିବେ ଆମ ସରକାର କେତେ ସୁବିଧା ସୁଯୋଗ କରିଛନ୍ତି ଆମ ଛୁଆଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ପୁଷ୍ଟି ବିଷୟରେ। ଆଉ ଆମେ ସେଥିପାଇଁ ସଚେତନ ରହିବା ଦରକାର, ଆମ ଛୁଆଙ୍କୁ ସେଠିକି ଛାଡ଼ିବା ଦରକାର, ଆଉ ସେମାନଙ୍କର ସହାୟତା କରିବା ଦରକାର। ତାହେଲେ ତ ଆମ ସରକାରଙ୍କ ଯୋଜନା ସହିତ ଆମ ଛୁଆଙ୍କର, ଆମର, ଆମ ସମାଜର ଉନ୍ନତି ଠିକ୍ ଭାବେ ହୋଇପାରିବ। ଏବେ ଆସନ୍ତୁ ଶୁଣିବା ଗୀତ।

ହଁ ଭଉଣୀ, ଆମ ପିଲାମାନଙ୍କର ଚିନ୍ତା ଆମ ମନକୁ ବେଶୀ ସମୟ ଆସିଥାଏ। ସେମାନଙ୍କର ଖାଇବା, ପିଇବା, ପିନ୍ଧିବା ସବୁ ପାଇଁ ଆମ ମନ ବ୍ୟାକୁଳ ଥାଏ। ପିଲା ଯାହା କହିଲେ ତାକୁ ଆମେ ଦେବାକୁ ଚେଷ୍ଟା କରିଥାଉ। ଆମ ପିଲାର ଶାରୀରିକ ଓ ମାନସିକ ବିକାଶରେ ଖାଦ୍ୟର ଭୂମିକା ବେଶୀ ରହିଥାଏ। ଉପଯୁକ୍ତ ଖାଦ୍ୟ ଯଦି ଛୋଟ ବେଳୁ ସେମାନଙ୍କୁ ନ ଦିଆଯାଏ ତାହେଲେ ଆମ ପିଲା ଅନେକ ରୋଗର ଶିକାର ହେବା ସହିତ ମାନସିକ ରୋଗର ମଧ୍ୟ ଶିକାର ହୋଇଥାଏ। ତେଣୁ ଛୋଟ ବେଳୁ ସେମାନଙ୍କ ଜିଦ୍ ମାନି ସେମାନଙ୍କ ଇଚ୍ଛାରେ ଖାଦ୍ୟ ଦେବା ଆଦୌ ଉଚିତ ନୁହେଁ। ଆମେ ଜାଣିବା ଉଚିତ ଯେ ପିଲାର ଇଚ୍ଛା ଠାରୁ ତାର ଉନ୍ନତି ପାଇଁ ଆମର ଲକ୍ଷ୍ୟ ରହିବା ଉଚିତ। କେକ୍, ବିସ୍କୁଟ, ଚକୋଲେଟ୍, ମିଠା ଜାତୀୟ ଖାଦ୍ୟ ପିଲା ଯେପରି ନ ଖାଇବ ସେଥିପ୍ରତି ଧ୍ୟାନ ଦେବା ଉଚିତ। ସକାଳେ ଜଳଖିଆରେ ରୁଟି ଓ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ। ଭିଟାମିନ୍ ଡି ଥିବା ଚର୍ବିଯୁକ୍ତ ମାଛ ମଧ୍ୟ ଦେଇପାରନ୍ତି। ଏହାଦ୍ୱାରା ରକ୍ତରେ କ୍ୟାଲସିୟମ ସପ୍ଲାଏ ଭଲ ହୁଏ। ଏହା ମଧ୍ୟ ହାଡ଼ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଦିନରେ ମଝିରେ ମଝିରେ ଫଳରସ କିମ୍ବା ପନିପରିବା ସାଲାଡ ଦେବା ଉଚିତ। ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଉଚିତ। ଗାଜର ଭଳି ପରିବା ଖାଇବା ଦ୍ୱାରା ଆମ ପିଲାର ଚେହେରା ଆକର୍ଷଣୀୟ ହୋଇଥାଏ। କମଳା, ଲେମ୍ବୁ, ଟମାଟୋ ଓ ଆଳୁ ମଧ୍ୟ ଖାଇବାକୁ ଦିଅନ୍ତୁ। ଏଥିରେ ଭିଟାମିନ୍ ସି ଅଧିକ ଥାଏ। ଏହା ଶରୀରରେ ଆଇରନ୍ ସ୍ତର ବଜାୟ ରଖିପାରେ ଯାହାଦ୍ୱାରା ପିଲାଟି ସୁସ୍ଥ ରହେ। ଏହିସବୁ କଥା ପ୍ରତି ଆମେ ମା ମାନେ ନିଶ୍ଚୟ ଧ୍ୟାନ ଦେବା ଉଚିତ। ଖାଲି ପିଲାର ଇଚ୍ଛା ଯେ ପୂରଣ କଲେ ହେବ ତାହା ନୁହେଁ, ତାର ସ୍ୱାସ୍ଥ୍ୟ ମଧ୍ୟ ଆମରି ଚିନ୍ତା। ଏଥିସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମଟି କିପରି ଲାଗିଲା ମତାମତ ଦେଇ ନିଶ୍ଚୟ ଚିଠି ଦେବେ। ଆମର ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ବିଦାୟ ନେଉଛୁ ଆଜିର ଉପସ୍ଥାପନାରେ ମୁଁ ସ୍ନିଗ୍ଧା। ନମସ୍କାର।

0: ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଆକାଶବାଣୀ ଭବାନୀପାଟଣ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ଆଞ୍ଚଳିକ ସମ୍ବାଦ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 1:50। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
2: ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସେମିକଣ୍ଡକ୍ଟର ଡିଜାଇନ୍ ନିର୍ମାଣ ଓ ପରୀକ୍ଷଣ କ୍ଷେତ୍ରରେ ବିଶ୍ୱସ୍ତ ସହଭାଗୀ ହେବାକୁ ଲକ୍ଷ୍ୟ ରଖିଛି ଭାରତ, କହିଲେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। 2015-2024 ମଧ୍ୟରେ ଦେଶରେ 21% ହ୍ରାସ ପାଇଛି ଯକ୍ଷ୍ମା ସଂକ୍ରମଣ ମାମଲା। ସ୍ଥିର ଏବଂ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ଦିଗରେ ଭାରତ ଓ ଆସିଆନ୍ର ପ୍ରତିବଦ୍ଧତା ବିଷୟ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ। 4 ବର୍ଷ ମଧ୍ୟରେ 38 ବିକଶିତ ରାଷ୍ଟ୍ର ସହ ଭାରତ ସ୍ୱାକ୍ଷର କରିଛି ବାଣିଜ୍ୟିକ ଚୁକ୍ତି, ଏବଂ ହାଇଦ୍ରାବାଦଠାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 4ର୍ଥ T20 କ୍ରିକେଟ୍ ମ୍ୟାଚ୍। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳ କ୍ଷେତ୍ରରେ ବିଶ୍ୱାସ ଏବଂ ସାଇବର ଶୃଙ୍ଖଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକଣ୍ଡକ୍ଟର ଡିଜାଇନ୍ ନିର୍ମାଣ ଏବଂ ପରୀକ୍ଷଣ କ୍ଷେତ୍ରରେ ଭାରତ ଏକ ବିଶ୍ୱସ୍ତ ସହଭାଗୀ ହେବାକୁ ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ ନିରନ୍ତର ଉତ୍ପାଦନ କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୋବାଇଲ୍ ଶିଳ୍ପ ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ମଡ୍ୟୁଲ୍ ଏବଂ ଏହାର ବିଭିନ୍ନ ଅଂଶ ନିର୍ମାଣ ପୂର୍ବରୁ ଭାରତ ମୋବାଇଲ୍ ଆସେମ୍ବ୍ଲି ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ଏବେ ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ରପ୍ତାନୀ ଲାଗି ଦେଶରେ ମୋବାଇଲ୍ ଯନ୍ତ୍ରାଂଶ ମଧ୍ୟ ନିର୍ମାଣ କରାଯାଉଛି। ସେ କହିଛନ୍ତି, ସେମିକଣ୍ଡକ୍ଟର, ରେଳବାଇ ଏବଂ ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ କ୍ଷେତ୍ରରେ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତ ତା'ର ଅର୍ଥନୀତିକୁ ଦୃଢ଼ କରୁଛି। ସେ କହିଛନ୍ତି, ଭାରତ ସାଧାରଣ ଋଣରୁ ଆନୁପାତିକ GDP ହାର ଗତ 5 ବର୍ଷ ମଧ୍ୟରେ 61%ରୁ 55%କୁ ହ୍ରାସ କରିଛି। ସରକାର ଘରୋଇ ଅର୍ଥନୀତିକୁ ଦୃଢ଼ କରିବା ସହ ବିଶ୍ୱ ଅସ୍ଥିରତା ସମୟରେ ଏହାକୁ ସ୍ଥିର କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2-ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇ ବିଜୟୱାଡ଼ାରେ ପହଞ୍ଚିବେ। ଆସନ୍ତାକାଲି ରାଷ୍ଟ୍ରପତି ଜାତୀୟ ସାର ସମ୍ମେଳା 2026କୁ ଉଦ୍ଘାଟନ କରିବେ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ କନକଦୁର୍ଗା ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ହେବାକୁ ଥିବା ଜାତୀୟ ସାର ସମ୍ମେଳା ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମିଳିତ ସହଯୋଗରେ ଆୟୋଜନ କରାଯାଇଛି। ଏଥିରେ 30ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର 1500ରୁ ଅଧିକ ମହିଳା ଅଂଶଗ୍ରହଣ କରି ଗ୍ରାମୀଣ ଉତ୍ପାଦ, ପାରସ୍ପରିକ ହସ୍ତଶିଳ୍ପ ଓ ଆଞ୍ଚଳିକ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିବେ। ଭାରତରେ 2015-2024 ମଧ୍ୟରେ ନୂଆ ଯକ୍ଷ୍ମା ମାମଲା ସଂଖ୍ୟା ରେକର୍ଡ ପରିମାଣର 21% ହ୍ରାସ ପାଇଛି। ବିଶ୍ୱସ୍ତରରେ ଏହା 12% ହ୍ରାସ ପାଇଥିବା ସୂଚନା ମିଳିଛି। ସେହି ସମୟ ମଧ୍ୟରେ ଯକ୍ଷ୍ମା ଚିକିତ୍ସା ବ୍ୟବସ୍ଥାରେ 92%କୁ ସାମିଲ କରାଯାଇଥିବା ବେଳେ ବିଶ୍ୱସ୍ତରରେ ଏହା 78%ରେ ପହଞ୍ଚିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ସରକାର ବିଭିନ୍ନ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ବଳିତ ଚିକିତ୍ସା ମାଧ୍ୟମରେ ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ଉଦ୍ୟମ କରୁଛନ୍ତି। ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ 28 କୋଟିରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇଥିବା ବେଳେ 20 ଲକ୍ଷରୁ ଅଧିକ ଲୋକଙ୍କୁ ଯକ୍ଷ୍ମା ନିରୋଧୀ ଚିକିତ୍ସା ଯୋଗାଇ ଦିଆଯାଇଛି। ଏହି ଅଭିଯାନରେ 5,70,000 ନୂଆ ନିକ୍ଷୟ ମିତ୍ର ସାମିଲ ହୋଇଛନ୍ତି। ଏହି ଅଭିଯାନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ଲାଗି 11ଟି ରାଜ୍ୟର 55ଟି ଜିଲ୍ଲା

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଯାଜପୁର କଳିଙ୍ଗନଗରଠାରେ ପ୍ରାୟ 39,383 କୋଟି ଟଙ୍କାର 46 ବୃହତ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କହିଲେ ଯୁବପିଢ଼ିଙ୍କ ପାଇଁ ଏହା 42,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନରେ ହେବ ସହାୟକ। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହେଉଛି ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ, ଆସନ୍ତାକାଲି ନିର୍ବାଚନ। ବୈଦ୍ୟୁତିକ ବର୍ଜ୍ୟବସ୍ତୁ ଓ ପୁନଃ ବ୍ୟବହାର ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଇ ଆବର୍ଜନା ଦିବସ ଏବଂ ନବରାତ୍ରିର ଚତୁର୍ଥ ଦିନରେ ଶକ୍ତିପୀଠଗୁଡ଼ିକରେ ପୂଜା ପାଉଛନ୍ତି ମା କୁଷ୍ମାଣ୍ଡା। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ରାଜ୍ୟର ପ୍ରତିଭାବାନ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଆଜି ମୁଖ୍ୟମନ୍ତ୍ରୀ 39,383 କୋଟି ଟଙ୍କା ମୂଲ୍ୟର 46 ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ରାଜ୍ୟର 42,512 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାକୁ ଦେଶ ତଥା ବିଶ୍ୱର ଏକ ଅଗ୍ରଣୀ ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି। ସ୍ଥାନୀୟ ସମ୍ବଳର ଯଥାର୍ଥ ଉପଯୋଗ, ଶିଳ୍ପ ପ୍ରସାର ଏବଂ ପ୍ରତ୍ୟେକ ଓଡ଼ିଆ ପରିବାର ନିକଟରେ ସମୃଦ୍ଧି ପହଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ଆତ୍ମନିର୍ଭର, ବିକଶିତ ତଥା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାରଙ୍କ ଏହି ପ୍ରଗତି ଯାତ୍ରା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: କଳିଙ୍ଗନଗର ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ଅନେକ ପ୍ରକଳ୍ପ ଆରମ୍ଭ ହୋଇଛି। କେନ୍ଦୁଝର ସୁନ୍ଦରଗଡ଼ରେ ଇସ୍ପାତ ଓ ଆନୁଷାଙ୍ଗିକ ଶିଳ୍ପ, ଅନୁଗୁଳ ଓ ଢେଙ୍କାନାଳରେ ଅକ୍ଷୟ ଶକ୍ତି ଓ ଶିଳ୍ପ ପ୍ରକଳ୍ପ, ଖୋର୍ଦ୍ଧାରେ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରଯୁକ୍ତି ବିଦ୍ୟାରେ ଆଜି ନିବେଶ କରାଯାଉଛି। ଏହା ସହିତ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ବରଗଡ଼ରେ ପର୍ଯ୍ୟଟନ ପ୍ରକଳ୍ପ ଏବଂ ବାଲେଶ୍ୱର, ସମ୍ବଲପୁର, ବୌଦ୍ଧ, ଜଗତସିଂହପୁର ଓ ମୟୂରଭଞ୍ଜରେ ମଧ୍ୟ ଶିଳ୍ପ ପ୍ରକଳ୍ପ ଗୁଡ଼ିକ ପ୍ରମାଣିତ କରୁଛି ଯେ ଆମର ଶିଳ୍ପ ଅଭିବୃଦ୍ଧି ଏବେ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ସ୍ଥାପିତ ହେବାକୁ ଯାଉଛି।
0: ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟରେ ଶିଳ୍ପ ନିବେଶ ଓ ସମ୍ଭାବନା ଉପରେ ଉପସ୍ଥିତ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଅନୁଷ୍ଠିତ ହେଉଛି। ନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ସକାଳ

ଟିକା ପ୍ରସ୍ତୁତି ଓ ସଂଶୋଧନ ପ୍ରକ୍ରିୟାକୁ ସ୍ୱଚ୍ଛ ନିର୍ଭୁଲ ଏବଂ ସୁସଂଗଠିତ କରିବା ଉଦ୍ଦେଶ୍ୟରେ ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟକ୍ରମ ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ ବିଏଲ୍ଏ ନିଯୁକ୍ତି ଉପରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜନୈତିକ ଦଳଗୁଡ଼ିକୁ ନିଜ ଦଳ ପକ୍ଷରୁ ବିଏଲ୍ଏ ନିଯୁକ୍ତ କରିବା ସହ ସେମାନଙ୍କର ସହଯୋଗ କାମନା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସ୍ମିତା ରାଉତ ଶିକ୍ଷାର ଗୁଣାତ୍ମକ ମାନ, ଶିକ୍ଷଣ ପ୍ରକ୍ରିୟା ଓ ବିଦ୍ୟାଳୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ବିଭିନ୍ନ ପିଏମ୍ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିଶୁମାନଙ୍କୁ ଖେଳ ମାଧ୍ୟମରେ ଶିକ୍ଷାଦାନ କରିବା ସହ ଶିକ୍ଷଣ ସାମଗ୍ରୀ ଯାଦୁ ପେଟିର ବ୍ୟାପକ ବ୍ୟବହାର କରାଯାଇ ପିଲାମାନଙ୍କ ପ୍ରତି ତାହା କିଭଳି ଶିକ୍ଷଣୀୟ ହେଉଛି ତାହା ସେ ଅନୁଧ୍ୟାନ କରିଛନ୍ତି। ଭଦ୍ରକର ଚରମ୍ପା ରେଳବାଇ ଖେଳପଡ଼ିଆରେ 70ତମ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡ଼ାର ଆବଶ୍ୟକତା, ଚରିତ୍ର ଗଠନ, ଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର 7ଟି ବ୍ଲକ୍ରୁ 605 ଜଣ ପ୍ରତିଯୋଗୀ, 137 ଜଣ ପ୍ରଧାନ ଶିକ୍ଷକ, କ୍ରୀଡ଼ା ଶିକ୍ଷକ ପ୍ରମୁଖ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଯାଜପୁର କଳିଙ୍ଗନଗରଠାରେ ପ୍ରାୟ 39,383 କୋଟି ଟଙ୍କାର 46 ବୃହତ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କହିଲେ ଯୁବପିଢ଼ିଙ୍କ ପାଇଁ ଏହା 42,000 ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବିକଶିତ ଓ ଓଡ଼ିଶା ଗଠନ ପାଇଁ ଆଜି ଅନୁଷ୍ଠିତ ହେଉଛି ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ। ଆସନ୍ତାକାଲି ନିର୍ବାଚନ, ବୈଦ୍ୟୁତିକ ବର୍ଜ୍ୟବସ୍ତୁ ଓ ପୁନଃ ବ୍ୟବହାର ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଇ ଆବର୍ଜନା ଦିବସ ଏବଂ ମା କୁଷ୍ମାଣ୍ଡା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସବୁବେଳେ।
1: ଏତେବେଳେ ଯିଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ ହମ୍ ପ୍ୟାର୍ ତୁମ୍ହି ସେ କର ବୈଠେ କଥାଚିତ୍ରରୁ। ଗାଇଛନ୍ତି ଅଲକା ୟାଗ୍ନିକ, ଗୀତ ରଚନା କରିଛନ୍ତି ସହିନ ଇକବାଲ, ସଙ୍ଗୀତ ରାମ ଲକ୍ଷ୍ମଣ।

0: ଚାରୋଟି କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, ଏଚ୍ଆଇଭି ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, ଏଚ୍ଆଇଭି ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା।
1: ଏଚ୍ଆଇଭି ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। ଏଚ୍ଆଇଭି ସମ୍ବନ୍ଧୀୟ ସତର୍କତା ସୂଚନା, ଅନଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
0: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

0: ଚାଷୀ ଭାଇ ଓ ଭଉଣୀମାନେ, ଆପଣଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ ପିଏମ୍ କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର। 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ। ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ଅଛନ୍ତି କିନ୍ତୁ ଏନ୍ପିସିଆଇ ଅଧୀନରେ ନିଜ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ କରିନାହାନ୍ତି, ସେମାନେ ନିଜର ଖାତା ଥିବା ବ୍ୟାଙ୍କ ସହ ଯୋଗାଯୋଗ କରି ଏହି କାର୍ଯ୍ୟ କରାଇ ନିଅନ୍ତୁ। ଆପଣ ଚାହିଁଲେ ନିକଟସ୍ଥ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସହ ଯୋଗାଯୋଗ କରି ସେଠାରେ ମଧ୍ୟ ଏହି କାର୍ଯ୍ୟ କରାଇପାରିବେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଶ୍ରୋତାବନ୍ଧୁ ଶୁଣନ୍ତୁ, ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା ଏହି କ୍ରମରେ ଆସନ୍ତାକାଲି ସକାଳ 8:30 ଶୁଣିବେ ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ହିଙ୍ଗୁଳା ଦେବୀଙ୍କ ପୀଠ, ପ୍ରଯୋଜନ ଭାଗୀରଥୀ ମିଶ୍ର। ଆସନ୍ତାକାଲି 15 ଗୁରୁବାର, 16 ଶୁକ୍ରବାର ଦିନ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଗବତୀ, ପ୍ରଯୋଜନା ମୃତ୍ୟୁଞ୍ଜୟ ସମଲ। 17 ଶନିବାର କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଝଙ୍କଡ଼ର ମା ସାରଳା, ପ୍ରଯୋଜନା ଲଳିତ କନ୍ୟାଙ୍କୁ। କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ରବିବାର 18 ଶୁଣିବେ ପୀଠ ପରିକ୍ରମା କାର୍ଯ୍ୟକ୍ରମରେ ମା କଟକ ଚଣ୍ଡୀ, ପ୍ରଯୋଜନା ସୁମିତ୍ରା ମହାପାତ୍ର। 19 ସୋମବାର ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଳକୁମାରୀ, ପ୍ରଯୋଜନା ଜଗନ୍ନାଥ ସେଠୀ। 20 ମଙ୍ଗଳବାର ଶୁଣିବେ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଟ ମଙ୍ଗଳା, ପ୍ରଯୋଜନା ଡକ୍ଟର ତପନ୍ଦେନ୍ଦୁ ଦତ୍ତ। 21 ବୁଧବାର କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଜୟର ପର୍ବ ବିଜୟା ଦଶମୀ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଏଥିଲା ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା।

ଶୁଣୁଥିଲେ ଗୀତଟି ସୁନୁ ନିଗମଙ୍କ କଣ୍ଠରେ କ୍ୟା ଏହି ପ୍ୟାର ହେ କଥାଚିତ୍ରରୁ। ଗୀତ ରଚନା କରିଥିଲେ ଜଲିସ ରଶିଦ, ସଙ୍ଗୀତ ସାଜିତ ୱାଜିଦ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଧଡ଼କନ କଥାଚିତ୍ରରୁ ଅଲକା ଏଗ୍ନିକ ଓ ସାଥୀଙ୍କ କଣ୍ଠରେ ସମୀରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ପ୍ରଚାରକାଳୀ ହିନ୍ଦୀ କଥାଚିତ୍ରରେ ଗୀତ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବ ଚାଷବାସ। ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଗୀତ ଗଜଲ କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ଶିଳ୍ପୀ ଗଣେଶ ହେଗଡ଼େ, କୈଳାସ ଖେର ଓ ସୋନୁ କରକାର। ରାତି 8:15 ଆଞ୍ଚଳିକ ଗୀତକ୍ରମରେ ରହିଛି ଶିଳ୍ପୀ ଋତୁରାଜ ମାଝି ଏବଂ ସାଥୀଙ୍କ ପରିବେଷିତ କଳାହାଣ୍ଡିଆ ଗୀତ। ସ୍ପୋର୍ଟସ୍ କେନ୍ ରାତି 8:30, ରାତି 9:15 ସ୍ପଟ୍ ଲାଇଟ୍ ଏବଂ ରାତି 9:30 ଚର୍ଚ୍ଚା କା ବିଷୟ ହେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:30। ଏଥିରେ ପ୍ରଚାର କରିବ ଉସ୍ତାଦ ଗୁଲାବ ମୁସ୍ତାଫା ଖାଁ ଏବଂ ଶ୍ରୀମତୀ ଶୋଭା ଗୁରୁତୁଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ। ଏଥିରେ ଶୁଣିବି ରାଗ ଠୁମରି ମିଶ୍ର ତିଲକ, ମିଶ୍ରା ପାହାଡ଼ି, ଠୁମରି ମିଶ୍ରା ଝିଞ୍ଝଟି। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣ ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5:00। ସେତେବେଳ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା, ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋୱାର୍ଟ୍ସ ଯୋଗେ, FM ~100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1393 ଭାଗ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଅନ୍ୟ ଏକ ସୁନେଲି ସନ୍ଧ୍ୟାରେ ମୁଁ ନନ୍ଦିତା ନନ୍ଦ ନେଇ ଆସିଛି ଆପଣ ସମସ୍ତଙ୍କ ପ୍ରିୟର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି।

ଦ୍ୱିତ୍ୱ କରି ବିଭିନ୍ନ ଖେଳରେ ଅଂଶଗ୍ରହଣ କରନ୍ତି, କିନ୍ତୁ ମନରେ ପ୍ରଶ୍ନ ଉଠେ ନା, ଏହି ଏସିଆନ୍ ଗେମ୍ କେବେ ଆରମ୍ଭ ହେଲା, କାହିଁକି ଏହାର ଆବଶ୍ୟକତା ଅନୁଭବ ହେଲା, ପ୍ରଥମେ ଏସିଆନ୍ ଗେମ୍ କେଉଁ ଦେଶରେ ହୋଇଥିଲା, ଭାରତର ଏଥିରେ କ'ଣ ଭୂମିକା ରହିଅଛି, କେଉଁ କେଉଁ ଖେଳ ଏଥିରେ ରହିଥାଏ, ଆଉ ଅଲିମ୍ପିକ୍ ଗେମ୍ ସହିତ ଏହାର ପାର୍ଥକ୍ୟ କ'ଣ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ଏହି ସମସ୍ତ ବିଷୟକୁ ଇତିହାସ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସରଳ ଭାଷାରେ ବୁଝିବା। ପ୍ରଥମେ ଏସିଆନ୍ ଗେମ୍ କ'ଣ। ଏସିଆନ୍ ଗେମ୍କୁ ଓଡ଼ିଆରେ ଏସୀୟ କ୍ରୀଡ଼ା କୁହାଯାଇପାରେ। ଏହା ଏସିଆ ମହାଦେଶର ବିଭିନ୍ନ ଦେଶ ଓ ଅଞ୍ଚଳର ଖେଳାଳିମାନଙ୍କ ପାଇଁ ଆୟୋଜିତ ଏକ ବଡ଼ ଆନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବ। ଏଥିରେ ଗୋଟିଏ ଖେଳ ନୁହେଁ, ବରଂ ଅନେକ ପ୍ରକାରର ଖେଳ ଅନ୍ତର୍ଭୁକ୍ତ ହୋଇଥାଏ, ଯେପରି ଆଥଲେଟିକ୍ସ, ଦୌଡ଼, ଲଙ୍ଗ୍ ଜମ୍ପ, ଜାଭେଲିନ୍ ଥ୍ରୋ, କ୍ରିକେଟ୍, ହକି, ବ୍ୟାଡ୍ମିଣ୍ଟନ, କୁସ୍ତି, ଭାର ଉତ୍ତୋଳନ, ଫୁଟବଲ, ବାସ୍କେଟବଲ୍, ଟେବୁଲ୍ ଟେନିସ୍, ସୁଟିଂ, ତୀରନ୍ଦାଜି, ସନ୍ତରଣ ଓ ଅନ୍ୟାନ୍ୟ କ୍ରୀଡ଼ା। କେଉଁ ସଂସ୍କରଣରେ କେଉଁ ଖେଳ ରହିବ, ଏହା ଆୟୋଜନର ନିୟମ ଓ ନିର୍ଦ୍ଧାରିତ କ୍ରୀଡ଼ାସୂଚୀ ଉପରେ ନିର୍ଭର କରିଥାଏ। ଏହି ପ୍ରତିଯୋଗିତାରେ ଖେଳାଳିମାନେ ନିଜ ଦେଶ ପାଇଁ ପଦକ ଜିତିବା ସହିତ ନିଜର ପ୍ରତିଭା ପ୍ରଦର୍ଶନ କରନ୍ତି। ସେମାନଙ୍କ ପ୍ରଦର୍ଶନୀ ଦ୍ୱାରା ନିଜ ଦେଶର କ୍ରୀଡ଼ା କ୍ଷେତ୍ରର ଉନ୍ନତି ମଧ୍ୟ ପ୍ରତିଫଳିତ ହୋଇଥାଏ। ଦ୍ୱିତୀୟରେ, ଏସିଆନ୍ ଗେମ୍ କେବେ ଓ କାହିଁକି ଆରମ୍ଭ ହେଲା। ଏସିଆନ୍ ଗେମ୍ର ଇତିହାସ ବୁଝିବାକୁ ହେଲେ ଆମକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟକୁ ଫେରିବାକୁ ପଡ଼ିବ। ଦ୍ୱିତୀୟ ବିଶ୍ୱଯୁଦ୍ଧ 1939 1945 ପର୍ଯ୍ୟନ୍ତ ଚାଲିଥିଲା। ଏହି ଯୁଦ୍ଧ ଅନେକ ଦେଶର ଅର୍ଥନୀତି, ସମାଜ ଓ ଅନ୍ତର୍ଜାତୀୟ ସମ୍ପର୍କକୁ ପ୍ରଭାବିତ କରିଥିଲା। ଯୁଦ୍ଧ ପରେ ବିଶ୍ୱର ଅନେକ ଅଞ୍ଚଳରେ ଶାନ୍ତି, ସହଯୋଗ ଓ ପରସ୍ପର ମଧ୍ୟରେ ବୁଝାମଣା ବଢ଼ାଇବାର ଆବଶ୍ୟକତା ଥିଲା। ଏସିଆର ଦେଶଗୁଡ଼ିକ ମଧ୍ୟରେ ମଧ୍ୟ ଏକତା, ମୈତ୍ରୀ ଓ ସହଯୋଗକୁ ଆଗକୁ ନେବା ପାଇଁ ଏକ ସାଧାରଣ କ୍ରୀଡ଼ା ମଞ୍ଚ ଚିନ୍ତାଧାରା ଆଗକୁ ଆସିଥିଲା। ଭାରତୀୟ ଅନ୍ତର୍ଜାତୀୟ କ୍ରୀଡ଼ା ନେତା ପ୍ରଫେସର ଜିଡି ସୋନ୍ଧି ଏସିଆର ଦେଶଗୁଡ଼ିକ ପାଇଁ ଏପରି ଏକ କ୍ରୀଡ଼ା ଆୟୋଜନର ଧାରଣାକୁ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। 1947 ନୂଆଦିଲ୍ଲୀରେ ଆୟୋଜିତ ଏସୀୟ ଦେଶମାନଙ୍କ ଏକ ସମ୍ମିଳନୀରେ ଏହି ଧାରଣା ସମ୍ପର୍କରେ ଆଲୋଚନା ହୋଇଥିଲା। ପରେ 1948 ଲଣ୍ଡନ ଅଲିମ୍ପିକ୍ ସମୟରେ ଏସିଆର ବିଭିନ୍ନ ଦେଶର କ୍ରୀଡ଼ା ପ୍ରତିନିଧିମାନେ ଏକ ମିଳିତ ଏସୀୟ କ୍ରୀଡ଼ା ଆୟୋଜନର ଯୋଜନାକୁ ଆଗକୁ ବଢ଼ାଇଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏସିଆର ଦେଶଗୁଡ଼ିକ ମଧ୍ୟରେ ମୈତ୍ରୀ ବଢ଼ାଇବା, ଯୁବପିଢ଼ିକୁ ଖେଳ ପ୍ରତି ଉତ୍ସାହ କରିବା, ଖେଳାଳିମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ଏକ ବଡ଼ ମଞ୍ଚ ଦେବା, ଦେଶମାନଙ୍କ ମଧ୍ୟରେ ସାଂସ୍କୃତିକ ବୁଝାମଣା ବଢ଼ାଇବା, ଜାତି, ଭାଷା ଓ ଦେଶର ବିଭିନ୍ନତା ସତ୍ତ୍ୱେ ଖେଳ ମଧ୍ୟରେ ଏକତାର ବାର୍ତ୍ତା ଦେବା। ଅର୍ଥାତ୍ ଏସିଆନ୍ ଗେମ୍ କେବଳ ପଦକ ଜିତିବାର ପ୍ରତିଯୋଗିତା ନୁହେଁ, ଏହା ଏସିଆର ଲୋକମାନଙ୍କୁ ଖେଳ ମାଧ୍ୟମରେ ନିକଟତର କରିବାର ଏକ ପ୍ରୟାସ ଥିଲା। ତୃତୀୟରେ, ପ୍ରଥମ ଏସିଆନ୍ ଗେମ୍ କେଉଁଠି ହୋଇଥିଲା। ଶ୍ରୋତାବନ୍ଧୁ, ଏସିଆନ୍ ଗେମ୍ ଫେଡେରେସନ 1949 ନୂଆଦିଲ୍ଲୀଠାରେ ଗଠିତ ହୋଇଥିଲା। ଏହାର 2 ବର୍ଷ ପରେ ଅର୍ଥାତ୍ 1951 ଭାରତ ପ୍ରଥମ ଏସିଆନ୍ ଗେମ୍ ଆୟୋଜନ କରିଥିଲା, ଯାହାକି 1951 4 ମାର୍ଚ୍ଚରୁ 11 ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଗେମ୍ ଚାଲିଥିଲା, ଯେଉଁଥିରେ ମୋଟ 11 ଦେଶ ଏବଂ 499 ଖେଳାଳି ଯୋଗଦାନ କରିଥିଲେ। ଏହି ଖେଳର ଉଦ୍ଘାଟନ ତତ୍କାଳୀନ ଭାରତର ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ କରିଥିଲେ। ଖେଳଗୁଡ଼ିକ ଦିଲ୍ଲୀ ନ୍ୟାସନାଲ୍ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା, ଯାହାକୁ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ୍ ଷ୍ଟାଡିୟମ ଭାବରେ ମଧ୍ୟ ଜଣାଯାଏ। ପ୍ରଥମ ଆୟୋଜନରେ ଆଫଗାନିସ୍ତାନ, ଭାରତ, ଇଣ୍ଡୋନେସିଆ, ଇରାନ, ଜାପାନ, ମ୍ୟାନମାର, ନେପାଳ, ଫିଲିପାଇନ୍ସ, ସିଙ୍ଗାପୁର, ଶ୍ରୀଲଙ୍କା ଓ ଥାଇଲାଣ୍ଡ ଅଂଶଗ୍ରହଣ କରିଥିଲେ। ଏହି ପ୍ରଥମ ସଂସ୍କରଣ ଭାରତ ପାଇଁ ଏକ ଐତିହାସିକ ଅବସର ଥିଲା, କାରଣ ଏହା ମାଧ୍ୟମରେ ଭାରତ ଏସିଆନ୍ କ୍ରୀଡ଼ା ଇତିହାସରେ ଏକ ବଡ଼ ଆୟୋଜକ ଭାବରେ ନିଜର ଭୂମିକା ପ୍ରଦର୍ଶନ କରିଥିଲା। ଚତୁର୍ଥରେ, ଏସିଆନ୍ ଗେମ୍ର ନାମ କିପରି ହେଲା, ଏହା ପୂର୍ବରୁ ମଧ୍ୟ ଏସିଆରେ ଖେଳା ହେଉଥିଲା କି ନାହିଁ। ତେବେ ଶ୍ରୋତାବନ୍ଧୁ, ଏହି ଏସିଆନ୍ ଗେମ୍ର ଇତିହାସର ଏକ ଆକର୍ଷଣ ଅଂଶ। 1951 ପ୍ରଥମ ଆଧୁନିକ ଏସିଆନ୍ ଗେମ୍ ଆୟୋଜନ ହୋଇଥିଲେ ମଧ୍ୟ ଏସିଆରେ ଏହା ପୂର୍ବରୁ ଆଞ୍ଚଳିକ କ୍ରୀଡ଼ା ପ୍ରତିଯୋଗିତା ହେଉଥିଲା। 1913 ଫିଲିପାଇନ୍ସର ମାନିଲାଠାରେ
ଫାର୍ ଇଷ୍ଟର୍ଣ୍ଣ।

ଚାମ୍ପିଅନସିପ୍ ଗେମ୍ ନାମରେ ଏକ କ୍ରୀଡ଼ା ଆୟୋଜନ ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତା 1938 ମସିହା ପର୍ଯ୍ୟନ୍ତ ଚାଲିଥିଲା। ଏହା ସହିତ ପଶ୍ଚିମ ଏସିଆରେ ମଧ୍ୟ ଆଞ୍ଚଳିକ କ୍ରୀଡ଼ା ଆୟୋଜନ ହେଉଥିଲା, କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଏହି ପ୍ରକାରର କ୍ରୀଡ଼ା ଆୟୋଜନ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଏସିଆର ବିଭିନ୍ନ ଦେଶ ପାଇଁ ଗୋଟିଏ ମିଳିତ କ୍ରୀଡ଼ା ମଞ୍ଚ ତିଆରି କରିବାର ଚିନ୍ତାଧାରା ଆଗକୁ ଆସିଲା। ଏହି ପ୍ରୟାସରୁ ଆଧୁନିକ ଏସିଆନ୍ ଗେମ୍ ଜନ୍ମ ହୋଇଥିଲା। ପଞ୍ଚମରେ ଏସିଆନ୍ ଗେମ୍ କେତେ ବର୍ଷରେ ଥରେ ହୋଇଥାଏ। ଏସିଆନ୍ ଗେମ୍ ସାଧାରଣତଃ ପ୍ରତି 4 ବର୍ଷରେ ଥରେ ଆୟୋଜିତ ହୋଇଥାଏ। ଏହାର ଆୟୋଜନ ଦାୟିତ୍ୱ ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ ନିର୍ବାହ କରିଥାଏ। ପ୍ରତ୍ୟେକ ସଂସ୍କରଣରେ ଏକ ନିର୍ଦ୍ଦିଷ୍ଟ ସହର କିମ୍ବା ଆୟୋଜକ ଅଞ୍ଚଳକୁ ବାଛି ଖେଳଗୁଡ଼ିକ ଆୟୋଜନ କରାଯାଏ। ଆୟୋଜକ ସହରକୁ ଷ୍ଟାଡିୟମ୍, ଖେଳ ପଡ଼ିଆ, ଖେଳାଳିଙ୍କ ରହିବା ବ୍ୟବସ୍ଥା, ଯାତାୟତ, ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ପ୍ରସ୍ତୁତ କରିବାକୁ ପଡ଼ିଥାଏ। ସାଧାରଣତଃ ଏହି ଖେଳଗୁଡ଼ିକ କେତେକ ଦିନ ଧରି ଚାଲେ ଏବଂ ଉଦ୍ଘାଟନୀ ସମାରୋହରୁ ଆରମ୍ଭ କରି ଉଦ୍ଯାପନ ସମାରୋହ ପର୍ଯ୍ୟନ୍ତ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ହୋଇଥାଏ। ଷଷ୍ଠରେ ଏସିଆନ୍ ଗେମ୍ର ପ୍ରମୁଖ ଐତିହାସିକ ସଂସ୍କରଣଗୁଡ଼ିକ କ'ଣ ଥିଲା? ଶ୍ରୋତାବନ୍ଧୁ, 1951 ମସିହାରେ ଭାରତର ନୂଆଦିଲ୍ଲୀଠାରେ ଏହାର ପ୍ରଥମ ସଂସ୍କରଣ ହୋଇଥିଲା। ଦ୍ୱିତୀୟରେ 1954 ମସିହାରେ ଫିଲିପାଇନ୍ସ ମାନିଲାଠାରେ ଆୟୋଜନ ହୋଇଥିଲା। ତୃତୀୟରେ 1958 ମସିହା ଜାପାନର ଟୋକିଓ ସହରରେ ହୋଇଥିଲା। 1962 ମସିହାରେ ଇଣ୍ଡୋନେସିଆ ଜାଇତା ସହରରେ ଏହାର ଆୟୋଜନ ହୋଇଥିଲା। 1966 ମସିହାରେ ଥାଇଲାଣ୍ଡ ବ୍ୟାଙ୍କକ୍ରେ, 1970 ମସିହାରେ ଥାଇଲାଣ୍ଡର ବ୍ୟାଙ୍କକ୍ରେ, 1974 ମସିହାରେ ଇରାନ ତେହେରାନରେ, 1978 ମସିହାରେ ଥାଇଲାଣ୍ଡ ବ୍ୟାଙ୍କକ୍ରେ, 1982 ମସିହାରେ ପୁଣି ଥରେ ଭାରତର ନୂଆଦିଲ୍ଲୀଠାରେ, 1986 ମସିହାରେ ଦକ୍ଷିଣ କୋରିଆର ସିଓଲରେ, 1990 ମସିହାରେ ଚୀନର ବେଞ୍ଜିଂ, 1994 ମସିହାରେ ଜାପାନର ହିରୋସୀମା, 1998 ମସିହାରେ ଥାଇଲାଣ୍ଡର ବ୍ୟାଙ୍କକ୍, 2002 ମସିହାରେ ଦକ୍ଷିଣ କୋରିଆର ବୁସାନ, 2006 ମସିହାରେ କତାରର ଦୋହା, 2010 ମସିହାରେ ଚୀନର ଗୁଆଙ୍ଗଝୋଉ, 2014 ମସିହାରେ ଦକ୍ଷିଣ କୋରିଆର ଇଞ୍ଚିଅନ, 2018 ମସିହାରେ ଇଣ୍ଡୋନେସିଆର କାଜାକିସ୍ତା ଜାକର୍ତ୍ତା ଓ ପାଲେମ୍ବାଙ୍ଗରେ, 2023 ମସିହା ଚୀନର ହାଙ୍ଗଝୋଉରେ ଏବଂ ଏହି ବର୍ଷ ଅଥବା 2026 ମସିହା ଜାପାନର ଆଇଚି ନାଗୋୟାରେ ଅନୁଷ୍ଠିତ ହୋଇଥିଲା। ଶ୍ରୋତାବନ୍ଧୁ, ଏଥିରେ ଗୋଟିଏ ମଜାଦାର କଥା ମନେ ରଖିବା ଦରକାର ଯେ ଏସିଆନ୍ ଗେମ୍ ପ୍ରତି 4 ବର୍ଷରେ ହୋଇଥିଲେ ମଧ୍ୟ ସବୁବେଳେ ନିର୍ଦ୍ଧାରିତ ବର୍ଷରେ ହିଁ ହୋଇନଥାଏ। ଯେପରିକି 2022ରେ ହେବାକୁ ଥିବା ହାଙ୍ଗଝୋଉ ଏସିଆନ୍ ଗେମ୍ କୋଭିଡ୍ ମହାମାରୀ ଯୋଗୁଁ 2023ରେ ଆୟୋଜିତ ହୋଇଥିଲା, ତେଣୁ ଏହାକୁ ସାଧାରଣତଃ 2022 ଏସିଆନ୍ ଗେମ୍ କୁହାଯାଏ ନାହିଁ। ଏହାର ଆଧିକାରିକ ନାମ ଥିଲା ହାଙ୍ଗଝୋଉ 2022, କିନ୍ତୁ ଖେଳ ହୋଇଥିଲା 2023 ମସିହାରେ। ସପ୍ତମରେ ଏସିଆନ୍ ଗେମ୍ର ପରିଚାଳନା କିଏ କରେ? ଶ୍ରୋତାବନ୍ଧୁ, ଏହି ଖେଳର ପରିଚାଳନା କରୁଥିବା ପ୍ରମୁଖ ସଂସ୍ଥାର ନାମ ହେଉଛି ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ। ପୂର୍ବରୁ ଏହାର ନାମ ଥିଲା ଏସିଆନ୍ ଗେମ୍ ଫେଡେରେସନ୍। 1981ରେ ଏହାର ନାମ ପରିବର୍ତ୍ତନ କରି ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ କରାଯାଇଥିଲା। ଏହା ଏସିଆର ଜାତୀୟ ଅଲିମ୍ପିକ୍ କମିଟିଗୁଡ଼ିକୁ ଏକାଠି କରି ଏସୀୟ କ୍ରୀଡ଼ାର ବିକାଶ ଓ ଆୟୋଜନରେ କାମ କରେ। ଏହାର କାର୍ଯ୍ୟ ହେଉଛି ଖେଳର ନିୟମ ପାଳନ, ଆୟୋଜନର ମାନଦଣ୍ଡ, ଖେଳାଳିଙ୍କର ନ୍ୟାୟସଙ୍ଗତ ପ୍ରତିଯୋଗିତା ଓ କ୍ରୀଡ଼ାର ମୂଲ୍ୟବୋଧକୁ ସୁରକ୍ଷା କରିବା। ଏହା ସହିତ ଖେଳରେ ନିର୍ଦ୍ଧାରିତ ପଦାର୍ଥ ବ୍ୟବହାର ବା ଡୋପିଂକୁ ରୋକିବା ପାଇଁ ମଧ୍ୟ ନିୟମ ରହିଅଛି। ଅଷ୍ଟମରେ ଏସିଆନ୍ ଗେମ୍ରେ କେତୋଟି ଦେଶ ଭାଗ ନିଅନ୍ତି? ପ୍ରଥମ ଏସିଆନ୍ ଗେମ୍ରେ 11ଟି ଦେଶ ଭାଗ ନେଇଥିଲେ, ସେତେବେଳେ ଏହାର ଆକାର ଆଜିର ତୁଳନାରେ ବହୁତ ଛୋଟ ଥିଲା। ସମୟ ବିତିବା ସହିତ ଅଧିକ ଦେଶ ଓ ଅଞ୍ଚଳରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଏସିଆନ୍ ଗେମ୍ରେ ଏସିଆର 45ଟି ଜାତୀୟ ଅଲିମ୍ପିକ୍ କମିଟି ସହିତ ଜଡ଼ିତ ଦେଶ ଓ ଅଞ୍ଚଳର ଖେଳାଳିମାନେ ଭାଗ ନେଉଛନ୍ତି। ଏହି ସଂଖ୍ୟା ଓ ଅଂଶଗ୍ରହଣକାରୀଙ୍କ ଗଠନ ନିର୍ଦ୍ଦିଷ୍ଟ ସଂସ୍କରଣ ଅନୁସାରେ ଭିନ୍ନ ହୋଇପାରେ। ଏହି ଖେଳରେ ଚୀନ, ଜାପାନ, ଦକ୍ଷିଣ କୋରିଆ, ଭାରତ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଇରାନ, କାଜାକିସ୍ତାନ ଓ ଅନ୍ୟାନ୍ୟ ଦେଶ ଭାଗ ନିଅନ୍ତି। ପ୍ରତ୍ୟେକ ଦେଶର ଖେଳାଳି ନିଜର ଦେଶର ପତାକା ଓ ପରିଚୟ ସହିତ ଖେଳ ପଡ଼ିଆକୁ ଆସନ୍ତି। ଏହା ଏକ ସୁନ୍ଦର ଦୃଶ୍ୟ। ଭିନ୍ନ ଭାଷା, ଭିନ୍ନ ପୋଷାକ, ଭିନ୍ନ ଖାଦ୍ୟ

ଭିନ୍ନ ସଂସ୍କୃତିର ଲୋକ ଏକାଠି ହୁଅନ୍ତି, କିନ୍ତୁ ଖେଳ ପ୍ରତି ସମସ୍ତଙ୍କର ଭଲ ପାଇବା ସେମାନଙ୍କୁ ଏହି ମଞ୍ଚରେ ଆଣିଦେଇଥାଏ। ତେବେ ଶ୍ରୋତାବନ୍ଧୁ, ଏବେ ଜାଣିନେବା ଏସିଆନ୍ ଗେମ୍ରେ ଭାରତର ଭୂମିକା। ଭାରତ ଏସିଆନ୍ ଗେମ୍ ସହ ସମ୍ପର୍କ ଆରମ୍ଭରୁ ରହିଅଛି। ପ୍ରଥମ ଏସିଆନ୍ ଗେମ୍ ଭାରତର ନୂଆଦିଲ୍ଲୀରେ ହୋଇଥିଲା। ଏହାପରେ 1982 ମଧ୍ୟ ନୂଆଦିଲ୍ଲୀ ଏସିଆନ୍ ଗେମ୍ ଆୟୋଜନ କରିଥିଲା। ଭାରତର ଖେଳାଳିମାନେ ଅନେକ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିଛନ୍ତି। ଆଥଲେଟିକ୍ସ, ହକି, କବାଡ଼ି, କୁସ୍ତି, ବ୍ୟାଡମିଣ୍ଟନ, ସୁଟିଂ, ତୀରନ୍ଦାଜି ଓ ଅନ୍ୟାନ୍ୟ ଖେଳରେ ଭାରତ ପଦକ ଜିତି ଆସିଅଛି। ଭାରତର କ୍ରୀଡ଼ା ଯାତ୍ରାରେ ଏସିଆନ୍ ଗେମ୍ର ଗୁରୁତ୍ୱ କେବଳ ପଦକରେ ସୀମିତ ନୁହେଁ, ଏହା ଖେଳାଳିମାନଙ୍କୁ ଉଚ୍ଚସ୍ତରୀୟ ପ୍ରତିଯୋଗିତାର ଅଭିଜ୍ଞ ଦେଇଥାଏ। 2023 ମସିହା ଏସିଆନ୍ ଗେମ୍ରେ ଭାରତର ଐତିହାସିକ ପ୍ରଦର୍ଶନ ହୋଇଥିଲା। ଚୀନ୍ର ହାଙ୍ଗଝୋରେ ଆୟୋଜିତ 2023 ଏସିଆନ୍ ଗେମ୍ରେ ଭାରତ ମୋଟ 107 ପଦକ ଜିତିଥିଲା। ସେଠିରେ 28 ସ୍ୱର୍ଣ୍ଣ, 38 ରୌପ୍ୟ ଓ 41 ବ୍ରୋଞ୍ଜ ପଦକ ଥିଲା। ଏହା ଭାରତର ସେହି ସମୟ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ଏସିଆନ୍ ଗେମ୍ ପ୍ରଦର୍ଶନ ଥିଲା। ଏହି ପ୍ରଦର୍ଶନ ଭାରତୀୟ ଖେଳାଳିଙ୍କର ପରିଶ୍ରମ, ପ୍ରଶିକ୍ଷଣ ଓ ନିୟମିତ ଅଭ୍ୟାସ ସହିତ ଗୁରୁତ୍ୱ ଦେଇଥାଏ। ତାହା ସହ ଶ୍ରୋତବନ୍ଧୁ, ଜାପାନର ଆଇଜି ନାଗୋୟାରେ ଆୟୋଜିତ 2026 ଏସିଆନ୍ ଗେମ୍ରେ ଭାରତ ମୋଟ 85 ପଦକ ଜିତିଅଛି। ସେଥିରେ ମୋଟ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 ବ୍ରୋଞ୍ଜ ପଦକ ରହିଅଛି। ଶ୍ରୋତବନ୍ଧୁ, ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏସିଆନ୍ ଗେମ୍ ଏବଂ ଅଲିମ୍ପିକ୍ ଗେମ୍ ମଧ୍ୟରେ ପାର୍ଥକ୍ୟ କ'ଣ? ଶ୍ରୋତବନ୍ଧୁ, ଯଦିଓ ଦୁଇଟି ଯାକ ବହୁ କ୍ରୀଡ଼ା ପ୍ରତିଯୋଗିତା ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ କିଛି ମୁଖ୍ୟ ପାର୍ଥକ୍ୟ ରହିଅଛି। ଯେପରି ଅଂଶଗ୍ରହଣରେ ଏସିଆନ୍ ଗେମ୍ରେ କେବଳ ଏସିଆର ଦେଶ ଓ ଅଞ୍ଚଳ ସାମିଲ ହୋଇପାରିବେ, କିନ୍ତୁ ଅଲିମ୍ପିକ୍ ଗେମ୍ରେ ସମଗ୍ର ବିଶ୍ୱର ଦେଶ ଓ ଅଞ୍ଚଳ ସାମିଲ ହୋଇପାରିବେ। ଏସିଆନ୍ ଗେମ୍ରେ ଆୟୋଜନ ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ କରିଥାଏ, କିନ୍ତୁ ଅଲିମ୍ପିକ୍ ଗେମ୍ରେ ଏହା ଇଣ୍ଟରନ୍ୟାସନାଲ୍ ଅଲିମ୍ପିକ୍ କମିଟି ଆୟୋଜନ କରିଥାଏ। ଏସିଆନ୍ ଗେମ୍ ସାଧାରଣତଃ ପ୍ରତି 4 ହୋଇଥାଏ, କିନ୍ତୁ ଅଲିମ୍ପିକ୍ ଗେମ୍ ଗ୍ରୀଷ୍ମ ଓ ଶୀତକାଳୀନ ଅଲିମ୍ପିକ୍ ନିଜ ନିଜ ଚକ୍ରରେ ପ୍ରତି 4 ଥରେ ହୋଇଥାନ୍ତି। ଏସିଆନ୍ ଗେମ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସିଆର କ୍ରୀଡ଼ା ଉନ୍ନତି ଓ ଦେଶଗୁଡ଼ିକ ମଧ୍ୟରେ ମୈତ୍ରତା, କିନ୍ତୁ ଅଲିମ୍ପିକ୍ ଗେମ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଓ ଅଲିମ୍ପିକ୍ ଆଦର୍ଶର ପ୍ରଚାର। ଶ୍ରୋତାବନ୍ଧୁ, ଏଠାରେ ଗୋଟିଏ କଥା ମନେ ରଖନ୍ତୁ, ଏସିଆନ୍ ଗେମ୍ରେ ଭଲ ପ୍ରଦର୍ଶନ କରିବା ଏକ ବଡ଼ ସଫଳତା, କିନ୍ତୁ ଏସିଆନ୍ ଗେମ୍ରେ ପଦକ ଜିତିଲେ ମାତ୍ର ଅଲିମ୍ପିକ୍ସରେ ସ୍ୱତଃ ଯୋଗ୍ୟତା ମିଳିଯାଏ ନାହିଁ। ଅଲିମ୍ପିକ୍ସ ପାଇଁ ନିଜ ନିଜ ଖେଳର ଯୋଗ୍ୟତା ନିୟମ ପୂରଣ କରିବାକୁ ପଡ଼ିଥାଏ। ଶ୍ରୋତବନ୍ଧୁ, ଏହି ଚଳିତ ବର୍ଷ ସେପ୍ଟେମ୍ବର ମାସ 19 ଅକ୍ଟୋବର ମାସ 4 ପର୍ଯ୍ୟନ୍ତ ଚାଲିଥିଲା ଏସିଆନ୍ ଗେମ୍। ଏଠାରେ ଆମ ଭାରତ ମହିଳା ଏବଂ ପୁରୁଷ ଦଳ ଉଭୟ କ୍ରିକେଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି, କିନ୍ତୁ ଏବେ ମନରେ ପ୍ରଶ୍ନ ଉଠୁଥିବ, ଏସିଆନ୍ ଗେମ୍ରେ କ୍ରିକେଟ କେବେ ଆସିଲା? ଶ୍ରୋତବନ୍ଧୁ, ଭାରତରେ କ୍ରିକେଟ ଅତ୍ୟନ୍ତ ଲୋକପ୍ରିୟ ହୋଇଥିବାରୁ ଏସିଆନ୍ ଗେମ୍ରେ କ୍ରିକେଟର ଇତିହାସ ମଧ୍ୟ ଆକର୍ଷଣୀୟ। ଏସିଆନ୍ ଗେମ୍ରେ କ୍ରିକେଟ ପ୍ରଥମେ 2010 ମସିହାରେ ଗୁଆଙ୍ଗଝୋ ଚୀନରେ ଅନ୍ତର୍ଭୁକ୍ତ ହୋଇଥିଲା, ପରେ 2014 ମସିହାରେ ଇଞ୍ଜିଅନ୍ ଏସିଆନ୍ ଗେମ୍ରେ ମଧ୍ୟ କ୍ରିକେଟ ରହିଥିଲା। 2018 ମସିହାରେ କ୍ରିକେଟ ଖେଳାଯାଇ ନଥିଲା। 2023 ହାଙ୍ଗଝୋ ଏସିଆନ୍ ଗେମ୍ରେ କ୍ରିକେଟ ପୁଣି ଫେରିଲା। ସେଥିରେ ପୁରୁଷ ଓ ମହିଳା ଦଳର ପ୍ରତିଯୋଗିତା ହୋଇଥିଲା ଏବଂ ଭାରତ ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲା। କ୍ରିକେଟର ଅନ୍ତର୍ଭୁକ୍ତ ଏସିଆରେ ଏହି ଖେଳର ଲୋକପ୍ରିୟତାକୁ ଦର୍ଶାଏ। ତଥାପି କ୍ରିକେଟ ପ୍ରତ୍ୟେକ ଏସିଆନ୍ ଗେମ୍ରେ ରହିବ ବୋଲି ନିଶ୍ଚିତ ନୁହେଁ। ଏହା ନିର୍ଦ୍ଧାରିତ କ୍ରୀଡ଼ା ସୂଚୀ ଉପରେ ନିର୍ଭର କରିଥାଏ। ଶ୍ରୋତବନ୍ଧୁ, ଏସିଆନ୍ ଗେମ୍ କେବଳ ଖେଳାଳିଙ୍କ ପାଇଁ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଅନେକ ଶିକ୍ଷା ନେଇ ଆସେ। ପ୍ରଥମେ ଶୃଙ୍ଖଳା, ଜଣେ ଖେଳାଳିଙ୍କୁ ସଫଳ କରିବା ପାଇଁ ନିୟମିତ ଅଭ୍ୟାସ, ସମୟାନୁବର୍ତ୍ତିତା ଓ ନିଜ କାମ ପ୍ରତି ନିଷ୍ଠା ରଖିବାକୁ ପଡ଼େ। ଦ୍ୱିତୀୟରେ ଧୈର୍ଯ୍ୟ, ପ୍ରତ୍ୟେକ ଖେଳାଳି ପ୍ରତ୍ୟେକ ଥର ଜିତିପାରନ୍ତି ନାହିଁ, ପରାଜୟରୁ ଶିକ୍ଷା ପୁଣି ଥରେ ପ୍ରସ୍ତୁତ ହେବା ହେଉଛି କ୍ରୀଡ଼ାର ଏକ ବଡ଼ ଗୁଣ। ତୃତୀୟରେ ଦଳଗତ ମନୋଭାବ, ଦଳଗତ ଖେଳରେ ଜଣେ ଖେଳାଳିଙ୍କ ସହିତ ଅନ୍ୟ ଖେଳାଳିଙ୍କର ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଚତୁର୍ଥରେ ସମ୍ମାନ, ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମ୍ମାନ କରିବା, ରେଫରିଙ୍କର ନିଷ୍ପତ୍ତିକୁ ନିୟମ ଅନୁସାରେ ଗ୍ରହଣ କରିବା ଓ ନ୍ୟାୟସଙ୍ଗତ ଭାବରେ ଖେଳିବା ହେଉଛି ସତ୍ୟ କ୍ରୀଡ଼ାର ପରିଚୟ।

ପଞ୍ଚମରେ ଏକତା। ଖେଳାଳିମାନେ ଭିନ୍ନ ଭିନ୍ନ ଖେଳରୁ ଆସୁଥିଲେ ମଧ୍ୟ ଭିନ୍ନ ଭିନ୍ନ ଦେଶରୁ ଆସୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଖେଳ ପ୍ରତି ଥିବା ଭଲ ପାଇବା ଏକ ସାଧାରଣ ସମ୍ପର୍କ ସୃଷ୍ଟି କରେ। ଶ୍ରୋତାବନ୍ଧୁ, ତେବେ ଏହା ଥିଲା ଏସିଆନ୍ ଗେମ୍ର ଇତିହାସ ଓ ଏହା ସହିତ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ। 1951 ଭାରତର ନୂଆଦିଲ୍ଲୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଏସିଆର ଅନେକ ଦେଶର ଲୋକଙ୍କୁ ଏକାଠି କରୁଅଛି। ଏସିଆନ୍ ଗେମ୍ ଆମକୁ ମନେ ପକାଇ ଦିଏ ଯେ ଖେଳ ଜିତିବା କିମ୍ବା ହାରିବାର ନାମ ନୁହେଁ, ଖେଳ ହେଉଛି ପରିଶ୍ରମର ନାମ, ଶୃଙ୍ଖଳାର ନାମ, ନିଜ ଦେଶ ପ୍ରତି ଗର୍ବର ନାମ ଏବଂ ଅନ୍ୟକୁ ସମ୍ମାନ କରିବାର ନାମ। ଜଣେ ଖେଳାଳି ଯେତେବେଳେ ନିଜ ଦେଶର ପତାକା ଧରି ଅନ୍ତର୍ଜାତୀୟ ମଞ୍ଚରେ ଠିଆ ହୁଅନ୍ତି, ସେତେବେଳେ ତାଙ୍କ ସହିତ କେବଳ ତାଙ୍କ ପରିଶ୍ରମ ନୁହେଁ, ତାଙ୍କ ଦେଶର ଆଶା ସ୍ୱପ୍ନ ମଧ୍ୟ ଚଢ଼ି ରହିଥାଏ। ତେଣୁ ଆମେ ମଧ୍ୟ ନିଜ ଜୀବନରେ ଖେଳର ଏକ ଭଲ ଗୁଣଗୁଡ଼ିକ ଗ୍ରହଣ କରିବା, ନିୟମିତ ଅଭ୍ୟାସ କରିବା, ପରାଜୟରୁ ଶିଖିବା, ଅନ୍ୟକୁ ସମ୍ମାନ ଦେବା ଏବଂ ନିଜ ଲକ୍ଷ୍ୟ ଦିଗରେ ଧୈର୍ଯ୍ୟର ସହିତ ଆଗକୁ ବଢ଼ିବା।

ତେବେ ଶ୍ରୋତାବନ୍ଧୁ, ଏବେ ତ ଆମ ସମୟ ଟିକ୍ ଟିକ୍ କରି ଇସାରା କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ମୋର ସେହି ଶେଷ ଅନୁରୋଧଟି ଆପଣଙ୍କ ପାଖରେ

ହେଲା। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବି। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଆଜିର ଏହି ସୁନେଲି ସନ୍ଧ୍ୟାର ଖେଳଭିତ୍ତିକ କାର୍ଯ୍ୟକ୍ରମରେ ମୁଁ ଥିଲି ଆପଣମାନଙ୍କ ପ୍ରିୟର ଯୁବାସାଥୀ ନନ୍ଦିତା। ପୁଣି ଥରେ କଥାବାର୍ତ୍ତା ହେବା ଅନ୍ୟ ଏକ ସୁନେଲି ସନ୍ଧ୍ୟାରେ। ସେତେବେଳ ଯାଏଁ ମୁଁ ଆପଣ ସମୀପଙ୍କ ଠାରୁ ବିଦାୟ ନେଉଛି। ରହିଲି, ନମସ୍କାର।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆଖ୍ୟ ଶୁଣି ଭବାନୀ ପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ, ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ଶୁଣନ୍ତୁ ଆକାଶବାଣୀ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା

ଧରି ପାର୍ବଣର ଉପଭୋଗ ନିଆରା। ତେବେ କେତେକ ମାନବକୃତ ପ୍ରଦୂଷଣ ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆତସବାଜି ଓ ଡିଜେର କର୍କଟ ଶବ୍ଦ, ରାସ୍ତାକଡ ବିସର୍ଜନ ଆମର ବହୁ କ୍ଷତି ଘଟାଇଥାଏ। ଏହାପରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେତେକ ମାର୍ଗଦର୍ଶିକା ଜାରି କରିଛନ୍ତି। କାରଣ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଆବଶ୍ୟକ। ଏହା ପାର୍ବଣ ଋତୁରେ ସ୍ୱଚ୍ଛତା ପାଇଁ ଅଭିପ୍ରେତ। ଆମର ଯୋଉ ପ୍ରଦୂଷଣ ହୁଏ ତାକୁ ଆମେ ପାଞ୍ଚ ଭାଗରେ ବ୍ୟକ୍ତ କରିପାରିବା। ବିସର୍ଜନ ପୂର୍ବରୁ ଚାରି ପ୍ରକାର ପ୍ରଦୂଷଣ ହୁଏ ଏବଂ ମୂର୍ତ୍ତି ବିସର୍ଜନ ପରେ ମଧ୍ୟ କିଛି କିଛି ପ୍ରଦୂଷଣ ରହିଯାଏ। ପ୍ରଥମେ ଆଲୋଚନା କରିବା ଶବ୍ଦ ପ୍ରଦୂଷଣ। ବେରିୟମ୍ ନାଇଟ୍ରେଟ୍ ଯୁକ୍ତ ବାଣ ବ୍ୟବହାର ପରିବର୍ତ୍ତେ ସବୁଜ ବାଣ ବ୍ୟବହାର କରିବା ଆବଶ୍ୟକ, କାରଣ ସେ ବାୟୁକୁ ବହୁ ପ୍ରଦୂଷିତ କରିଥାଏ ଏବଂ ସେଥିରେ ମଣିଷର ବହୁତ କ୍ଷତି ଘଟିଥାଏ। ତାପରେ ଆଉ ଗୋଟିଏ କଥା ହଉଛି, ରାତ୍ରି 10ଟା ପରେ ବାଣ ବ୍ୟବହାର ନିଷିଦ୍ଧ କରାଯାଇଛି। ତାର କାରଣ ହଉଛି ବହୁତ ବୃଦ୍ଧ ବ୍ୟକ୍ତି ଅଛନ୍ତି, ମାନେ ହୃଦ ରୋଗୀ, ସେମାନଙ୍କର ଶରୀର ପାଇଁ ଏହା କ୍ଷତିକାରକ। ତା ଛଡା କେତେକ ବିଦ୍ୟାଳୟ, ଡାକ୍ତରଖାନା ଓ ଧାର୍ମିକ ଅନୁଷ୍ଠାନ ଠାରୁ 100 ମିଟର ମଧ୍ୟରେ ବାଣ ଫୁଟିବା ମନା। ଏଇ ଗୁଡିକ ସମସ୍ତେ ଅବଶ୍ୟ ପାଳନ କରିବା ଆବଶ୍ୟକ। ତାପରେ ଆଉ ଗୋଟେ କଥା ଲକ୍ଷ୍ୟ କରାଯାଏ ଯେ ପାର୍ବଣ ଋତୁରେ ରାସ୍ତା କଡ଼ରେ ପିଲାମାନେ ବୁଲନ୍ତି ଏବଂ ପରିବାର ରାସ୍ତାର ବହୁତ ଶସ୍ତା ଖାଦ୍ୟ ଖାଆନ୍ତି। ରାସ୍ତା କଡ଼ରେ ସେ ଗୁପଚୁପ ହଉ ବା ଚାଟ ହଉ, ବହୁତ ରଙ୍ଗୀନ ଖାଦ୍ୟ ଓ ଅସୁରକ୍ଷିତ ପାଣି ସମସ୍ତଙ୍କ ପାଇଁ କ୍ଷତିକାରକ, ତେଣୁ ଏଠାରେ ଦୂରରେ ରହନ୍ତୁ। ସରକାର ମଧ୍ୟ ନିବେଦନ କରିଛନ୍ତି ରାସ୍ତା କଡ଼ର ଖାଦ୍ୟ ଖାଆନ୍ତୁ ନାହିଁ, ଏଥିରେ ହୁଏତ ଜଳ ବାହିତ ରୋଗ ବହୁତ ହେଇପାରେ। ତାପରେ ଆଉ ଗୋଟେ କଥା ହଉଛି ମେଢ ପ୍ରଦୂଷଣ। ଆମର ମେଢ ପାଇଁ ବହୁତ ଖର୍ଚ୍ଚ ହୋଇଥାଏ। ମେଢ ଓ ମୂର୍ତ୍ତି ତିଆରି ବେଳେ ବେଳେବେଳେ ପ୍ଲାଷ୍ଟିକ ଓ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଆକୁ ବ୍ୟବହାର କରିଥାଏ ଏବଂ ସେଥିରେ ଏନାମେଲ ରଙ୍ଗ ମଧ୍ୟ ବ୍ୟବହାର ହୋଇଥାଏ, ଯାହାକି ଶରୀର ପ୍ରତି ବହୁତ କ୍ଷତିକାରକ। ଆମର ତ ମେଢ ପାଇଁ ପ୍ରତିଦିନତା ହଉଛି, ସେଥିରେ ପ୍ରାୟ କୁଇଣ୍ଟାଲ କୁଇଣ୍ଟାଲ ରୂପା, ତା ଛଡା କିଛି ସ୍ୱର୍ଣ୍ଣ ଏସବୁ ବ୍ୟବହାର କରାଯାଉଛି। ତଥାପି ଯୋଉ ମାଙ୍କର ମୂର୍ତ୍ତି କୁଦା କୁଦେ ସେଥିରେ ଏନାମେଲ ପେଣ୍ଟ ଯଦି ଆମେ ଦିଆଯାଏ ତାହେଲେ ଶରୀର ପ୍ରତି ବହୁତ କ୍ଷତିକାରକ। ଆଜିକାଲି ମଧ୍ୟ ମାଟି ଛଡା ଅନ୍ୟ କୌଣସି ବସ୍ତୁରେ ମୂର୍ତ୍ତି ତିଆରି କରୁଛନ୍ତି, ଯାହାକୁ ସରକାର ମନା କରୁଛନ୍ତି, ପ୍ରଦୂଷଣ ବୋର୍ଡ ତାକୁ ମନା କରେ। ମାଟିରେ ତିଆରି ମୂର୍ତ୍ତି ଆଉ ଜୈବିକ ରଙ୍ଗ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି, କାହିଁକି ଜୈବିକ ରଙ୍ଗ ଶରୀର ପ୍ରତି ଆମକୁ ବିଶେଷ କ୍ଷତିକାରୀ ହୋଇନଥାଏ। ତାପରେ ଆମର ଯୋଉ ମେଢ ସଜସାଜ ହୁଏ ରାସ୍ତା କଡ଼ ପର୍ଯ୍ୟନ୍ତ, ଏଥିରେ ବହୁତ ପ୍ରକାର ସାଜସଜ୍ଜା କରାଯାଏ। ଭସାଣି ପୂର୍ବରୁ ଯୋଉ ଫୁଲ ସାଜସଜ୍ଜା ଉପକରଣ ତାକୁ ଅଲଗା କରିକିରି ତାକୁ ବାହାର କରିବା ଦରକାର। ସେଗୁଡିକ ହୁଏତ ଯଦି ଅନ୍ୟ କାମରେ ବ୍ୟବହାର କରାଯାଏ ତାକୁ ଇଂରାଜୀରେ କହନ୍ତି ରିୟୁଜ୍, ତାହେଲେ ଭଲ ହୁଏ। କିମ୍ବା ଯେ ଫୁଲ ଗୁଡିକ ଥାଏ ସେ ଫୁଲ ଗୁଡିକ ଏଣେ ତେଣେ ନ ପକେଇକି ତାକୁ କମ୍ପୋଷ୍ଟ କରିଦେବା ଆବଶ୍ୟକତା। ଆଉ ବିଶେଷ କରିକି ଏଇ ଯୋଉ ମେଢରେ ଯେଉଁ ଗୁଡିକ ଉପକରଣ ବ୍ୟବହାର ହେଇଥାଏ ତାକୁ ପାଣିରେ ପକାନ୍ତୁ ନାହିଁ, କାରଣ ପାଣି ଥରେ ପ୍ରଦୂଷିତ ହେଇଗଲେ ଏହାକୁ ସଫା କରିବା ବଡ ମୁସ୍କିଲ ହୋଇଥାଏ। ତାପରେ ଆଉ ଗୋଟେ ହେଲା ବିସର୍ଜନ। ମୂର୍ତ୍ତି ପୂଜା ପରେ ସାଧାରଣତଃ ମୂର୍ତ୍ତିକି ବିସର୍ଜନ କରାଯାଏ, ମହାସଭା ଯାତ୍ରାରେ ଶବ୍ଦ କରିକିରି ସେ ନେଇକି ବିସର୍ଜନ କରାଯାଏ। କିନ୍ତୁ ସରକାରଙ୍କ ତରଫରୁ ଆଉ ପ୍ରଦୂଷଣ ବୋର୍ଡ ତାକୁ ପରାମର୍ଶ ଦେଇଛି ଯେ ନଦୀ, ନାଳ, ପୋଖରୀ, ହ୍ରଦ ଏସବୁ ଯୋଉ ଜଳାଶୟ ଗୁଡିକ ଅଛି ସେଥିରେ ସିଧାସଳଖ ମୂର୍ତ୍ତିକି ବିସର୍ଜନ କରନ୍ତୁ ନାହିଁ, ବରଂ ଗୋଟିଏ କୃତ୍ରିମ ପୋଖରୀ ଖୋଳିକିରି ସେଥିରେ ବିସର୍ଜନ କରନ୍ତୁ। ଏହାର ଉଦ୍ଦେଶ୍ୟ ହେଲା ଜଳ ପ୍ରଦୂଷଣ ରୋକିବା, କାରଣ ଥରେ ଜଳ ପ୍ରଦୂଷିତ ହେଲେ ତାକୁ ରୋକିଯିବା ବହୁତ କଷ୍ଟକର ହୋଇଥାଏ। ଏହି ଚାରୋଟି ଆମର ହେଲା ବିସର୍ଜନ ପୂର୍ବରୁ ସରକାରଙ୍କ ମାର୍ଗଦର୍ଶିକା ଅଛି, ତାକୁ ଅବଶ୍ୟ ପାଳନ କରିବା ସମସ୍ତଙ୍କ ପାଇଁ ଜରୁରୀ। ସେଥିରେ ସରକାର, ବେସରକାରୀ ସଂସ୍ଥା, ଜନସଚେତନତା କାର୍ଯ୍ୟକ୍ରମ ହେବା ଆବଶ୍ୟକ। ଯେମିତିକି ଆମର ବିବାହ ସରିଲା ପରେ କେହି ବେଦିକିଆ ପଚାରନ୍ତି, ସେ ମଣ୍ଡପ ଗୁଡିକ ବହୁତ ଦିନ ପର୍ଯ୍ୟନ୍ତ ଖୋଲା ରହିଥାଏ, ତା ଚାରିପାଖରେ ବହୁତ ଆବର୍ଜନା ଜମି ରହିଥାଏ, ନିକଟସ୍ଥ ରାସ୍ତା ଗୁଡିକ ମଧ୍ୟ ବହୁତ ପ୍ରଦୂଷିତ ହୋଇଥାଏ। ତେଣୁ ବିସର୍ଜନ ପରେ ଯେଉଁମାନେ ସବୁ ତାର ସଂଗଠକ ଅଛନ୍ତି ସେମାନଙ୍କର ପ୍ରଥମ କାର୍ଯ୍ୟ ହଉଛି ସେ ଚାରିପାଖକୁ ସଫାସଫି କରନ୍ତୁ, ଗୋଟେ ସ୍ୱଚ୍ଛତା ପରିବେଶ ଯେମିତି ଆଗରୁ ଥିଲା ତାକୁ ପୁନରୁଦ୍ଧାର କରାଯାଉ। ତେଣୁ ନିକଟସ୍ଥ ରାସ୍ତା ସଫା କରିକି ଏଗୁଡିକ ଅନ୍ୟତ୍ର ବ୍ୟବହାର କରନ୍ତୁ। ଯଦି ଯାହା ଆମର ରହିଯାଇଛି ସାଜସଜାର ଉପକରଣ ତାକୁ ଅନ୍ୟତ୍ର ମଧ୍ୟ ବ୍ୟବହାର କରାଯାଇପାରିବେ। ଆମେ ପାର୍ବଣ ଋତୁରେ ସ୍ୱଚ୍ଛତା ବଜାୟ ରଖିଲେ ଆମ ସମସ୍ତଙ୍କର ମଙ୍ଗଳ ହେବ, ଏଥିପାଇଁ ଜନସଚେତନତା ଆବଶ୍ୟକ। ବିସର୍ଜନର 24 ଘଣ୍ଟା ପରେ ଯୋଉ ଆବର୍ଜନା ଗୁଡିକ ବଛି ଦେଇକି ଥାଏ ତାକୁ ଅବଶ୍ୟ ପରିଷ୍କାର କରିବା କଥା। ଏଇ ବିଜୟା ଦଶମୀ ରାମଚନ୍ଦ୍ର

ବିଜୟ ଲାଭ କରିକି ଆସିଥିଲେ ସାର୍ଜୀ ବହୁତ ଆଲୋକରେ ସଜ୍ଜିତ କରାଯାଇଥିଲା। ତାପରେ ଥିଲା ରାବଣୀ ପୋଡ଼ି, ଧର୍ମର ବିଜୟ ପରେ ପରେ ପାପର କ୍ଷୟ ହେଇଥିଲା। ତେଣୁ ଆମେ ଏଇ ଯେ ପ୍ରଦୂଷଣ ଗୁଡିକ ଅଛି ତାକୁ ଆମେ ଗୋଟିଏ ପାପ ବୋଲି ଭାବିବା, ତାକୁ ନିଶ୍ଚିତ ଭାବରେ ସଫା କରିକିରି ସ୍ୱଚ୍ଛତାକୁ ଫେରାଇ ଆଣିବା। ତେଣୁ ଆମର ଯୋଉ ପ୍ରଧାନମନ୍ତ୍ରୀ ଯୋଉ ଡାକରା ଦେଇଛନ୍ତି ସ୍ୱଚ୍ଛ ଭାରତ ମିଶନ, ଏହାର ଗୋଟିଏ ପଦକ୍ଷେପ ସ୍ୱରୂପ। ଏଥିପାଇଁ ସମସ୍ତେ ଏ ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଏଇଟା ସରକାର ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି, ଏଇ ଯେ ପାର୍ବଣ ଋତୁକୁ ତାକୁ ଉପଭୋଗ କରନ୍ତୁ, ତା ସହିତ ମଧ୍ୟ ସ୍ୱଚ୍ଛତାକୁ ବଜାୟ ରଖନ୍ତୁ।

ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଆଉ 5 ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି। ରେଳ କର୍ମଚାରୀଙ୍କୁ ମିଳିବ 78 ଦିନର ବୋନସ। ଓଡ଼ିଶା ଦେଶର ଶ୍ରେଷ୍ଠ ଉତ୍ପାଦନ କେନ୍ଦ୍ରସ୍ଥଳୀ ହେବ, କହିଲେ ମୁଖ୍ୟମନ୍ତ୍ରୀ। ଯାଜପୁରରେ 39,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶୁଭାରମ୍ଭ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆସନ୍ତାକାଲି ହେବ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ। ଏବଂ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଟ ସମ୍ପର୍କରେ ଆଲୋଚନା। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏନ୍ଏସ୍ଏପିକୁ ଆଉ 5 ବର୍ଷ 2026-27ରୁ 2030-31 ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସାମାଜିକ ସୁରକ୍ଷା କ୍ଷେତ୍ର ପାଇଁ ସରକାର 53,428 କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଦିବ୍ୟାଙ୍ଗଜନ ପେନ୍ସନ୍ ଯୋଜନାରେ 79 ବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କୁ 375 ଟଙ୍କା ଏବଂ 80 ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ବ୍ୟକ୍ତିଙ୍କୁ 625 ଟଙ୍କା ମିଳିବ। ଏହି ଯୋଜନାରେ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 3,20,000,000 ହିତାଧିକାରୀ ଉପକୃତ ହେବେ।
1: दूसरा बड़ा फैसला आज लिया गया है, वंचितों को वरीयता, जो हमारे वीक सेक्शंस है सोसाइटी के, वल्नरेबल सेक्शंस है, उनके लिए सोशल सिक्योरिटी नेट का एक्सपेंशन, इसे 2031 तक बढ़ाया गया है और टोटल 53,428 करोड़ रुपीस का प्रावधान सोशल सिक्योरिटी नेट के एक्सपेंडेड फॉर्म में किया गया है।
0: श्री वैष्णव कहते वयस्क विधवा मान पेंशन योजना पूर्व भली चालू रही। ସେହିଭଳି କେନ୍ଦ୍ର କ୍ୟାବିନେଟ୍ ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ଦେଇ 11,40,000ରୁ ଅଧିକ କର୍ମଚାରୀଙ୍କୁ 78 ଦିନର ବୋନସ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ବୋନସ ପ୍ରଦାନ ପାଇଁ କ୍ୟାବିନେଟ୍ 2,009 କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି। ରେଳବାଇ ପକ୍ଷରୁ ପ୍ରତିବର୍ଷ ପାର୍ବଣ ଋତୁରେ ବୋନସ ପ୍ରଦାନ କରାଯାଇଥାଏ। ରେଳ କର୍ମଚାରୀମାନଙ୍କ

କାର୍ଯ୍ୟଦକ୍ଷତା ବିକାଶ ଦିଗରେ ଏହା ଏକ ପ୍ରୋହାହନ ଭାବେ କାର୍ଯ୍ୟ କରିଥାଏ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। 78 ଦିନର ବୋନସ ବାବଦକୁ ଜଣେ କର୍ମଚାରୀଙ୍କୁ ସର୍ବାଧିକ 70,951 ଟଙ୍କା ପ୍ରଦାନ କରାଯିବ। ରେଳବାଇରେ ଏବେ 1,65,000 ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି। ନିବେଶର ନିଯୁକ୍ତି ଓ ଶିଳ୍ପାୟନର ସମୃଦ୍ଧି ସଂକଳ୍ପ ନେଇ ଓଡ଼ିଶା ଆଗେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଆଜି ମୁଖ୍ୟମନ୍ତ୍ରୀ 39,383 କୋଟି ଟଙ୍କା ମୂଲ୍ୟର 46 ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପାୟନ ସହ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲା ଓ ଶିଳ୍ପାଞ୍ଚଳରେ ଅଧିକ ଦକ୍ଷତା କେନ୍ଦ୍ର ଖୋଲି ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ। ଶିଳ୍ପ ଉଦ୍ୟୋଗୀଙ୍କ ସହ ଆଲୋଚନା ମାଧ୍ୟମରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କଳିଙ୍ଗନଗରଠାରେ ଇଣ୍ଡିଆନ୍ ମେଟାଲ୍ସ ଏବଂ ଫେରୋ ଆଲଏଜ୍ ଲିମିଟେଡ୍ ଓ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ର ନୂତନ ପ୍ଲାଣ୍ଟକୁ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର 42,512 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ସକାଳ 8:00 ଅପରାହ୍ନ 2:00 ପର୍ଯ୍ୟନ୍ତ ମତଦାନ ହୋଇ ଫଳାଫଳ ଘୋଷଣା କରାଯିବ। ଏହା ପୂର୍ବରୁ ଆଜି ହ୍ୱାଇଆଇ ଷ୍ଟାଣ୍ଡ ଫର୍ ମିଟିଂ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଶୁକ୍ରବାର ପୂର୍ବାହ୍ନରେ ନବନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିନା ହିଂସାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବାକୁ ଶ୍ରୀ ସୁରଜ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ ନିର୍ବାଚନ ହେବ। 202 ମହାବିଦ୍ୟାଳୟ ଏବଂ 3 ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବଦଳରେ ଛାତ୍ର ସଂସଦ ପାଇଁ ଚୟନ କରାଯିବ। ବଜ୍ରପାତ ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ପାଇଁ ବୈଜ୍ଞାନିକ ବୈଷୟିକ ତଥା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ 2 ଦିନ ଧରି ଭୁବନେଶ୍ୱରଠାରେ ଏକ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହେବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କର୍ମଶାଳାର ଉଦ୍ଘାଟନ କରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସ୍ଡେମା ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଦେଶର ପ୍ରମୁଖ ବୈଜ୍ଞାନିକ ଓ ବୈଷୟିକ ଅନୁଷ୍ଠାନ ବିଶ୍ୱବିଦ୍ୟାଳୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଗବେଷକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେବେ। ବଜ୍ରପାତର ପୂର୍ବାନୁମାନ ବିପଦ ଆକଳନ ଆଗୁଆ ସତର୍କ ସୂଚନା ପ୍ରସାର ଏବଂ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହା କାର୍ଯ୍ୟ କରିବ। କର୍ମଶାଳାର ପ୍ରଥମ ଦିନରେ ଉପଗ୍ରହ ତଥ୍ୟର ସମନ୍ୱୟ ସଂଖ୍ୟାତ୍ମକ ପାଣିପାଗ ପୂର୍ବାନୁମାନ କୃତ୍ରିମ ବୁଦ୍ଧିମତା ଓ ମେସିନ୍ ଲର୍ଣ୍ଣିଂର ନୂତନ ପ୍ରୟୋଗ ଏବଂ ପଞ୍ଚାୟତସ୍ତରୀୟ ନିଷ୍ପତ୍ତି ସହାୟକ ବ୍ୟବସ୍ଥା ମାଧ୍ୟମରେ ବଜ୍ରପାତ ଚିହ୍ନଟ ଓ ପୂର୍ବାନୁମାନ ବ୍ୟବସ୍ଥାର ଉନ୍ନତି ଉପରେ ଆଲୋଚନା କରାଯିବା ସହ ନୂତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଜାରି ରହିଛି। ବୈଠକରେ ଆସନ୍ତା 22 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ ଥିବା କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହେଉଛି। ଶାନ୍ତି ଶୃଙ୍ଖଳା ଓ ସମନ୍ୱୟ ରକ୍ଷା ସହ ନୀତି ନିର୍ଘଣ୍ଟ ସମାପନ ନେଇ ବୈଠକରେ ଚୂଡ଼ାନ୍ତ ନିଷ୍ପଭି ନିଆଯିବ। ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ସମସ୍ତ ସେବାୟତ ନିଯୋଗ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। କଟକ ସହର ଓ ସାହିରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ମହାନଦୀ ରିଭରଫ୍ରଣ୍ଟର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା 2 ବର୍ଷ ଭିତରେ ଏହାର କାର୍ଯ୍ୟ ଶେଷ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ବୋର୍ଡର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ବାଚସ୍କତି ସୁରମା ପାଢ଼ୀଙ୍କ ସମେତ ନୟାଗଡ଼ ଓ ଦଶପଲ୍ଲାର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ ପ୍ରମୁଖ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ସେଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ନବରାତ୍ରିର ଚତୁର୍ଥ ଦିବସରେ ଆଜି ଶକ୍ତିପୀଠଗୁଡ଼ିକରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା'ଙ୍କ କୁଷ୍ମାଣ୍ଡ ବେଶ ଅନୁଷ୍ଠିତ ହେଉଛି। ଦେବୀ କୁଷ୍ମାଣ୍ଡା ହେଉଛନ୍ତି ତେଜ ଓ ପ୍ରତାପର ସ୍ୱରୂପ। ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କଠାରୁ ନିର୍ଗତ ହେଉଥିବା ତେଜର ସୃଷ୍ଟିକର୍ତ୍ତା ଦେବୀ କୁଷ୍ମାଣ୍ଡା ବୋଲି ବିଶ୍ୱାସ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ମା'ଙ୍କ ଦିବ୍ୟ ହସ୍ତରୁ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଥିଲା। ଏହି କାରଣରୁ ମା'ଙ୍କୁ
କୁଷ୍ମାଣ୍ଡା ବୋଲି କୁହାଯାଏ। ସିଂହବାହିନୀ ମା ଅଷ୍ଟପୂଜା, ହସ୍ତରେ ତ୍ରିଶୂଳ, ଚକ୍ର, ଖଣ୍ଡା, ଅଙ୍କୁଶ

0: ଗଦା, ଧନୁ, ତୀର, ଅମୃତ କୁମ୍ଭ, ରକ୍ତପାତ୍ର ଓ କମଣ୍ଡଳ ଧାରଣ କରିଛନ୍ତି। ମାଙ୍କ ଆରାଧନା ମନରେ ସକାରାତ୍ମକ ଭାବନା ସହ ଜୀବନରେ ଆଶା ଓ ଆତ୍ମବିଶ୍ୱାସ ଜାଗ୍ରତ କରେ। ନବରାତ୍ରିର ଏହି ପବିତ୍ର ଅବସରରେ ମା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ। ନବରାତ୍ରି ଅବସରରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟଠାରେ ଆୟୋଜିତ କନ୍ୟା ପୂଜନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ଶ୍ରୀମତୀ ପରିଡ଼ା କହିଛନ୍ତି, କନ୍ୟା ପୂଜନ ଏକ ପୂଜା ନୁହେଁ, ଏହା ନାରୀ ଶକ୍ତି ପ୍ରତି ଆମର ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ। କନ୍ୟା ପୂଜନ ସହ ଝିଅମାନଙ୍କୁ ସମ୍ମାନ, ସୁରକ୍ଷା ଓ ଆଗକୁ ବଢ଼ିବାର ସମାନ ସୁଯୋଗ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ପାଞ୍ଚଟି ବିଭାଗର ଡାକ୍ତରୀ ଦଳ ଯୋଗଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା 450 ଜଣ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ନବରଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆର୍ଥିକ ବର୍ଷର ପ୍ରଥମ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 377 ଜଣ ଦିବ୍ୟାଙ୍ଗ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ 126 ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ନିମନ୍ତେ ଚିହ୍ନଟ କରାଯାଇଥିଲା। ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଏଫ୍ଏଲ୍ସି କକ୍ଷଠାରେ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବୈଠକରେ କନ୍ୟା ସନ୍ତାନର ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଗୁଣାତ୍ମକ ଶିକ୍ଷା ଉପରେ ଆଲୋଚନା କରାଯାଇଥିଲା। ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରି ଜିଲ୍ଲାରେ କନ୍ୟା ସନ୍ତାନଙ୍କ ସର୍ବାଙ୍ଗୀନ ବିକାଶ ଓ ସଶକ୍ତିକରଣକୁ ଆଗେଇ ନେବାକୁ ସଂକଳ୍ପ ଗ୍ରହଣ କରିଥିଲେ। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ଅଗ୍ରଗତି ପାଇଁ ବରଗଡ଼ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ଯଦୁମଣି ପ୍ରଧାନ ଅଡିଟୋରିୟମଠାରେ ଆୟୋଜିତ ମେଳାରେ ବହୁ ସଂଖ୍ୟକ ଚାଷୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଆଉ 5 ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି। ରେଳ କର୍ମଚାରୀଙ୍କୁ ମିଳିବ 78 ଦିନର ବୋନସ। ଓଡ଼ିଶା ଦେଶର ଶ୍ରେଷ୍ଠ ଉତ୍ପାଦନ କେନ୍ଦ୍ରସ୍ଥଳୀ ହେବ କହିଲେ ମୁଖ୍ୟମନ୍ତ୍ରୀ। ଯାଜପୁରରେ 39,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶୁଭାରମ୍ଭ। ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ଆସନ୍ତାକାଲି ହେବ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଏବଂ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଯକ୍ଷ୍ମାମୁକ୍ତ ଭାରତ ଯାତ୍ରାରେ ନବସୃଜନ ଓ ସମାବେଶୀ ପ୍ରୟାସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସାର୍ବଜନୀନ ସ୍ୱାର୍ଥ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ହେଲେ ଲକ୍ଷ୍ୟଭିତ୍ତିକ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଯକ୍ଷ୍ମା ଭଳି ଜଟିଳ ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ସରକାରଙ୍କ ପଦକ୍ଷେପ ଏ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ସରକାରୀ ଯୋଜନା ମଧ୍ୟରେ ସୀମିତ ନ ରହି ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଜନ ଆନ୍ଦୋଳନ ଦିଗରେ ଗତି କରୁଛି। 2024 ଆକଳନ ଅନୁଯାୟୀ ବିଶ୍ୱରେ ପ୍ରତିବର୍ଷ ପ୍ରାୟ 1,70,00,000 ଲୋକ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇଥାନ୍ତି। ସେଥିମଧ୍ୟରେ 58,00,000 ପୁରୁଷ, 37,00,000 ମହିଳା ଏବଂ 12,00,000ରୁ ଅଧିକ ପିଲା ଅନ୍ତର୍ଭୁକ୍ତ। କୁପୋଷଣ, ଦୁର୍ବଳ, ଏଚ୍ଆଇଭି ସଂକ୍ରମିତ ଏବଂ ମଧୁମେହ ରୋଗୀଙ୍କ ପାଖରେ ଯକ୍ଷ୍ମା ରୋଗର ପ୍ରାଦୁର୍ଭାବ ମୁଖ୍ୟତଃ ଦେଖିବାକୁ ମିଳିଥାଏ। ଏପରିକି ସଂକ୍ରମିତ ବ୍ୟକ୍ତିଙ୍କ ସହ ଦୀର୍ଘ ସମୟ ଅତିବାହିତ କଲେ ବାୟୁ ମାଧ୍ୟମରେ ମଧ୍ୟ ଏହି ରୋଗ ଅନ୍ୟକୁ ଆକ୍ରମଣ କରିଥାଏ। ଏହାର ସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରେ 3 ସପ୍ତାହରୁ ଅଧିକ ସମୟ ଧରି ଲଗାତାର କାଶ, କଫରେ ରକ୍ତ ପଡ଼ିବା, ଛାତିରେ ଯନ୍ତ୍ରଣା, ଦୁର୍ବଳତା, ଥକାପଣ, ଓଜନ ହ୍ରାସ, ଜ୍ୱର ଏବଂ ରାତିରେ ଝାଳ ବୋହିବା ଆଦି ଅନ୍ତର୍ଭୁକ୍ତ। ଶରୀରର ସମସ୍ତ ଅଙ୍ଗକୁ ଯକ୍ଷ୍ମା ଜୀବାଣୁ କ୍ରମଶଃ ଆକ୍ରାନ୍ତ କରିଥାଏ। ପ୍ରଥମେ ଫୁସ୍ଫୁସ୍ ଏବଂ ପରେ ଶରୀରର ଅନ୍ୟ ସମସ୍ତ ଅଙ୍ଗ ଏହାଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଶରୀରର ରୋଗ ପ୍ରତିଷେଧକ ଶକ୍ତି ଉପରେ ଯକ୍ଷ୍ମାର ଭୟାବହତା ନିର୍ଭର କରିଥାଏ। ବିଶ୍ୱର ଯକ୍ଷ୍ମା ସଂକ୍ରମଣ ମାମଲା ମଧ୍ୟରୁ 2/3 8 ଦେଶରେ କେନ୍ଦ୍ରୀଭୂତ ହୋଇ ରହିଛି। 2024 ଆକଳନ ଅନୁଯାୟୀ ସେଥିମଧ୍ୟରୁ ଭାରତରେ ସର୍ବାଧିକ 25%, ଇଣ୍ଡୋନେସିଆରେ 10%, ଫିଲିପାଇନ୍ସରେ 6.8%, ଚୀନରେ 6.5%, ପାକିସ୍ତାନରେ 6.3%, ନାଇଜେରିଆରେ 4.8%, କଙ୍ଗୋରେ 3.9% ଏବଂ ବାଂଲାଦେଶରେ 3.6% ଯକ୍ଷ୍ମା ରୋଗୀ ଅନ୍ତର୍ଭୁକ୍ତ। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଯକ୍ଷ୍ମାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଥିବାରୁ କେନ୍ଦ୍ର ସରକାର ଏ କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରି

ପଦକ୍ଷେପ ଗ୍ରହଣ କରିଛନ୍ତି। ଇତିମଧ୍ୟରେ ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନ ଅଧୀନରେ ସ୍ୱାସ୍ଥ୍ୟ ପାଇଁ ମିଳିତ ଗୋଷ୍ଠୀ ଜୋସ୍ ବ୍ୟବସ୍ଥାର ଆରମ୍ଭ କରାଯାଇଛି। ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ପାରମ୍ପରିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ଏବେ ଜନଭାଗିଦାରିତା ଆଡ଼କୁ ଗତିଶୀଳ ହେଉଛି। ଦେଶର ଯୁବବର୍ଗଙ୍କ ଦକ୍ଷତା, ଅଙ୍ଗୀକାରବଦ୍ଧତା ଏବଂ ସମନ୍ୱିତ ପ୍ରୟାସ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଯକ୍ଷ୍ମା ନିରାକରଣ ନେଇ ସରକାରଙ୍କ ପ୍ରୟାସ ତୃଣମୂଳ ସ୍ତରରେ ପହଞ୍ଚିବା ସହଜ ହୋଇପାରିବ। ରୋଗୀ ଚିହ୍ନଟଠାରୁ ଆରମ୍ଭ କରି ଚିକିତ୍ସା ପ୍ରଦାନ ଏବଂ ଏହାର ପ୍ରତିହତ ପାଇଁ ଜନସଚେତନତା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ। ଏପରିକି କେତେକ କ୍ଷେତ୍ରରେ ରୋଗ ଚିହ୍ନଟ ନ ହୋଇ ଏବେ ମଧ୍ୟ ସମାଜରେ ବହୁ ଲୋକ ଜୀବନ ଅତିବାହିତ କରୁଛନ୍ତି। ଏହାର କାରଣ ହେଉଛି ସମ୍ବଳ ଓ ସଚେତନତାର ଅଭାବ। ସେମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚିବା ନିତାନ୍ତ ଜରୁରୀ। ଯୋଶ ଦଳଗୁଡ଼ିକ ଏହି ଛାୟା ରୋଗୀଙ୍କର ଚିହ୍ନଟ ତଥା ତାଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ପଦକ୍ଷେପ ଗ୍ରହଣ କରିବେ। ପ୍ରଥମ ପର୍ଯ୍ୟାୟରେ ଦେଶର 11 ରାଜ୍ୟର 55 ଜିଲ୍ଲାରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ପର୍ଯ୍ୟାୟକ୍ରମେ ଏହା ବିଭିନ୍ନ ପ୍ରାନ୍ତକୁ ସମ୍ପ୍ରସାରଣ କରାଯିବ। ଯୋଶ ଦଳଗୁଡ଼ିକ ଜିଲ୍ଲା ତଥା ବ୍ଲକ ସ୍ତରରେ ଡିଜିଟାଲ ଆଧାରିତ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିବେ। ଯୁବ ନେତୃତ୍ୱାଧୀନ ଏଭଳି ପଦକ୍ଷେପ ରୋଗ ଚିହ୍ନଟ, ଚିକିତ୍ସା ଓ ନିରାକରଣ ଦିଗରେ ରହୁଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ। ଗତ ଜୁନ୍ ମାସ ସୁଦ୍ଧା ଦେଶରେ ଯକ୍ଷ୍ମା ନିରାକରଣ ଅଭିଯାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 28,10,00,000 ଅଧିକ ଲୋକଙ୍କର ପରୀକ୍ଷଣ କରାଯିବା ସହ 2,00,000 ବ୍ୟକ୍ତିଙ୍କୁ ଯକ୍ଷ୍ମା ନିରୋଧୀ ଚିକିତ୍ସା ପ୍ରଦାନ କରାଯାଇଛି। ଇତିମଧ୍ୟରେ 5,70,000 ନୂତନ ନିକ୍ଷୟ ମିତ୍ରଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଛି। ଏଥିରେ 32,00,000 ଛାତ୍ରଛାତ୍ରୀ ଏବଂ 1,90,000 ଅଧିକ ମୋ ଭାରତ ସ୍ୱେଚ୍ଛାସେବୀ ସାମିଲ ହେବା ଏକ ବଡ଼ ସଫଳତା। ପ୍ରାରମ୍ଭିକ ଯକ୍ଷ୍ମା ଚିହ୍ନଟ ଓ ରୋଗୀଙ୍କ ଚିକିତ୍ସାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ 9,800 ଅଧିକ ତ୍ୱରିତ ପରୀକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଟିବି ମୁକ୍ତ ଭାରତ ଆପ୍ ଓ ଖୁସି ଚାଟବଟ୍ ଯକ୍ଷ୍ମା ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ବିକାଶକୁ ଚିହ୍ନଟ କରିବା ସହ ରୋଗ ଲକ୍ଷଣ ସମ୍ପର୍କରେ ନାଗରିକଙ୍କୁ ମାର୍ଗଦର୍ଶନ କରିବାରେ ସହାୟକ ହେଉଛି। ଦେଶରେ ଯକ୍ଷ୍ମାର ପ୍ରାଦୁର୍ଭାବ କ୍ରମଶଃ ହ୍ରାସ ପାଇଚାଲିଛି। ନିରନ୍ତର ପ୍ରତିବଦ୍ଧତା, ଗୋଷ୍ଠୀ ଅଂଶଗ୍ରହଣ ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଦୃଷ୍ଟିକୋଣକୁ ଏଭଳି ସଫଳତା ପ୍ରତିପାଦନ କରୁଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ରେଲ କର୍ମଚାରୀମାନଙ୍କ ଲାଗି 78 ଦିନର ଉତ୍ପାଦକତା ଆଧାରିତ ବୋନସ ପିଏଲ୍ବି କେ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଯାଜପୁର କଳିଙ୍ଗନଗରଠାରେ ପାଖାପାଖି 39,383 କୋଟି ଟଙ୍କାର 46 ପ୍ରକଳ୍ପର ଶିଳାନ୍ୟାସ ଆଉ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଇଜେ ଛାତ୍ର ସଂସଦ ନିର୍ବାଚନ ଲାଗି ଆଇବା କାଲି ହେବା ଭୋଟ। ଆଉ ଦେବଗଡ଼ ଜିଲ୍ଲା ଦେଇକି

0: ଯାଇଥିବାର ଜାତୀୟ ରାଜପଥ 49 ସଡ଼କ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରୀଙ୍କୁ ଅନୁରୋଧ କଲେ ସମ୍ବଲପୁର ସାଂସଦ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ହୋଇଥିବାର କେନ୍ଦ୍ର କ୍ୟାବିନେଟ୍ ଚଳିତ ପାର୍ବଣ ଋତୁ ଆଗୁନୁ ରେଲ କର୍ମଚାରୀମାନଙ୍କ ଲାଗି 78 ଦିନର ଉତ୍ପାଦକତା ଆଧାରିତ ବୋନସ PLBK ମଞ୍ଜୁର କରିଛେ। କ୍ୟାବିନେଟ୍ର ନିଷ୍ପତ୍ତି ବାବଦେ ଗଣମାଧ୍ୟମକେ ସୂଚନା ଦେଇକରି ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍,
1: କ୍ୟାବିନେଟ୍ ମେ ଆଜ ରେଲୱେ କେ 11,40,770 କର୍ମଚାରୀଙ୍କ କେ ଲିଏ ପରଫର୍ମାନ୍ସ ଲିଙ୍କ୍ଡ ବୋନସ 78 ଡେଜ୍ କା ବୋନସ ଆଜ କ୍ୟାବିନେଟ୍ ନେ ଆପ୍ରୁଭ କିୟା। ये दीपावली का उपहार है, करीब 2,009 करोड़ रुपए का टोटल बोनस है।
0: फी बचर दुर्गा पूजा और दशहरा छुट्टी आगुरु योग्य रेल कर्मचारी मान को PLB दिया जाएसी। चलती बचर भी पाखापाखी 11,49,000 अण गेजेटेड रेल कर्मचारी को PLB दिया जाउछी, जेनटा 78 दिन दरमा सांगे समान है। योग्य रेल कर्मचारी मान को सर्वाधिक 78 दिन लगी 17,951 ଟଙ୍କା ବୋନସ ଦିଆଯିବା। ଏ ଟଙ୍କା ଭିନ୍ ଭିନ୍ ବର୍ଗର ରେଲ କର୍ମଚାରୀଙ୍କୁ ଦିଆଯିବା। ଓଡ଼ିଶାକେ ଶିଳ୍ପ ସମୃଦ୍ଧ କରିବାର ସହିତ ରାଜ୍ୟର ପ୍ରତିଭାବାନ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ସରକାର ପୁରା ପ୍ରତିବଦ୍ଧ ଆନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଆଜି 39,383 କୋଟି ଟଙ୍କା ଖର୍ଚ୍ଚାଥି 46 ପ୍ରକଳ୍ପର ଶିଳାନ୍ୟାସ ଆଉ ଶୁଭାରମ୍ଭ କରିଛନ୍। ଏ ଯୁଗାନ୍ତକାରୀ ପଦକ୍ଷେପ ଲାଗି ରାଇଜେ 42,512 ନିଯୁକ୍ତି ସୁଯୋଗ ତିଆର ହୋଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସ୍ଥାନୀୟ ସମ୍ବଳର ସଠିକ୍ ଉପଯୋଗ, ଶିଳ୍ପ ପ୍ରସାର ଆଉ ସବୁ ଓଡ଼ିଆ ପରିବାର ନିକେ ସମୃଦ୍ଧି ପହଞ୍ଚାଇବାର ଲାଗି ସରକାରଙ୍କ ତରଫରୁ ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ଗୋଟିଏ ଆତ୍ମନିର୍ଭର, ବିକଶିତ ଆଉ ସମୃଦ୍ଧ ଓଡ଼ିଶା ଗଠନ ଦିଗେ ସରକାରଙ୍କର ଏହି ପ୍ରଗତି ଯାତ୍ରା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
2: କଳିଙ୍ଗନଗର ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ଅନେକ ପ୍ରକଳ୍ପ ଆରମ୍ଭ ହୋଇଛି। କେନ୍ଦୁଝର ସୁନ୍ଦରଗଡ଼ରେ ଇସ୍ପାତ ଓ ଆନୁଷାଙ୍ଗିକ ଶିଳ୍ପ, ଅନୁଗୁଳ ଓ ଢେଙ୍କାନାଳରେ ଅକ୍ଷୟ ଶକ୍ତି ଓ ଶିଳ୍ପ ପ୍ରକଳ୍ପ, ଖୋର୍ଦ୍ଧାରେ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରଯୁକ୍ତି ବିଦ୍ୟାରେ ଆଜି ନିବେଶ କରାଯାଉଛି। ଏହା ସହିତ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ବରଗଡ଼ରେ ପର୍ଯ୍ୟଟନ ପ୍ରକଳ୍ପ ଏବଂ ବାଲେଶ୍ୱର, ସମ୍ବଲପୁର, ବୌଦ୍ଧ, ଜଗତସିଂହପୁର ଓ ମୟୂରଭଞ୍ଜରେ ମଧ୍ୟ ଶିଳ୍ପ ପ୍ରକଳ୍ପ ଗୁଡ଼ିକ ପ୍ରମାଣିତ କରୁଛି ଯେ ଆମର ଶିଳ୍ପ ଅଭିବୃଦ୍ଧି ଏବେ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ସ୍ଥାପିତ ହେବାକୁ ଯାଉଛି।
0: ମୁଖ୍ୟମନ୍ତ୍ରୀ ଏହି ଅବସରରେ ଶିଳ୍ପ ନିବେଶ ଆଉ ସମ୍ଭାବନା ଉପରେ ଉପସ୍ଥିତ ଶିଳ୍ପପତିଙ୍କ ସାଙ୍ଗେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଆଉ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ରାଇଜେ ଆଇବା ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ସ୍ୱଚ୍ଛ, ନିରପେକ୍ଷ ଆଉ ନିର୍ଭୁଲ ଭୋଟର ତାଲିକା ତିଆରି କରିବା ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଆଇବା 26 ନୁ ଘରକେ ଘର ସର୍ଭେ କାମ ମୂଲ ହେବା। ଏ ବାବଦେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଆଇବାକାଲି ଉପରବେଳା ଭୁବନେଶ୍ୱର ନଥିବାର କାର୍ଯ୍ୟାଳୟନ ଗଣମାଧ୍ୟମକେ ସୂଚନା ଦେବେ। ରାଇଜେ ଛାତ୍ର ସଂସଦ ନିର୍ବାଚନ ଲାଗି ଆଇଜ YI ଷ୍ଟାଣ୍ଡ ଫର୍ ମିଟିଂ ହେଇଛେ। ନିର୍ବାଚନ ଲାଗି ଗଲାକାଲି ପ୍ରଚାର ଶେଷ ହେଇଛେ। ଆଇବାକାଲି ସକାଳର 8 ନୁ ଉପରବେଳା 2 ତକ ଭୋଟ ହେଇକରି ଫଲାଫଲ ଘୋଷଣା କରାଯିବା। 16 ସକାଳେ ନୂଆକରି ନିର୍ବାଚିତ ପ୍ରତିନିଧିଙ୍କର ଶପଥ ଗ୍ରହଣ ସମାରୋହ କରାଯିବା। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରତ ନିର୍ବାଚନ ଲଢ଼ୁଥିବାର ସବୁ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ବିନା ହିଂସାତି ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରିବାର ସହିତ ଶ୍ରୀ ସୁରତ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିଛନ୍। ଇନ ଜଣାଇ ଦିଆଯାଇପାରେ ଯେ ରାଜ୍ୟର 328 ମହାବିଦ୍ୟାଳୟ ଆଉ 13 ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଲାଗି ନିର୍ବାଚନ ହେବା। 202 ମହାବିଦ୍ୟାଳୟ ଆଉ 3 ବିଶ୍ୱବିଦ୍ୟାଳୟ ନିର୍ବାଚନ ବଦଳେ ଛାତ୍ର ସଂସଦ ବଛାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନିକ ଜୀବନଠି 25 ପୁରା କରିଛନ୍। ଜନସେବାନୁ ଦେଶ ସେବା ମନ୍ତ୍ରକେ ଆଧାର କରିକରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛେ। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକେ ନେଇକରି 2047 ତକ ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗେ ସରକାର ଲଗାୟତ କାମ କରୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଜରିଆ ଏହି ଚେଷ୍ଟା ଜନଜୀବନଠି ପରିବର୍ତ୍ତନ ଆଣିଛେ। ଆମର ଏହି ଖାସ ଶୃଙ୍ଖଳାଟି ଆଇଜ ସୁନମା ନୂତନ ଶ୍ରମ ସଂହିତା ବାବଦେ।
3: ଶ୍ରମିକମାନଙ୍କର ଅଧିକାର ଆଉ ସାମାଜିକ ସୁରକ୍ଷା, ନ୍ୟାୟସଙ୍ଗତ ମଜୁରୀ, ନିରାପଦ କାର୍ଯ୍ୟ ପରିବେଶକେ ସୁନିଶ୍ଚିତ କରିବାର ଲକ୍ଷ୍ୟ ନେଇକରି ଦେଶେ ଶ୍ରମ ଆଇନ କ୍ଷେତ୍ରରେ ସଂସ୍କାର ଅଣାଯାଇଛି। 29 ପୂର୍ଣ୍ଣା ଶ୍ରମ ଆଇନକେ ଏକ କରିକି 4 ଶ୍ରମ ସଂହିତା ତିଆରି କରାଯାଇଛି। ସେସବୁ ହେଲା ମଜୁରୀ ସଂହିତା, ସାମାଜିକ ସୁରକ୍ଷା ସଂହିତା, ଶିଳ୍ପ ସମ୍ପର୍କ ସଂହିତା ଆଉ ବୃତ୍ତିଗତ ନିରାପତ୍ତା ଆଉ ସ୍ୱାସ୍ଥ୍ୟ ଆଉ କାର୍ଯ୍ୟ ପରିବେଶ ସଂହିତା। ନୂତନ ଶ୍ରମ ସଂହିତା ଥି ନିଯୁକ୍ତିପତ୍ର ବାଣ୍ଟବାର, ସର୍ବନିମ୍ନ ମଜୁରୀ ଆଉ ପ୍ରବାସୀ ଶ୍ରମିକମାନଙ୍କର ସୁବିଧା ବାବଦେ ଜୋର ଦିଆଯାଇଛି। ଏ ବାବଦେ

0: ସରକାରୀ ଶ୍ରମ ଅଧିକାରୀ ଭାବେଶ ଭୋଇ କହିଛନ୍।
1: ଓଡ଼ିଶାରେ ଏହାର କାର୍ଯ୍ୟାନ୍ୱୟନ କେବଳ ନିୟମ ପ୍ରସ୍ତୁତ କରିବାରେ ସୀମିତ ନୁହେଁ, ଏହାକୁ ତୃଣମୂଳ ସ୍ତରରେ ପ୍ରଭାବଶାଳୀ ଭାବରେ ପହଞ୍ଚାଇବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଶ୍ରମିକ ପଞ୍ଜୀକରଣ, ନିରୀକ୍ଷଣ, ସଚେତନତା, ଅଭିଯୋଗର ତ୍ୱରିତ ସମାଧାନ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଆବଶ୍ୟକ।
0: କଳାହାଣ୍ଡି ଜିଲ୍ଲା ନ କୃଷି, ନିର୍ମାଣ, ଖଣି, ଛୋଟ ବ୍ୟବସାୟ ସହିତ ଭିନ୍ ଭିନ୍ ଅଣସଂଗଠିତ କ୍ଷେତ୍ର ଥି ବହୁତ ଶ୍ରମିକ କାମ କରୁଛନ୍। ନୂଆ ଶ୍ରମ ସଂହିତା ଶ୍ରମିକମାନଙ୍କର ଜୀବନ ଜୀବିକା ଥି ପରିବର୍ତ୍ତନ ଆଣିଛି ବୋଲି ଶ୍ରମିକ।

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ବଢ଼ୁଥିବାରୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିକରି ବିର୍ସାମୁଣ୍ଡା ଛକଠାନେ ଅଣ୍ଡରପାସ୍ ସହିତ କଲା ତିଲେଇବଣିନ ସର୍ଭିସ୍ ରୋଡ୍ ତିଆରି ଲାଗି ଅନୁରୋଧ କରିଛନ୍। ଶ୍ରୀ ପ୍ରଧାନ ତାଙ୍କର ଚିଠିଟି କହିଛନ୍, ଇ ଜାତୀୟ ରାଜପଥି ଆନ୍ତଃରାଜ୍ୟ ପଣ୍ୟବାହୀ ଆଉ ଟ୍ରାଫିକ୍ ଚଳାଚଳ ସହିତ ସେନର ଲୁକର ଯାଆସ୍ ବଢ଼ବାର୍ଥି ଲାଗିଛି। ଇଥିଲାଗି ଦେବଗଡ଼ ବାଇପାସ୍ ଆରମ୍ଭନୁ ଥିବାର ଆମ୍ବେଦକର ଛକ ପାସର ୱାଇ ଜଙ୍କସନ୍ଠାରେ ଜବର ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ଇଥିଲାଗି ସେଠାରେ ଗୋଟେ ସର୍ଭିସ୍ ରୋଡ୍ ଆଉ ହାଇୱେ ଲାଇଟିଂ ବ୍ୟବସ୍ଥା ସହିତ ଗୋଟେ ଏଲିଭେଟେଡ୍ ଫ୍ଲାଇଓଭର ତିଆରି କରିବାରଟା ବହୁତ ଜରୁରୀ ହୋଇଛି ବୋଲି ଶ୍ରୀ ପ୍ରଧାନ ଚିଠିଟି ଦର୍ଶାଇଛନ୍। ସେନ୍ତା ଦେବଗଡ଼ ଅନୁଗୁଳ ରୋଡ୍ ଦେଇକରି ଯାଇଥିବାର 21 ଆଉ 49 ନମ୍ବର ଜାତୀୟ ରାଜପଥ ମିଶିଥିବାର ବିର୍ସାମୁଣ୍ଡା ଛକନ ସ୍ଲିପ୍ ରୋଡ୍ ଆଉ ଗୋଟେ ଅଣ୍ଡରପାସ୍ ତିଆରି କରାଯିବାର ଲାଗି ରାଜପଥ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍। ସାରା ଦେଶେ ଏଛେନ୍ ପୂଜାର ମାହୋଲ ଲାଗି ରହିଛି। ରାଜ୍ୟ ଆର୍ ଦେଶର ଭିନ୍ ଭିନ୍ ଶକ୍ତିପୀଠମାନଙ୍କେ ମା ଦୁର୍ଗାଙ୍କର ନବରାତ୍ର ପୂଜା ଚାଲିଛି। ଆଜି ନବରାତ୍ରିର 4 ନମ୍ବର ଦିନେ ମା କୁଷ୍ମାଣ୍ଡାଙ୍କୁ ପୂଜା କରାଯାଉଛି। ମାତା କୁଷ୍ମାଣ୍ଡା ବ୍ରହ୍ମାଣ୍ଡ ରଚନା କରିଥିବାର ବିଷୟ ପୁରାଣଥି ରହିଛି। ଦେବୀ କୁଷ୍ମାଣ୍ଡା ହେଉଛନ୍ ତେଜ ଆଉ ପ୍ରତାପର ସ୍ୱରୂପ। ସେ ସୃଷ୍ଟିର ଆଦିସ୍ୱରୂପା, ଆଦିଶକ୍ତି ଆଉ ଅଷ୍ଟଭୁଜାନ। ମାଙ୍କର 7 ହାତେ କମଣ୍ଡଳୁ, ଧନୁ, ସର, ପଦ୍ମ, ଅମୃତ କଳସ, ଚକ୍ର, ଗଦା ଆଉ 8 ନମ୍ବର ହାତେ ସବୁ ସିଦ୍ଧି ଆଉ ନିଧି ଦେଉଥିବାର ଜପମାଲା ରହିଛି। ମାଙ୍କର ଆରାଧନା ମନ ଭିତରେ ସକାରାତ୍ମକ ଭାବନା ସହିତ ଜୀବନ୍ତି ଆଶା ଆଉ ଆତ୍ମବିଶ୍ୱାସ ଉଜାଗର କରସି। ନବରାତ୍ରିର ଏହି ପବିତ୍ର ଅବସରରେ ମା ଶଙ୍କର ଜୀବନ୍ତି ସୁଖ ସମୃଦ୍ଧି ଭରିଦେଉନ୍। ମା କୁଷ୍ମାଣ୍ଡାଙ୍କର ପୂଜା କଲେ ଭକ୍ତର ସବୁ ରୋଗ ଶୋକ ଦୂର ହେସି। ସେନ୍ତା ଆୟୁ, ଯଶ, ବଳ ଆଉ ଆରୋଗ୍ୟ ଭିଲ୍ ମିଲ୍ସି। ହୀରାକୁଦ ଜଲଭଣ୍ଡାରକେ ଲାଗିକରି ଥିବାର ଶୈଳେନ୍ଦ୍ର ନାରାୟଣ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ଠାରେ ଡେମ୍ ସେଫ୍ଟି ଉତ୍ସବ ବାଇଜ୍ ପାଳିତ ହୋଇଯାଇଛି। ବନ୍ଦର ସୁରକ୍ଷା ଆଇନ 2021 ଅନୁସାରେ ଏହି ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ହୀରାକୁଦ ବନ୍ଧ ପୂରାପୂରି ସୁରକ୍ଷିତ ଥିବାର ବେଳେ ଫାଉଣ୍ଡେସନ ଗ୍ୟାଲେରୀନ ହୋଇଥିବାର ଫାଟ ବିପଦ ନୁହେଁ ଆଉ ତାର ଫି ବଛର ମରାମତି ହେଉଛି ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍। ନ୍ୟାସନାଲ ଡ୍ୟାମ୍ ଅଥରିଟି ତରଫରୁ ହୋଇଥିବାର କାର୍ଯ୍ୟକ୍ରମଟି ଚାଷୀ, ସ୍ଥାନୀୟ ଲୋକର ସହିତ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସୁବର୍ଣ୍ଣପୁରଠାରେ ଚାଲିଥିବାର ପହିଲା ଓଡ଼ିଶା ରାଜ୍ୟସ୍ତରୀୟ 14 କମ୍ ବାଳକ ବିଦ୍ୟାଳୟ ସମୂହ ପ୍ରତିଯୋଗିତାର ପହିଲା ଦିନର ଖେଳଟି 20 ଶିକ୍ଷା ଜିଲ୍ଲାର ଫୁଟବଲ ଦଳ ଗାନ୍ଧୀ ଷ୍ଟାଡିୟମ ରିଜର୍ଭ ପୁଲିସ ପଡ଼ିଆ ଆଉ ରାମେଶ୍ୱର ଷ୍ଟାଡିୟମ ଖେଳ ପଡ଼ିଆନ ପ୍ରତିପକ୍ଷଙ୍କ ସାଙ୍ଗେ ଖେଳିଛନ୍। ପାଣିପାଗ ରାଜ୍ୟନୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି। ଆଇବା 4 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଚଡ଼କ ମାରବାର ସହିତ ବର୍ଷା ହେବାର ସମ୍ଭାବନା ରହିଛି। 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଆଉ ପୁରୀ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ ରେଲ କର୍ମଚାରୀମାନଙ୍କ ଲାଗି 78 ଦିନର ଉତ୍ପାଦକତା ଆଧାରିତ ବୋନସ PLBK କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଯାଜପୁର କଳିଙ୍ଗନଗରଠାରେ ପାଖାପାଖି 39,383 କୋଟି ଟଙ୍କାର 46 ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଛାତ୍ର ସଂସଦ ନିର୍ବାଚନ ଲାଗି ଆଇବା କାଲି ହେବା ଭୋଟ। ଆଉର୍ ଦେବଗଡ଼ ଜିଲ୍ଲା ଦେଇକରି ଯାଇଥିବା ଜାତୀୟ ରାଜପଥ 49 ସଡ଼କ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରୀଙ୍କୁ ଅନୁରୋଧ କଲେ ସମ୍ବଲପୁର ସାଂସଦ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ଚଳିତ ବର୍ଷ ଅଣଗେଜେଟେଡ୍ ରେଳ କର୍ମଚାରୀଙ୍କୁ ମଧ୍ୟ 78 ଦିନର ଦରମା ସହ ସମାନ ବୋନସ୍ ପ୍ରଦାନ କରାଯାଇଛି। ରେଳବାଇର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ରେଳବାଇ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା କ୍ଷେତ୍ରରେ ବୋନସ୍ ପ୍ରଦାନ ଏକ ପ୍ରୋତ୍ସାହନ ଭାବେ କାର୍ଯ୍ୟ କରିଥାଏ।
1: रेलवे के करीब 11,40,770 कर्मचारियों के लिए परफॉर्मेंस लिंक्ड बोनस 78 दिनों का बोनस आज कैबिनेट ने अप्रूव किया। ये दीपावली का उपहार है रेलवे के सभी कर्मठ कर्मचारियों के लिए जो दिन रात मेहनत करते हैं। करीब 2,009 करोड़ रुपए का टोटल बोनस है।
0: श्री वैष्णव कहते संप्रति रेलवे व्यापक नियुक्ति प्रक्रिया जारी रही। ପ୍ରାୟ 165,000 ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲଦାଖରେ ଆଭାସୀ ମାଧ୍ୟମରେ ପ୍ରାୟ 3,350 କୋଟି ଟଙ୍କା ମୂଲ୍ୟର 5 ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଲଦାଖରେ ଯୋଗାଯୋଗ ସୁଦୃଢ଼, ଶକ୍ତି ଭିତ୍ତିଭୂମିର ଉନ୍ନତି, ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଏବଂ ଜଳ ସୁରକ୍ଷା ବୃଦ୍ଧି କରିବା ହେଉଛି ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ। ଏହି ଅବସରରେ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଲେହ ସ୍ଥିତ କୁଶକ ବକୁଳା ରେମ୍ପେଚୋ ବିମାନ ବନ୍ଦରରେ 640 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଯାତ୍ରୀ ଟର୍ମିନାଲ ବିଲ୍ଡିଂର ଉଦ୍ଘାଟନ କରିବେ। ଏହି ଟର୍ମିନାଲ 23,800 ବର୍ଗମିଟର ପରିଧି ମଧ୍ୟରେ ଅବସ୍ଥିତ ଏବଂ ବାର୍ଷିକ 35 ଲକ୍ଷ ଯାତ୍ରୀ ପରିଚାଳନା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ 298 କିଲୋମିଟର ଦୀର୍ଘ ନିମୁ ପାଦୁମ ଦାର୍ଚା ସଡ଼କକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସଡ଼କ ଲେହର ନିମୁ ସହିତ ହିମାଚଳ ପ୍ରଦେଶର ଦାର୍ଚା ସହିତ ସଂଯୋଗ କରିବ। ସେହିପରି ଶ୍ରୀ ମୋଦି 9 ମେଗାୱାଟ କ୍ଷମତା ବିଶିଷ୍ଟ ହାନୁ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ 66 କିଲୋ ଭୋଲ୍ଟର ଡବଲ ସର୍କିଟ୍ ଦାହ ହାନୁ ଖାଲ୍ଟସ୍ ସି ଟ୍ରାନ୍ସମିଶନ ଲାଇନ୍ର ଉଦ୍ଘାଟନ କରିବେ। ଏହା ଲଦାଖର ବିଦ୍ୟୁତ୍ ନେଟୱାର୍କ ବ୍ୟବସ୍ଥାର ଉନ୍ନତିରେ ସହାୟକ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଆଜି ବାଣିଜ୍ୟ, ନିବେଶ, ଶିକ୍ଷା, ଶକ୍ତି, ପ୍ରତିରକ୍ଷା ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ଭାବର ଆଦାନ ପ୍ରଦାନ କ୍ଷେତ୍ରରେ ଭାରତ କାନାଡ଼ା ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଉଭୟ ମନ୍ତ୍ରୀ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ଏ ବିଷୟରେ ଆଲୋଚନା କରିଥିଲେ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମତାମତ ଆଦାନ ପ୍ରଦାନ କରିଛନ୍ତି। ସେ କହିଛନ୍ତି ସରକାର ଏବଂ ଶିଳ୍ପ ଜଗତର ନେତୃତ୍ୱ ତଥା ନିରନ୍ତର ସହଯୋଗ ଦ୍ୱାରା ପରିଚାଳିତ ହୋଇ ଉଭୟ ଦେଶ ସେମାନଙ୍କର ରଣନୈତିକ ଭାଗିଦାରୀକୁ ଆଗକୁ ବଢ଼ାଉଛନ୍ତି। ଅନ୍ୟପକ୍ଷରେ ଆରମ୍ଭ କରି ଶକ୍ତି, ନବସୃଜନ ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପର୍ଯ୍ୟନ୍ତ ଭାରତ ଓ କାନାଡ଼ା ପାଇଁ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ତାଙ୍କୁ ବେଶ୍ ଉତ୍ସାହିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆପଣମାନଙ୍କୁ ସୂଚନା ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ମସିହାରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦ୍ଘାଟନ କରିଥିଲେ। ରାଷ୍ଟ୍ରର ବିକାଶ ଦିଗରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସ୍ମରଣ ସ୍ୱରୂପ ଏହା କରାଯାଇଛି। ଭାରତର ଗଣତନ୍ତ୍ର ସମାଜର ପ୍ରତ୍ୟେକ ବର୍ଗର ନେତାଙ୍କୁ ରାଷ୍ଟ୍ର ଗଠନରେ କିପରି ସୁଯୋଗ ପ୍ରଦାନ କରେ ତାହା ଏହି ସଂଗ୍ରହାଳୟ ସୂଚିତ କରିଥାଏ। 2 ଅଟ୍ଟାଳିକା ବିଶିଷ୍ଟ ଏହି ସଂଗ୍ରହାଳୟ ପରିଦର୍ଶକମାନଙ୍କୁ ଭାରତର ରାଜନୈତିକ ଇତିହାସ, ଗଣତାନ୍ତ୍ରିକ ପରମ୍ପରା ଏବଂ ବିକାଶ ଯାତ୍ରା ସମ୍ପର୍କରେ ଅବଗତ କରାଇଥାଏ। ଏହି ସଂଗ୍ରହାଳୟରେ ବୀରାଙ୍ଗନା ଓଙ୍କି ମହାଗାଥା ନାମକ ଏକ ଆଲୋକଧ୍ୱନି କାର୍ଯ୍ୟକ୍ରମ ରହିଛି, ଯାହା ଦେଶର ଗୌରବ ରକ୍ଷା କରିବା ପାଇଁ ସାହସୀ ମହିଳା ଯୋଦ୍ଧାମାନଙ୍କ ପ୍ରେରଣାଦାୟୀ କାହାଣୀଗୁଡ଼ିକ ବର୍ଣ୍ଣନା କରିଥାଏ।
2: ଦେଶ ଆଜ ଜିସ୍ ଉଚାଇ ପର ହେ ବହାଁ ତକ ଉସେ ପହଞ୍ଚାନେ ମେ ସ୍ୱତନ୍ତ୍ର ଭାରତ କେ ବାଦ ବନି ପ୍ରତ୍ୟେକ ସରକାର କା ଯୋଗଦାନ ହେ। ମୈନେ ଲାଲ କିଲେ ସେ ବି ଏ ବାତ କଇ ବାର ଦୋହରାଇ ହେ। ଆଜ

0: ଯୁକ୍ତ ସିପାହୀଙ୍କ ପାସିଂ ଆଉଟ୍ ପରେଡ୍ରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ସମାପ୍ତ କରିଥିବା ଏହି ସିପାହୀମାନେ ଏବେ ପୁଲିସ ସେବାରେ ନିୟୋଜିତ ହେବେ। ପରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜର ଅଧିକାରୀମାନଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ସମ୍ବଲପୁରରେ ସ୍ୱଚ୍ଛତା ହିଁ ସେବା 2026 ବିଶାଳ ଗଣସଫେଇ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର 500 ସ୍ଥାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 1,00,000 ଲୋକଙ୍କୁ ସାମିଲ କରାଯାଇଥିଲା। ସକାଳ 6:30 ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସଫେଇ କାର୍ଯ୍ୟ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିପାରିବେ।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କ୍ ରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଚାଷୀ ଭାଇ ଓ ଭଉଣୀମାନେ, ଆପଣଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ PM କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର। 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ। ଯେଉଁ ଚାଷୀମାନେ PM କିଷାନ ଯୋଜନାରେ ସାମିଲ ଅଛନ୍ତି କିନ୍ତୁ NPCI ଅଧୀନରେ ନିଜ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ କରିନାହାନ୍ତି, ସେମାନେ ନିଜର ଖାତା ଥିବା ବ୍ୟାଙ୍କ ସହ ଯୋଗାଯୋଗ କରି ଏହି କାର୍ଯ୍ୟ କରାଇ ନିଅନ୍ତୁ। ଆପଣ ଚାହିଁଲେ ନିକଟସ୍ଥ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସହ ଯୋଗାଯୋଗ କରି ସେଠାରେ ମଧ୍ୟ ଏହି କାର୍ଯ୍ୟ କରାଇପାରିବେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
5: ପ୍ରଚାର କରୁଛୁ ଚାଷବାସ କ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏହାର ସିଧା ପ୍ରଚାର ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଟକ୍ ଷ୍ଟୁଡ଼ିଓକୁ।

0: ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବାର ସବୁ କକା ଦଦା ମା ମାଇସିକେ ହୁଆସୁ ଦଦାର ଜୁହାର। ଶ୍ରୋତାବନ୍ଧୁ ଆପଣମାନେ ତ ଜାଣିଛନ୍ ଆମର କାର୍ଯ୍ୟକ୍ରମଟି ଆମେ ଚାଷର କଥା ହେସୁଁ, ଚାଷୀର କଥା ହେସୁଁ। ଚାଷବାସନେ ଯେନ୍ ଯେନ୍ ସୁବିଧା ଅସୁବିଧା ଥିସି ସେ ଭାବେ ଆଲୋଚନା ବି କରସୁଁ, ଆର୍ ଯେନ୍ ଅସୁବିଧା ସବୁ ଥିସି ତାକେ ଦୂର କରବାର୍ ଲାଗି ଆମର ବିଶେଷଜ୍ଞ ଆଜ୍ଞାମାନେ ବି ଆମର ବୈଠକକେ ଆସିକରି ଭିନ୍ ଭିନ୍ ସମୟାନେ ତିଆର ତିଆର କଥା ସବୁ ବତାସନ୍। ସେନ୍ତା ଆଜିର୍ ଫୋନ୍ ଇନ୍ ଲାଇଭ୍ କାର୍ଯ୍ୟକ୍ରମନେ ବି ଜଣେ ବିଶେଷଜ୍ଞ ଆଜ୍ଞା ଅଛନ୍, ତ ଆଜ୍ଞାଙ୍କର ସାଙ୍ଗେ ଆଜି ଆମେ କଥା ହେମା ଆରୁ ଜାଣିପାର୍ମା ଭିନ୍ ଭିନ୍ ଅସୁବିଧା ଆର୍ ତାର୍ ସୁବିଧା ବାବଦେ। ତ ଆଜିର୍ ପ୍ରସଙ୍ଗ ରହିଛେ ଫସଲରେ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଅଭାବର ଲକ୍ଷଣ ପରିଚୟ। ତ ଇ ବାବଦେ ଆପଣମାନଙ୍କର ପ୍ରଶ୍ନର ଉତ୍ତର ଦେବା ଲାଗି ଆଜି ଆମର ବୈଠକରେ ଜଣେ ଆଜ୍ଞା ଅଛନ୍। ଆଜ୍ଞା ହେଉଛନ୍ ଡକ୍ଟର ବୀରେନ୍ଦ୍ର କୁମାର ପ୍ରଧାନ, ସହକାରୀ ପ୍ରଫେସର, ଉଦ୍ଭିଦ ଶରୀର ବିଜ୍ଞାନ ବିଭାଗ, OUAT ଭବାନୀପାଟନା। ତ ଆଜ୍ଞାଙ୍କର ସାଙ୍ଗେ ଆପଣମାନେ କଥା ହେଇପାରିବେ, ଆର୍ ଆଜିର ଯେନ୍ ପ୍ରସଙ୍ଗ ରହିଛେ ସେ ପ୍ରସଙ୍ଗ ଉପରେ ଆପଣ ପ୍ରଶ୍ନମାନେ ବି ପଚାରି ପାରିବେ। ତ ଆମକେ ଯୋଗାଯୋଗ କରବାର୍ ଆଜ୍ଞାଙ୍କର ସାଙ୍ଗେ କଥା ହେବାର ନମ୍ବର ହେଉଛେ 06670295628, ଆର୍ ଗୋଟେ ନମ୍ବର ହେଉଛେ 06670295623। ନମ୍ବର ଆର୍ ଥରେ କହି ରଖୁଛୁ 06670295628, ଆର୍ ଗୋଟେ ନମ୍ବର ହେଉଛେ 06670295623। ତ ଜଲ୍ଦି ଜଲ୍ଦି ଆପଣମାନେ ଇ ନମ୍ବରକେ ଫୋନ୍ ଲଗନ୍, ଆଉ ଆପଣଙ୍କର ଯେନ୍ ପ୍ରଶ୍ନ ଅଛେ ସେଟା ପଚାରନ୍। ତ ଚାଲୁନ୍ ଆମେ ଆଜ୍ଞାଙ୍କୁ ସ୍ୱାଗତ କର୍ମା। ଆଜ୍ଞା ଜୁହାର।
1: ଜୁହାର।
0: ପହଲା କରି ଆଜ୍ଞା ଆଜିର ଯେନ୍ ପ୍ରସଙ୍ଗ ରହିଛେ ଫସଲରେ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଅଭାବର ଲକ୍ଷଣ ପରିଚୟ, ତ ଇ ଯେନ୍ ପ୍ରସଙ୍ଗ ଅଛେ

0: ଆଜ୍ଞା, ଇନେ ଆପଣଙ୍କେ ପହିଲା ପଚାରବାର୍ ଲାଗି ଚାହିଁମି ଆମର ଶ୍ରୋତା ବନ୍ଧୁ ଚାଷୀ ଦଦା ମନକର୍ ଲାଗି ଯେ ପୋଷକ ତତ୍ତ୍ୱ ବୋଇଲେ କାଁଟା? ଆଜ୍ଞା,
1: ହଁ, ଏଇଟା ଗୋଟିଏ ବହୁତ ଜରୁରୀ ଆଉ ନିହାତି ଜରୁରୀ କୋଶ୍ଚେନ୍। ପୋଷକ ତତ୍ତ୍ୱ ବୋଇଲେ ହେଉଛି ଏ ଆମର ଆମକୁ ଆମର ଶରୀରକୁ ଯେମିତି ପୋଷଣ କରିବାର ଲାଗି କି ଯେମିତିକି ପୋଷକ ଦରକାର, ସେତିକି ଗଛ ଚାଷୀମାନଙ୍କର ମେନ୍ ଜିନିଷ ହେଉଛି ତାଙ୍କର ଗଛ। ତ ତାଙ୍କର ପୋଷଣ ଲାଗି ଆମକୁ 17 ପୋଷକ ଦରକାର। ସେଥିରୁ ଭିତରୁ କେତେଟା ପୋଷକ ବେଶୀ ମାତ୍ରାରେ ଦରକାର ଆଉ କେତେଟା କମ୍ ମାତ୍ରାରେ ଦରକାର। ଯେନ୍ଟା ବେଶୀ ମାତ୍ରାରେ ଦରକାର ତାକେ ଆମେ କହୁଛୁ ମ୍ୟାକ୍ରୋ, ଯେନ୍ କହିପାରମା ଆମେ ମୁଖ୍ୟ ଖାଦ୍ୟ ସାର, ଯେମିତିକି ହେଲା ଆମ ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସିୟମ୍। ଆଉ ଯେନ୍ଟା କମ୍ ମାତ୍ରାରେ ଦରକାର ତାଙ୍କୁ ଆମେ କହମା ଗୌଣ ଆଉ ସୂକ୍ଷ୍ମ ଖାଦ୍ୟ ସାର। ତ ଦୁଇଟା ଯାକ ଆମକୁ ଜରୁରୀ, କିନ୍ତୁ ଯେତେବେଳେ ସେଇ ମାତ୍ରାଟା ଆମର ସେ ଗଛରେ କମ୍ ହେଉଛି, ସେ ଗଛମାନେ ଆମକୁ କିଛି ଲକ୍ଷଣ ଆମକୁ ଦେଖାଉଛନ୍। ସେଟା କେନ୍ ପୋଷକ ଯୋଗୁଁ ସେ ଆମର ଲକ୍ଷଣଟା ଦେଖାଯାଉଛି ତାର ଆମେ ଚିହ୍ନଟ କରିବାଟା ବହୁତ ଜରୁରୀ। ଚିହ୍ନଟ କରିସାରିଲା ପରେ ଆମେ ଯେମିତିକି ଯଦି ନାଇଟ୍ରୋଜେନ୍ର ଅଭାବ ହେଲା ତ କାରଣ ତାର ଚିହ୍ନଟ କେମିତି କର୍ମା, ଚିହ୍ନଟ କରିସାରିଲା ପରେ ତାର ନିବାରଣ କେମିତି କର୍ମା, ସେଟା ଜାଣିବାର ବହୁତ ଜରୁରୀ।
0: ଏଇଟା ତ ତିଆରି କରି ବୁଝେଇଦେଲେ ଆଜ୍ଞା ଯେ ପୋଷକ ତତ୍ତ୍ୱ ବୋଇଲେ କାଁଟା, ଯେନ୍ତା ଆମର ଦେହର ଲାଗି ଭିନ୍ ଭିନ୍ ପୋଷକ ଦରକାର ହେସି, ଯେନ୍ତା ସେ ଜିନିଷ୍ମାନଙ୍କର ଅଭାବ ନା ଆମର ଦେହନେ ବି ଭିନ୍ ଭିନ୍ ମନୁଷ୍ୟ ଲୋକେ ରୋଗ ହେଉଛେ। ସେଭଳିଆ ଗଛ ପତ୍ରର ବି ଜୀବନ ଅଛେ, ସେମାନେ ବି ଯେତେବେଳେ ବଢ଼ୁଛନ୍, ସେମାନେ ବି ଯେତେବେଳେ ଫଲ ଫୁଲ ଧରୁଛନ୍, ଆରୁ ସେମାନେ ବି ଯେତେବେଳେ ସସରଙ୍ଗ ହେଉଛନ୍, ସେତେବେଳେ ସେମାନଙ୍କେ ବି ପୋଷକର ଅଭାବ ନେ କେନ୍ କେନ୍ ରୋଗ ହେବାର ବି ସମ୍ଭାବନା ଥିବା। ତ ଇ ଯେନ୍ ପୋଷକମାନେ ଯେନ୍ ଅଛେ, ପୋଷକ ତତ୍ତ୍ୱ ଯେନ୍ ରହିଛେ ଆମର ଉଦ୍ଭିଦମାନଙ୍କର, ତାର ଅଭାବ ନାଇଁ ଆଜ୍ଞା ଆମର ଯେନ୍ ଫସଲ ମାନକେ କେନ୍ କେନ୍ ରୋଗ ସବୁ ହେସି?
1: ଯେମିତିକି ଆଗରୁ ମୁଁ କହିଲି 17 ଆମକୁ ଦରକାର। ତ ସେ 17 ନ୍ୟୁଟ୍ରିଏନ୍ ପୋଷକର ଅଭାବ ଜାଣିବାର ଲାଗି ଆମକୁ ତାର ଲକ୍ଷଣମାନଙ୍କୁ ଆଗକୁ ଯେନ୍ଟାକି ସାଧାରଣତଃ ଭାବେ ଦେଖାଯାଏସି ସେଇଟା ଜାଣିବା ବହୁତ ଜରୁରୀ। ପହିଲା ହେଉଛି ଲିଭ୍ ହଳଦିଆ ହେଇଯିବା, ସେଟାକି ଆମେ କହୁଛୁ କ୍ଲୋରୋସିସ୍। ତାର ସେଇଟା ଯେମିତିକି ଆମର ନାଇଟ୍ରୋଜେନ୍ ଅଛି ତାର ଅଭାବ ହେଲେ ଲିଭ୍ ହଳଦିଆ ହେଇଯିବା। ତାପରେ ହେଇଯିବା ପତ୍ରରେ ଆମର ପତ୍ରରେ ଦାଗ ହେଇଯିବା, ବିନ୍ଦୁ ବିନ୍ଦୁ ହେଇଯିବା, ସେଟାକି ଆମେ କହୁଛୁ ମଟଲିଙ୍ଗ। ସେଟା ମେନ୍ଲି ହେଉଛି ଆମର ମ୍ୟାଗ୍ନେସିୟମ୍ ସଲଫର୍ ଯୋଗୁଁ। ତାପରେ ପତର ବୋଲେ ମରିଯିବା, ମୃତ ତନୁକରଣ କହୁଛୁ ସେଟା, ବୋଲେ ମଲା ମଲା ପେଚେସ୍ ଭଳିଆ ଆମର ପତ୍ରରେ ଦାଗ ଦାଗ ଭଳିଆ ହେଇଯିବା। ତାପରେ ହେଇଯିବା ତାର ରଙ୍ଗ ବ୍ରୋଞ୍ଜ କାଞ୍ଚି ରଙ୍ଗ ହେଇଯିବା, ସେଟାକି ଆମେ ବ୍ରୋଞ୍ଚିଂ କହୁଛୁ। ତାପରେ ହେଇଯିବା ପତ୍ର ମୁଡ଼ି ହେଇଯିବା, ତାପରେ ପତ୍ର ପୋଡ଼ି ହେଇଯିବା, ପତ୍ର ଜଲିଯିବା, ତାପରେ ପତ୍ର ସବୁ ପତ୍ର ମିଶିକି ରୋଜ୍ ଭଳିଆ ହେଇଯିବା। ରୋଜ୍ ବେଲେ ଆମର ଗୋଲାପ ଫୁଲ ଯେନ୍ତା ଆମର ତାର ପେଟାଲ କାଣା କହୁଛୁ ସେଟା ମାନେ ଯେ ଗୋଲ ହେଇକି ହେଉଛି, ଏମିତି ପତ୍ରଟା ବି ଗୋଲ ହେଇକି ହେଇଯିବା, ସେଟାକି ଆମେ ରୋଜେଟିଂ କହୁଛୁ। ତାପରେ ପତର ଆମର ଯେନ୍ତା ଥିସି ତାର ଆକାର ଯେମିତି ଥିସି, ତା ପତର ଆକାର ମାନେ ସବୁ ବଦଳିଯିବା, କେନ୍ଟା କପ୍ ଭଳିଆ ହେଇଯିବା, କେନ୍ଟା ଚିରି ଚିରି ହେଇଯିବା, ସେଟାକି ଆମେ କହୁଛୁ ଡିଷ୍ଟର୍ସନ୍ କହୁଛୁ। ତାପରେ ଏଇଟା ତ ପତରରେ ଗଲା, ତାପରେ ଆମେ ଫୁଲ ଫଲରେ ବି ଯେମିତିକି ନଡ଼ିଆରେ ହେଲା ସେନୁ ଆମର ଅଠା ଭଳିଆ ବାହାରବା, ଆମ୍ବରେ ବାହାରବା, ଆମର ବାଇଗଣରେ ବାହାରବା, ସେଟାକି ଗୁମୋସିସ୍ କହୁଛୁ, ଗମ୍ ବାହାରିବା। ତାପରେ ଗଛ ମାନେ ଛୋଟ ହେଇଯିବା ଧାନ, ସେଟାକି ଆମେ ଷ୍ଟଣ୍ଟିଂ କହୁଛୁ। ଏଇସବୁ ଲକ୍ଷଣ ସବୁ ଆମର ଅଲଗା ଅଲଗା ପୋଷକର ଅଭାବ ଯୋଗୁଁ ଦେଖାଯିବା।
0: ଏଇଟା ତ ବଢ଼ିଆ କରି ବୁଝେଇଦେଲେ ଆଜ୍ଞା ଯେ କେନ୍ କେନ୍ ଲକ୍ଷଣ ସବୁ ଆମେ ଦେଖିଲେ ଜାଣିପାରମା ଯେ ପୋଷକ ତତ୍ତ୍ୱର ଅଭାବ ହେଇଛେ, ଆରୁ କେନ୍ତା କରି ଆମେ ଜାଣିଦେମା ଯେ ଆମର ଗଛକେ ଇ ଜିନିଷର ଅଭାବ ହେଲା ନା, ଆର୍ ଆମେ ତାର ପ୍ରତିକାର କର୍ମା। ତ ଆପଣ ତ ଏଇଟା ବଢ଼ିଆ କରି ବୁଝେଇଦେଲେ ଯେ ଯେନ୍ ଲକ୍ଷଣମାନେ ବାବଦେ ସବୁ ଗୋଟେ ଗୋଟେ କରି ଆପଣ କହିଦେଲେ, ନିଶ୍ଚୟ ଆମର ଚାଷୀ ଦାଦାମାନେ, ଚାଷୀ ମା' ଭଉଣୀମାନେ ଯେନ୍ମାନେ ଚାଷବାସ କରୁଛନ୍, ସେମାନେ ଇଟା ଜାଣିପାରିବେ ଆର୍ ସଚେତନ ହେବେ। ଯେନ୍ତାକି ଏବେ ବର୍ତ୍ତମାନ ସମୟରେ ଧାନ ଚାଷ ଚାଲିଛେ, କପା ଚାଲିଛେ, କାନ୍ଦୁଲ ଚାଲିଛେ, ଆର୍ ଖାସ୍ କରି ଆମର କଳାହାଣ୍ଡି ଜିଲ୍ଲାନେ କହିବାକେ ଗଲେ ମାଣ୍ଡିଆ ଚାଷ ବି ହେଉଛେ। ତ ଆପଣ ଯେନ୍ ଲକ୍ଷଣମାନଙ୍କର କଥା ସବୁ କହିଲେ, ଇଟାକେ ଦେଖିକରି ଆମର ଚାଷୀ ଦାଦା ମା' ଭଉଣୀମାନେ ସେମାନେ ବି ଜାଣିପାରିବେ ଯେ ଗଛ୍କେ କେନ୍ ଜିନିଷର ଅଭାବ ହେଇପାରିଲା ନା, ଆର୍ ସେଥିଲାଗି ସେମାନେ ସଚେତନ ହେବେ, ଆରୁ ଯେନ୍ ଔଷଧ କଷା ଦରକାର ହେବା ତାର ବି ବ୍ୟବସ୍ଥା କରିପାରିବେ। ତ ଆପଣ ତ କହୁଥିଲେ ଯେ ଫସଲର ଯେନ୍ ପୋଷକ ତତ୍ତ୍ୱର କଥା, ତାର ଅଭାବରେ କେନ୍ କେନ୍ ଲକ୍ଷଣ ସବୁ ଦେଖାଦେସି ବୋଲିକରି, ତ କେନ୍ କେନ୍ ପୋଷକ ତତ୍ତ୍ୱରେ ଆଜ୍ଞା କେନ୍ କେନ୍ ପୋଷକ ତତ୍ତ୍ୱର ଅଭାବଟା ବେଶୀ ପରିଲକ୍ଷିତ?

0: ହଁ, ଆମକୁ ତ ଏମିତି ଗଛ ମାନଙ୍କୁ ଗଛ ପତ୍ର ମାନଙ୍କୁ 17 ଦରକାର, କିନ୍ତୁ ସେ 17 ଭିତରୁ ଆମର ଓଡ଼ିଶାରେ କଳାହାଣ୍ଡିରେ ମୁଖ୍ୟ ହେଉଛି 2 ନାଇଟ୍ରୋଜେନ୍ ଓ ଆଇରନ୍ର କମିଟା ଦେଖାଯାଏସି, ତାର୍ ସାଙ୍ଗେ ସାଙ୍ଗେ ପଟାସିୟମ୍, ଫସ୍ଫରସ୍ ଆଉ ଜିଙ୍କର କମି ବି ଦେଖାଯାଏସି।
1: ସୁନ୍ଦରା କରି କହିଦେଲେ ଆଜ୍ଞା ଯେ କେନ୍ କେନ୍ ପୋଷକ ତତ୍ଵର ଅଭାବ ଲକ୍ଷଣ ଆମର ଗଛମାନଙ୍କେ ଦେଖାଯାଇସି। ତ ଯେତେବେଲେ ମନୁଷ୍ୟ ଲୋକକେ ରୋଗ ଗୋଟେ ହେସି ଆଜ୍ଞା, ଦେହେ ନେ ଜାନି ହେସି, କିଛି ଗୋଟେ ଲକ୍ଷଣ ଆଇସି, ଦେହ ଭିତରେ ବି କିଛି ଗୋଟେ କ୍ରିୟା ପ୍ରକ୍ରିୟା ନେ ଜାନି ହେସି, କେନ୍ ଅଙ୍ଗ ପ୍ରତ୍ୟଙ୍ଗ ଗୋଟେ ଖରାପ ହେବାର ସୂଚନା ମିଲ୍ସି, ସେଭଳିଆ ଯେତେବେଲେ ଆମେ ଇ ଉଦ୍ଭିଦର ଗୋଟେ ଅଭାବ ଲକ୍ଷଣ ଜାଣବାର୍ ଲାଗି ଚାହିଁମା, ପୋଷକ ତତ୍ଵର ଅଭାବ ଲକ୍ଷଣ କଥା ଯଦି କହେମା, ତ ଆମେ ତାର ଗଛ ପତର କାଣ୍ଡକେ ଦେଖମା, ତାର ବିଭିନ୍ନ ଜିନିଷ୍କେ ଦେଖମା। ତ ଆମେ କେନ୍ତା କରି ପତର ମନକରନୁ କେନ୍ତା ଜାଣିପାରମା ଯେ କେନ୍ ପୋଷକ ତତ୍ଵର ଅଭାବ ରହିଛେ ବୋଲିକରି?
0: ହଁ, ଏଇଟା ଗୋଟେ ବହୁତ ବଢ଼ିଆ ପ୍ରଶ୍ନଟେ ପଚାରିଲେ। ତ ଆମକୁ ଜାଣବାର୍କେ ହେଲେ ଆମେ ପହଲା ଦେଖବାରେ ପଡ଼ବା ସେ ଗଛର ତଲଆଡ଼ୁ ହେଉଛି କି ଉପରଆଡ଼ୁ ହେଉଛି। ତ ତାର ଆଗରୁ ଗୋଟେ ଜିନିଷ ଆମକୁ ଜାଣବାରେ ପଡ଼ବା ଯେ 17 ଯେନ୍ ପୋଷକ ତତ୍ଵ ଅଛନ୍ ତାଙ୍କୁ ଦୁଇଟା ଭାଗରେ ଅଲଗା ଅଲଗା କରାହେଇଛି। ତ ଯେନ୍ ପୋଷକ ତତ୍ଵ ମାନେ ଆମର ଗଛ ଭିତରେ ଯାଇପାରୁଛନ୍ ଗୋଟେ ଜାଗାନୁ ଆଉ ଜାଗାନୁ ଗୋଟେ ଜାଗା ଗୋଟେ ଆମର ଗୋଟେ ପତରନୁ ଆଉ ଗୋଟେ ପତର ତାଙ୍କୁ ସେମାନେ ତାଙ୍କୁ ଆମେ କହୁଛୁ ଚଲ ପୋଷକ ତତ୍ଵ। ଆଉ ଯେନ୍ମାନେ ଯାଇ ନା ପାର୍ବାର୍ ଗୋଟେ ଜାଗାନୁ ରହିଯାଉଛନ୍ ଫିକ୍ସ ସେମାନଙ୍କୁ ଆମେ କହୁଛୁ ଅଚଲ ପୋଷକ ତତ୍ଵ। ଯେତେବେଳେ ଚଲ ପୋଷକ ତତ୍ଵର ଆମର ଅଭାବ ଦେଖାଯିବା ସେଇଟା ଆମର ପରେ ତଲାଡ଼ୁ ହେବା, ଆଉ ଯେତେବେଳେ ଅଚଲ ପୋଷକ ତତ୍ଵର ଅଭାବ ରହିବା ସେଇଟା ଉପରଆଡ଼ୁ ହେବା। ଯେମିତିକି ଆମର ନାଇଟ୍ରୋଜେନ୍, ପଟାସିୟମ୍, ଫସ୍ଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ, କ୍ଲୋରିନ୍, ନିକେଲ୍ ସେମାନେ ସବୁ ଚଲ ପୋଷକ ତତ୍ଵ ବୋଲେ ସେମାନେ ମାଟିରୁ କାଣ୍ଡରୁ ପତ୍ର ସେମାନେ ଯାଇପାରିବେ। ତ ସେମାନଙ୍କର ଯେତେବେଳେ ଅଭାବ ହେବା ଗଛରେ ତାଙ୍କର ଲକ୍ଷଣଟା ପହିଲା ତଲାଡ଼ୁ ମୂଲ ହେବା ତାର ଧୀରେ ଧୀରେ ଧୀରେ ଉପରକୁ ଯିବା, ଆଉ ଯେତେବେଳେ ବେଶୀ ଅଭାବ ହେଇଯିବା ଆମର ଗଛଟା ପୁରା ମରିଯିବା। ଆଉ ଯେନ୍ ଆମର ରହିଲେ ଅଚଲ ପୋଷକ ତତ୍ଵ ରହିଲେ ଯେମିତିକି ଆଇରନ୍, କପର୍, ସଲଫର୍, ବୋରନ୍, କ୍ୟାଲସିୟମ୍ ତାଙ୍କର ଲକ୍ଷଣ ସବୁ ଉପର ପତ୍ର ଆଡ଼େ ଦେଖାଯିବା। ତ ଏଇ 2 ହିସାବରେ ଆମେ ଜାଣିଲା ପରେ ଆମେ ଜାଣିପାରମା କି କେନ୍ ଆମର ପୋଷକ ତତ୍ଵର ଅଭାବ ହେଇଛି।
1: ତ ଏଇଟା ତିଆରି କରି କହିଦେଲେ ଆଜ୍ଞା, ଆମର ଗୋଟେ ଶ୍ରୋତା ଜଣେ ବର୍ତ୍ତମାନ ଆମକେ ଯୋଗାଯୋଗ କରୁଛନ୍, ବୋଧେ ଯାନ୍ତ୍ରିକ ତ୍ରୁଟି ଲାଗି ସେଇଟା କଟିଯାଇଛେ। ତ ଆଜ୍ଞା, ଇଟା ଆପଣ କହିଦେଲେ ଯେ କେନ୍ତା କରି ଗଛର ପତରନେ, ତଲର ପତର ଆର୍ ଉପର ପତରନେ କେନ୍ କେନ୍ ଆମେ ଲକ୍ଷଣ ସବୁ ଦେଖାଦେଲେ ଜାନ୍ମା ଯେ ଆମର ପୋଷକ ତତ୍ଵର ଅଭାବ ହେଇଛେ, ଆର୍ ସେଥିର୍ଲାଗି ଆମେ ଯତ୍ନବାନ ବି ହେମା। ତ ଆଜ୍ଞା, ଇନେ ଆପଣଙ୍କେ ପଚରାବାର୍ ଲାଗି ଚାହିଁମି ଯେ ଆର୍ ଗୋଟେ ଜିନିଷ୍ ମୁଖ୍ୟ ଜିନିଷ୍ ରହିଛି ଖାଦ୍ୟ ସାର, ଆର୍ ତାର୍ ଅନୁସାର ବି କେନ୍ତା କରି ଆମେ ଇଏ କର୍ମା? ତ ଇ ଯେନ୍ ଖାଦ୍ୟ ସାର ଆର୍ ଅନୁସାରର ଅଭାବ ହେଲେ ଆଜ୍ଞା ଚାଷୀମାନେ କେନ୍ତା କରି ଜାଣିପାରିବେ?
0: ହଁ, ଏଇଟା ଗୋଟେ ବି ବହୁତ ଜରୁରୀ। ତ ଆମର ଯେନ୍ 17 ଅଛି ତାର ଅଭାବ ହେଲେ ସବୁଥିରେ ଲକ୍ଷଣ ଅଲଗା ଅଲଗା ରହିବା, ତ ସେ ଚିହ୍ନବାଟା ବହୁତ ଜରୁରୀ। ଆମେ ଚିହ୍ନି ପାରିଲେ ଯେ କି ଆମେ ତାକେ ଆମେ ଦେଇକିରି ଆମେ ତାକେ ଠିକ୍ କରିପାର୍ମା, ତାର ଅଭାବକେ ଦୂର କରିପାର୍ମା। ପହିଲା ହେଉଛି ଆମର ନାଇଟ୍ରୋଜେନ୍, ସେଇଟା ଯେହେତୁ ଚଲ ପୋଷକ ତତ୍ପରେ ଯିବା ସେଇଟା ବେଲେ ଗୋଟେ ଜାଗାରେ ଆଉ ଗୋଟେ ଜାଗାକେ ଯାଇପାର୍ବା, ତାର ଅଭାବଟା ତଲାଡ଼ୁ ଷ୍ଟାର୍ଟ ହେବା, ଆର୍ ପୁରୁଣା ପତର ଆଡ଼ୁ ଷ୍ଟାର୍ଟ ହେବା। ଆଉ ତାର କେମିତି ତାର ଲକ୍ଷଣ ଦେଖାଯିବା ସେଟା ହଳଦିଆ ହେଇଯିବା, ଆମର ତଲର ପତରର ପତର ଟିପ୍ ପର୍ସନ୍ ଆଉ ଟିପିରେ କହୁଛୁ ଆମେ ଆମ ଲୋକାଲ ଭାଷାରେ ଭି ଆକାରରେ ହଳଦିଆ ହେବ। ଯଦି ଭି ଆକାରରେ ଧାନ ପତ୍ରର ଟିପିରେ ଯଦି ଭି ଆକାରରେ ଯଦି ହଳଦିଆ ହେଲା ସେଇଟା ନାଇଟ୍ରୋଜେନ୍ର ଅଭାବ।
1: ତ ଆଜ୍ଞା, ଆମର ଜଣେ ଶ୍ରୋତା ବନ୍ଧୁ ଆମକେ ଫୋନ୍ ଲଗାଉଛନ୍, ଚାଲୁନ୍ ତାଙ୍କ ସାଙ୍ଗେ ଟିକେ କଥା ହେମା।
0: ହଁ
1: ଆଜ୍ଞା, ଜୁହାର। କିଏ କହୁଥିଲେ ଆର୍ କେନୁ କହୁଥିଲେ? ହଁ ହଁ, ନା ଟିକେ କହିବେ?
2: ରୋହି ଗୌଡ଼।
1: ହଁ ଭାଇ, ତ ଆଜି ଆମର ବୈଠକରେ ଅଛନ୍ ପ୍ରଧାନ ଆଜ୍ଞା, ପ୍ରସଙ୍ଗ ରହିଛି ଫସଲରେ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ଵ ଅଭାବର ଲକ୍ଷଣ ପରିଚୟ। ତ ଆପଣଙ୍କର ପ୍ରଶ୍ନ କାଣା ଅଛେ?
0: ହଁ, ସେଇଟା ହଁ ଅଭାବ ହେଲା ବେଲେ ଆମେ ପହିଲା ଦେଖମା ସେ ଧାନରେ ତଲାଡ଼ୁ ହଳଦିଆ ହେଉଛି କି ନି, ବାଇଗଣୀ ହେଉଛି କି ନି, ପତ୍ର ପୋଡ଼ି ହେଉଛି କି ନି। ଯଦି ତଲାଡ଼ୁ ହେଲା ସେଇଟା ନାଇଟ୍ରୋଜେନ୍ ହେଇଥାଇପାରେ, ଫସ୍ଫରସ୍ ହେଇଥାଇପାରେ, ପଟାସିୟମ୍ ହେଇଥାଇପାରେ। ଆଉ ଯଦି ଉପର ଆଡ଼ୁ ହଳଦିଆ ହେଲା କି ମୋଡ଼ି ହେଇଗଲା ପତ୍ର ସେଇଟା ଆଇରନ୍ ହେଇଥାଇପାରେ, ବୋରନ୍ ହେଇଥାଇପାରେ, କ୍ୟାଲସିୟମ୍ର ଅଭାବ ଯୋଗୁଁ ହେଇଥାଇପାରେ। ତ ଆମେ ଯଦି ନାଇଟ୍ରୋଜେନ୍ର ଅଭାବ

0: ଆସିଛି, ଆମେ ତୁରନ୍ତ ଆମେ ୟୁରିଆ ୟୁରିଆ ଲିକ୍ୱିଡ୍ ପାଣିରେ ମିଶେଇକିରି 1% ଆମେ ସ୍ପ୍ରେ କରିପାରମା। 1% କେମିତି ବନାମା, ଆମେ 1 ml ନେଇକି 100 ml ୱାଟର ଆଉ କହିପାରମା 10 ml ୟୁରିଆ 10 gram ୟୁରିଆ ନେଇକିରି 1 liter ମିଶେଇକିରି ଆମେ ସ୍ପ୍ରେ କରମା ତୁରନ୍ତ 1% ୟୁରିଆ। ଅର୍ ଆଉ ଆମେ ବି କରିପାରମା, ଆସୁଛି ଏବେ ମାର୍କେଟରେ ନୂଆ ଯେମିତିକି ନେନୋ ୟୁରିଆ, ନେନୋ DAP ୟୁରିଆ, ଏମୋନିୟମ ନାଇଟ୍ରେଟ୍ ଆସୁଛି, ଯେନ୍ଟାକି ତାର ପାର୍ଟିକିଲ ତାର କଣିକାର ସାଇଜ୍ଟା ବହୁତ ଛୋଟ ଛୋଟ ରହୁଛି, ତ ସେଇଟା ଆମେ କମ୍ ମାତ୍ରାରେ ଆମେ ସ୍ପ୍ରେ କରିକିରି ବି ଆମେ ତାର ଲକ୍ଷଣ ନାଇଟ୍ରୋଜେନ୍ ଲକ୍ଷଣର ଦୂର କରିପାରମା। ଯେମିତିକି ୟୁରିଆ ନାଇନୋ ୟୁରିଆ ଆମେ 4 ml 2-4 2-4 ml ନେଇକି ଗୋଟେ ଲିଟର ପାଣିରେ ମିଶେଇକି ସ୍ପ୍ରେ କରିପାରମା। DAP ବି ଏମିତି 2-4 ml ଆଉ ବି ଆମେ ନେଇପାରମା ୟୁରିଆ ଆମୋନିୟମ ନାଇଟ୍ରେଟ, ଏ ସବୁ ଲିକ୍ୱିଡ ସବୁ ଆସୁଛି ସବୁ। ହଁ ଆଉ କିଛି ପ୍ରଶ୍ନ ଅଛି? ଏଇଟା ଧଳା ଧଳା ହେଇକି ଯେନ୍ ଧଳା ହଉଛି କି ହଳଦିଆ ହଉଛି?
1: ଧାନ ପତର
0: ଧଳା ହେଇଯାଉଛି, ସେଟା ଲମ୍ବା ହେଇକିରି ହଉଛି। ହଁ ସେଇଟା ଆମର ଗୋଟେ ଅଛି ମାଇକ୍ରୋ ନ୍ୟୁଟ୍ରିଏଣ୍ଟ କହୁଛୁ, ଆଉ ସୂକ୍ଷ୍ମ ପୋଷାକ ଯେନ୍ଟାକି ଜିଙ୍କ, ଜିଙ୍କର ଅଭାବ ହେଲେ ଜିଙ୍କର ଅଭାବ ହେଲେ ସେଟା ହେସି। ସେ ତଳର ପତର ରହୁଛି କି ଉପର ପତର ରହୁଛି? ହଁ ତ ସେଟା ଜିଙ୍କର ଅଭାବ ଯୋଗୁଁ ହେଉଛି, ତ ଆମେ କାଣ କରିପାରମା ଜିଙ୍କ ଯଦି ତାର ତାର ଲକ୍ଷଣ ଦେବା ସବୁ ତ ବଢ଼ିଆ ଉପାୟ ହେଉଛି। ଆପଣ ଯେତେବେଳେ ଷ୍ଟାର୍ଟ କରୁଥିବେ ଧାନ ରୋପା କି ଧାନ ବୁନା ଷ୍ଟାର୍ଟ କରିବେ, ସେତେବେଳେ ଯଦି ଜିଙ୍କ ସଲଫେଟ୍ ଯଦି ଜିଙ୍କ ସଲଫେଟ୍ ଯଦି 25 kg ପର ହେକ୍ଟରରେ ଯଦି ପକାଇଥିବେ ସେ ଲକ୍ଷଣଟା ଦେଖାନାହିଁ। ହଁ ଯଦି ଦେଖାଦେଲା ଆମେ କେମିତି ତାଙ୍କୁ ଠିକ୍ କର୍ମା, ତାପରେ ତୁରନ୍ତ ଆମେ ଜିଙ୍କ ସଲଫେଟ୍ ଆମେ ଏଇଟା ଆପ୍ଲାଏ କର୍ମା। ଆଉ ଜିଙ୍କ ସଲଫେଟ୍ ସେଇଟା ଜିଙ୍କର ଅଭାବ ଯୋଗୁଁ ହେଉଛି ଏଇଟା। ଆଉ କିଛି ପ୍ରଶ୍ନ ଅଛି? ହଳଦୀ ଯେନ୍ ଧଳା ହେଇଯାଉଛେ ସେଟା ଜିଙ୍କର ଅଭାବ ଯୋଗୁଁ ହେଉଛି, ଆଉ ହଳଦିଆ ଯଦି ହେଇଗଲା ବୋଲେ ସେଟା ନାଇଟ୍ରୋଜେନ୍ର ଅଭାବ ଯୋଗୁଁ ହେଉଛି। ହଁ
2: ହଉ ଭାଇ, ବହୁତ ବହୁତ ଧନ୍ୟବାଦ ଆମକେ ଫୋନ୍ କଲେ, ଆଉ ଆଜ୍ଞାଙ୍କର ଆପଣଙ୍କର ଯେନ୍ ପ୍ରଶ୍ନ ଥିଲା ଆଜି ତାର ଉତ୍ତର ବି ଜାଣିଲେ, ଆର୍ ଆମେ ଆଶା କରମୁ ଯେ ନିଶ୍ଚୟ ଆପଣ ଇଟାକେ ଚାଷବାସ କାମନେ ଲଗାବେ। ତ ଆମେ ଆଉ ବି ଆମର ଯେନ୍ ଶ୍ରୋତା ଭାଇମାନେ ଅଛନ୍, ଯେନ୍ମାନେ ଆମକେ ଫୋନ୍ ଲଗଉଛନ୍, ସେମାନଙ୍କ ସାଙ୍ଗେ ବି କଥା ହେମା। ନମ୍ବରଟା ଆର୍ଥରେ କହି ରଖୁଛୁଁ, 0667029568, ଆଉ ଗୋଟେ ନମ୍ବର ହେଉଛି 0667029563। ତ ଆପଣମାନେ ବି କଲ୍ କରନ୍, ଆଉ ଜଣେ ଆମର ଶ୍ରୋତା ଆମକେ ଯୋଗାଯୋଗ କରୁଛନ୍, କଥା ହଁ। ଆଜ୍ଞା ଜୁହାର।
3: ହଁ ଆଜ୍ଞା ନମସ୍କାର।
2: ଜୁହାର କେନୁ କହୁଥିଲେ, କିଏ କହୁଥିଲେ?
3: ଆଜ୍ଞା ଏଇଟା ମାଟିଆ ପଞ୍ଚାୟତ କଲାହାଣ୍ଡି ଜିଲ୍ଲାରୁ ସାଲେଭଟା ଗାଁରୁ ଚକ୍ରଧର ସାହୁ କହୁଥିଲି ସାର୍।
2: ଆଜ୍ଞା ଆଜ୍ଞା ଆଜ୍ଞା, ଆଜିର ପ୍ରସଙ୍ଗ ରହିଛି ଆଜ୍ଞା ଫସଲରେ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଅଭାବର ଲକ୍ଷଣ ପରିଚୟ।
3: ସାର୍ ଶୁଣନ୍ତୁ।
2: ଆଜ୍ଞା
3: ସାର୍ ନମସ୍କାର ସାର୍।
0: ହଁ ନମସ୍କାର ନମସ୍କାର
3: ସାର୍, ଆମର ତ ଧାନ ମାନେ ସବୁ ଲାଲ ହେଇଯାଉଛି ସାର୍।
0: ଲାଲ ହଉଛି କି ହଳଦିଆ ହଉଛି?
3: ଲାଲ ହଉଛି, ପୁରା ରେଡ୍ ହେଇଯାଉଛି ସାର୍। କେନ ଅଭାବରୁ ଏଇଟା ରେଡ୍?
0: ପତର ପତର ତ କି ଧାନ?
3: ହଁ ସାର୍ ପତର ସବୁ ଲାଲ ହେଇଯାଉଛି।
0: ଉପର ଆଡୁ କି ତଳ ଆଡୁ ହଉଛି? ଉପର ଆଡୁ ହଉଛି କି ତଳ ଆଡୁ ହଉଛି?
3: ତଳ ଆଡୁ ହଉଛି ସାର୍।
0: ତଳ ଆଡୁ ହଉଛି ଲାଲ, ବାଇଗଣୀ ଟାଇପ୍ର ହଉଥିବା, ବାଇଗଣୀ ଲାଲ ହେଇକି ହଉଥିବା?
3: ହଁ ସାର୍।
0: ତ ସେଇଟା ଆମର ଫସ୍ଫରସ୍ ଯେନ୍ ଅଛେ ତାର ଅଭାବ ରହୁଛେ, ତ ଆମେ DAP ଆମେ ଇଏ କରିପାର୍ମା କି ତାର DAP ର ଆମର ପାଣି ଭଳି ଏଇଟା ଯେନ୍ ଆସୁଛେ ନାନୋ DAP
3: ହଁ
0: ନାନୋ DAP 2-4 ml ଗୋଟେ ଲିଟର ପାଣିରେ ମିଶେଇକି ଆମେ ସ୍ପ୍ରେ କରିପାର୍ମା।
3: ହଁ
0: ଆଉ ଆଉ କିଛି
3: ନାଇଁ ସାର୍, ଆର ଆର କାଣା କହିମି ସାର୍।
0: ତ ହେଟା ଆପଣ ଯେତେବେଳେ ଷ୍ଟାର୍ଟ ଧାନ ରୋପିଥିଲେ କି ବୁନା ହେଇଥିଲା?
3: ଆଜ୍ଞା ଆମର ସେଇଠି ବୁଣା ନା ସାର୍।

0: ହଁ, ତ ହେଇ ଟାଇମ୍ରେ ଟିକେ ଟିକେ ହେଲା ପରେ ଯଦି DAP ଦେଇଥିତେ ବେଲେ ନା ହେଇଥିତା, ଏବେ
1: ଡିଏପି
0: ତ
1: ଦିଆହେଇଥିଲା ସାର୍?
0: ଦିଆହେଇଥିଲା ତ
1: ହଁ
0: ଠିକ୍,
1: ସାର୍,
0: ତ ଯଦି ଦେଇଥିବେ ବେଲେ ମାତ୍ରାଟା କମିଯାଇଥିବା ଟିକେ, ଆଉ କମ୍ ହେଇଥିବା ବୋଧେ।
1: ଚଉଦ ଚଉଦ 35-14 ଦିଆହେଇଥିଲା ସାର୍।
0: ହଁ, ତ କମ୍ ଥିବା ବେଲେ ଏଇଟା ଏଇଟା ହେଉଛି ଟିକେ ଲାଲ ହେଉଛି ଆଉ। ତ ଏବେ ଏବେ ତ ଅଭାବ ହେଇଛି, ତ ଆମକୁ ନାନୋ DAP ଏଇଟା କଲେ ଠିକ୍ ହେବା ଆଉ।
1: ହଁ ସାର୍, ଠିକ୍ ଅଛି, ଥ୍ୟାଙ୍କ ୟୁ ସାର୍।
0: ହଁ ହଁ ହଁ ଧନ୍ୟବାଦ।
2: ତ ଆଜ୍ଞା, ଆପଣଙ୍କର ଚାଷବାସ ସବୁ ଏବେ ଠିକ୍ଠାକ୍ ଅଛି ତ? ତ ଆମେ କଥା ହଉଥିଲୁ ଆମର ଜଣେ ଶ୍ରୋତାଙ୍କର ସାଙ୍ଗେ, ତାଙ୍କର ଯେନ୍ ଅସୁବିଧା ଥିଲା ଆଜ୍ଞାଙ୍କର ସାଙ୍ଗେ କଥାବାର୍ତ୍ତା ହେଲେ ସେ। ତ ଆପଣମାନେ ବି ଆମକେ ଶୀଘ୍ର ଶୀଘ୍ର ଫୋନ୍ ଲଗନ୍, ଆଉ ଆପଣଙ୍କର ଯେନ୍ ପ୍ରଶ୍ନ ସବୁ ରହିଛି ଚାଷବାସ କେନି କରି, ପୋଷକ ତତ୍ତ୍ୱ ଅଭାବ କେନି କରି, ଆଜ୍ଞାଙ୍କର ସାଙ୍ଗେ କଥା ହେଇକରି ସେ ପ୍ରଶ୍ନର ସମାଧାନ ବି କରନ୍। ତ ଆଜ୍ଞା, ଆପଣଙ୍କେ ଯେନ୍ତା ମୁଇଁ ପଚାରୁଥିଲି ଆଗରୁ ଯେ ଖାଦ୍ୟ ସାର ଅନୁସାର ଅଭାବ ହେଲେ ଆମେ କେନ୍ତା କରି ଜାଣିପାର୍ମା, ତ ସେନେ ଆପଣ କହୁଥିଲେ ଯେନ୍ ବାଇଗଣି ଲାଲ ରଙ୍ଗ କାର ଅଭାବ ରହେସି, ପୁରୁଣା ପତର ମାନେ ଭି ଆକୃତିର ହଳଦିଆ ରଙ୍ଗ କେନ୍ ପୋଷକ ତତ୍ତ୍ୱର ଅଭାବ ରହେସି, ତ ଏଇ ଯେନ୍ ଖାଦ୍ୟ ସାର ଅନୁସାର ଅଭାବ ବାବଦେ ଟିକେ କହନ୍ ଆଜ୍ଞା।
0: ହଁ, ଯେନ୍ତାକି ଆମେ ନାଇଟ୍ରୋଜେନ୍ ଗଲା, ଫସ୍ଫରସ୍ ଗଲା, ଯେମିତିକି ଆମ ଚାଷୀ ଭାଇ ଜଣେ ଏବେ ପଚାରିଥିଲେ, ତାପରେ ପଟାସିୟମ, ପଟାସିୟମର ବି ହଳଦିଆ ହେଇଯିବା, କିନ୍ତୁ ଆମର ପତରର ସାଇଡ଼ରୁ ଆଡ଼ୁ ହେବା, ତରା ଆଡ଼ୁ ହେବା, ଯେମିତିକି ଆମେ ମାର୍ଜିନାଲ୍ କ୍ଲୋରୋସିସ୍ କହୁଛୁ, ଆଉ ସେଇ ଯେଉଁ ସେଇଟା ବି ଗଛର ତଲାଡ଼ୁ ହଳଦିଆ ହେବା, ଆଉ ପୁରୁଣା ପତରରେ ହେବା। ତାପରେ ଆମର ଆସିଲା ସଲଫର, ସଲଫର ବି ହଳଦିଆ ହେବା, କିନ୍ତୁ ସେଇଟା ଉପର ପତରରେ ହେବା, ଯେହେତୁ ସଲଫରଟା ହେଉଛି ଆମର କାଁ କହୁଛୁ ଆମେ ଅଚଲ ପୃଷ୍ଟିରେ ଯାଉଛି, ସେଇଟା ଗୋଟେ ଜାଗା ନୁ ଗୋଟେ ଜାଗାକେ ଜେନା ପାର୍ବାର୍। ସେନ୍ତା ବି ଆମର ଜିଙ୍କ ହେଲା, ଜିଙ୍କର ଅଭାବ ହେଲେ କାଣା ହେଉଛି, ଧଲା ସ୍ପଟି ଗୋଟେ ପଡ଼ିଯିବା, ଷ୍ଟ୍ରିପ୍ ଗୋଟେ ପଡ଼ିଯିବା, ବ୍ରାଉନ୍ ବି ହେଇଯାଇପାରେ, ଆଉ ହଳଦିଆ ବି ହେଇଯାଇପାରେ। ତାପରେ ଆଇରନ୍, ଆଇରନ୍ର ଅଭାବ ଯୋଗୁଁ ବି ଆମର ଯେନ୍ ପତରର ଯେନ୍ ଶିରା ଅଛି, ଭେନ୍ କହୁଛୁ ଆମେ, ଏ ସେ ଭେନ୍ର ମଝି ମଝିରେ ହଳଦିଆ ହେଇଯିବା, ସେଟାକି ଆମେ ଇଣ୍ଟରଭେନାଲ୍ କ୍ଲୋରୋସିସ୍ କହୁଛୁ। ତ ଏଇ ଯେନ୍ ଇଣ୍ଟରଭେନାଲ୍ କ୍ଲୋରୋସିସ୍ଟା ମ୍ୟାଗ୍ନେସିୟମ୍ ଯୋଗୁଁ ବି ହେବା, ମ୍ୟାଗ୍ନେସିୟମ୍ ଯୋଗୁଁ ବି ହେବା, ଆଇରନ୍ ଯୋଗୁଁ ବି ହେବା, ମଲିବ୍ଡେନମ୍ ଯୋଗୁଁ ହେବା, କିନ୍ତୁ ଆମେ ଚିହ୍ନିପାର୍ମା ଯଦି ଇଣ୍ଟରଭେନାଲ୍ କ୍ଲୋରୋସିସ୍ ହେଇଛେ, ଆମେ କେନ୍ତା ଜାନ୍ମା ଇଟା ଆଇରନ୍ ଯୋଗୁଁ ହେଇଛେ କି ମ୍ୟାଗ୍ନେସିୟମ୍ ଯୋଗୁଁ ହେଇଛେ। ଯଦି ଉପର ପତରରେ ହେଲା, ସେଟା ଆମର ଆଇରନ୍ର କମି ଯୋଗୁଁ ହେଉଛେ, ଆଉ ତଲର ପତରରେ ହେଲେ ମ୍ୟାଗ୍ନେସିୟମ୍ ଯୋଗୁଁ ହେଉଛେ। ତାପରେ ଆମର ହେଉଛି ବୋରନ୍, ବୋରନ୍ ଯେମିତିକି ଆମର ଫଳ ପନିପରିବା, ଯେମିତିକି ଆମର ଟମାଟର ହେଲା, ବାଇଗଣ ହେଲା, ଆମ୍ବ ହେଲା, ସେଠି ଯଦି କ୍ରେକିଂ, ଫ୍ରୁଟ୍ କ୍ରେକିଂ କହୁଛୁ ଆମେ, ଯଦି ଟମାଟର ଯଦି ଫାଟି ଫାଟି ଗଲା, ସେଟା ଆମର ବୋରନ୍ର ଅଭାବ ଯୋଗୁଁ ହେଉଛେ। ତ ଏଇସବୁ ଆମର ଯେନ୍ ହେଉଛି ଚିହ୍ନା ପରେ ଆମେ ତାର ଯେନ୍ଟା ଦରକାର, ଯେନ୍ ପୋଷକ ଦରକାର, ସେଟା ଯଦି ଆମେ ସ୍ପ୍ରେ କଲା ସଠିକ୍ ମାତ୍ରାରେ, ଆମେ ତାର ଅଭାବଟାକେ ଦୂର କରିପାର୍ମା।
2: ଇଟା ତ ବଢ଼ିଆ କରି ବୁଝେଇଦେଲେ ଆଜ୍ଞା, ଯେ କେନ୍ତା କରି ଆମର ଚାଷୀ ଦାଦା ମାନେ, ଚାଷୀ ମା ଭଉଣୀ ମାନେ ଜାଣିପାରିବେ ଯେ କେନ୍ କେନ୍ ଖାଦ୍ୟ ସାର ଅନୁସାରର ଅଭାବ ହେଲା ବୋଲିକରି, ତାର ଲକ୍ଷଣ ଦେଖିକରି। ଆମର ଅଞ୍ଚଳରେ ଗୋଟେ କଥା ଅଛି ଆଜ୍ଞା, ବେଲ ଥାଉ ଥାଉ ବନ୍ଧ ବାନ୍ଧରେ କୁମର, ଆର୍ ଗୋଟେ କଥା ବି କହିସନ୍ ଆଜ୍ଞା, ଜହିଁ ସମସ୍ୟା ତହିଁ ସମାଧାନ ବୋଲିକରି। ତ ଇ ଯେନ୍ ସମସ୍ୟା ଯେତେବେଳେ ଆସ୍ବା ଆଜ୍ଞା, ତାର ସମାଧାନ ଲାଗି ବି ନିଶ୍ଚେ ବାଟ ଥିବା, ଉପେ ଥିବା। ତ ଇ ଯେନ୍ ସମସ୍ୟା ମାନେ ଯେତେବେଳେ ଜଣେ ଚାଷୀ ଦେଖ୍ବା ଯେ ପୋଷକ ତତ୍ତ୍ୱ ଅଭାବରେ ଭିନ୍ ଭିନ୍ ଲକ୍ଷଣ ସବୁ ଦେଖା ଦେଉଛେ, ଆରୁ ଯେନ୍ ଲକ୍ଷଣ ମାନେ ଦେଖାଯାଉଛେ ସେଟାକେ ଅନୁଭବ କରିକରି ଚାଷୀ ବି ମନେ ମନେ ଭାବିପାର୍ବା। ଆପଣଙ୍କର କଥା ଯଦି ଯେନ୍ ଶ୍ରୋତାବନ୍ଧୁମାନେ ଶୁଣୁଛନ୍, ସେମାନେ ବି ନିଶ୍ଚେ ଜାଣିପାର୍ବେ ଯେ ଇସବୁ ଲକ୍ଷଣ ଦେଖାଦେଲେ ଆମେ କେନ୍ ପୋଷକ ତତ୍ତ୍ୱର ଅଭାବ ହେଇଛେ ବୋଲିକରି ଆମେ ଜାଣିପାର୍ମା। ତ ଯେତେବେଳେ ଜଣେ ଚାଷୀ ଅଭାବର କଥା ଜାଣିପାର୍ବା, ଅସୁବିଧାର କଥା ଜାଣିପାର୍ବା, ତା ଲକ୍ଷଣ ବି ଜାଣିପାର୍ବା, ତାର୍ ପାଖେ ନେକ୍ସଟ ଦୁଇ ନମ୍ବର କଥା ରହିଲା ସାର୍ ଯେ ତାର କେନ୍ତା ସମାଧାନ କରାଯିବା। ତ ସେ ଯେନ୍ ସମାଧାନ କରବାର୍ ଲାଗି ବା ତାର ଅଭାବକେ ଦୂର କରବାର୍ ଲାଗି କେନ୍ କେନ୍ ଜିନିଷ ସବୁ କରବାକେ ପଡ଼୍ବା ଆଜ୍ଞା?
0: ହଁ, ଯେମିତିକି ପହଲା ଆମେ ଜାଣିପାରିଲା କେନ୍ଟା କମି ଅଛେ ତା ଲକ୍ଷଣ, ତାପରେ ଆମେ କେମିତି ଦୂର କର୍ମା, ତାପରେ ନାଇଟ୍ରୋଜେନ୍ର ଅଭାବ ହେଲେ ଆମେ ୟୁରିଆ ସ୍ପ୍ରେ କର୍ମା, କେତେ କେନ୍ତା ସ୍ପ୍ରେ କର୍ମା, 1% ସ୍ପ୍ରେ କର୍ମା ସଲ୍ୟୁସନ୍, ଗୋଟେ ଲିଟର ପାଣିରେ ଆମେ 10 ଗ୍ରାମ୍ ନେମା। ତାପରେ ଆମର ଉନ୍ନତ କିସମର ଏବେ ୟୁରିଆ ଆସୁଛେ, ସେଟା କହୁଛେ ନାନୋ ୟୁରିଆ କହୁଛୁ, ନାନୋ ୟୁରିଆ ବେଲେ ତାର ୟୁରିଆ ଯେନ୍ ଥିବା ସେ ଲିକ୍ୱିଡ୍ ଭିତରେ, ତରଳ ପଦାର୍ଥ ଭିତରେ, ତାର ପାର୍ଟିକିଲ୍ ତାର ସାଇଜ୍ଟା ବହୁତ ଛୋଟ, ତ ଆମେ ସେ 45 କେଜି ଯେନ୍ ୟୁରିଆ ବ୍ୟାଗ୍ ଅଛି।

0: ଅଧା ଲିଟର ନ୍ୟାନୋ ୟୁରିଆରେ ସାଙ୍ଗେ ସମାନ ହେଇପାରୁଛେ। ତ ଆମେ ପଇସା ବି ବଞ୍ଚଉଛୁଁ, ଟାଇମ୍ ବି ବଞ୍ଚେଇ ପାରୁଛୁଁ। ତ ନ୍ୟାନୋ ୟୁରିଆ, ନ୍ୟାନୋ ଡିଏପି ହେମିତି ସ୍ପ୍ରେ କରିପାର୍ମା ଆମେ, ୟୁରିଆ ଆମୋନିୟମ୍ ନାଇଟ୍ରେଟ୍ ବି ହେମିତି ସ୍ପ୍ରେ କରିପାର୍ମା, ଏଇଟା ଟାଇମ୍ ବି ଆମେ ବଞ୍ଚେଇ ପାର୍ମା, ପଇସା ବି ବଞ୍ଚେଇ ପାର୍ମା। ସରଳ ଉପାୟରେ ଆମେ ପୋଷକ ତତ୍ଵ ଅଭାବର ଯେନ୍ ଅଛେ ଅଭାବଟାକେ ଆମେ ଦୂର କରିପାର୍ମା। ତାପରେ ଫସ୍ଫରସ୍ର ଅଭାବ ହେଲେ ତାର୍ ଲାଗି ଅଛି ଆମର ସିଙ୍ଗିଲ୍ ସୁପର ଫସ୍ଫେଟ୍, ଫସ୍ଫେଟ୍ SSP କହୁଛୁଁ, ଡବଲ୍ ସୁପର ଫସ୍ଫେଟ୍, ଟ୍ରିପଲ୍ ସୁପର ଫସ୍ଫେଟ୍, ସେଇଟା ତାର ଫସଲ ଜାଣିକି ଧାନ, ଗହମ, ମକା ସବୁଥିର ସବୁଥିର ଲାଗି ଆମେ ଯେନ୍ଟା କହୁଛୁଁ ରିକମେଣ୍ଡେଡ୍ ଡୋଜ୍ ଅଫ୍ ଫର୍ଟିଲାଇଜର୍। ତାର ମାତ୍ରା ହିସାବରେ ଅଲଗା ଅଲଗା ଫସଲ ଆଉ ଅଲଗା ଅଲଗା ତାର ଷ୍ଟେଜ୍ ହିସାବରେ ଆମେ ଦେଇପାର୍ମା। ତାପରେ ଆମର ପଟାସିୟମ୍ ରହିଲା MOP, ତାପରେ ଆଇରନ୍ ଲାଗି ହେଲା ଫେରସ୍ ସଲଫେଟ୍, ତାପରେ ଜିଙ୍କ ଲାଗି ହେଲା ଜିଙ୍କ ସଲଫେଟ୍, ତାପରେ ଆମେ ଲାଇମ୍ ବି ଲାଇମ୍ କହୁଛୁ ଆମେ ସେଇଟା ବି ଆମେ ଦେଇପାର୍ମା। ତାପରେ ବୋରନ୍ ଲାଗି ଆମେ 1% ବୋରାକ୍ସ ସ୍ପ୍ରେ କରିପାର୍ମା। ତାପରେ ଆମେ କ୍ୟାଲସିୟମ୍ ମ୍ୟାଗ୍ନେସିୟମ୍ ଲାଗି ବି ଆମେ ସ୍ପ୍ରେ କରିପାର୍ମା। ସୋ ଏଇସବୁ ଆମେ ଲକ୍ଷଣ ଜାଣିଲା ପରେ ଏଇସବୁ ପୋଷକ ତତ୍ଵ ସାର ଖାଦ୍ୟ ଯଦି ଆମେ ଗଛ ଫସଲକୁ ଭଲସେ ଦେମା, ଆମର ତାର ବୃଦ୍ଧିଟା ଭଲ ହେବା, ବଢ଼ବା ବଢ଼ିଆ, ଆମକୁ ଫାଇଦା ବି ବଢ଼ିଆ ହେବା, ଆମେ ଭଲ ଖାନା ବି ଖାଇପାର୍ମା।
1: ଏଇଟା ତ ଆଜ୍ଞା ଆପଣ ତିଆରି କରି ବୁଝେଇଦେଲେ ଯେ ଆମେ କେନ୍ କେନ୍ ଜିନିଷ ସବୁ ପ୍ରୟୋଗ କରିକରି ଆମର ପୋଷକ ତତ୍ଵକେ ବଢ଼େଇ ପାର୍ମା, ତାକେ ସମତୁଲ କରିପାର୍ମା। ଇନେ ଆପଣଙ୍କୁ ପଚାରବାର୍ ଲାଗି ଚାହିଁବି ଆଜ୍ଞା, ଯେ ବର୍ତ୍ତମାନ ସମୟରେ ଜୈବିକ କୃଷିକେ ଟିକେ ବେଶୀ ପ୍ରାଧାନ୍ୟ ଦିଆଯାଉଛେ, କେନ୍ତା କରି ଆମେ ଆମର ଦେଶିଆ ଜିନିଷମାନଙ୍କୁ ବ୍ୟବହାର କରିକରି ଆମର ଚାଷ୍କେ ଖଣେ ବରକସ୍ କରିପାର୍ମା, ତିଆରି କରିପାର୍ମା, ତ ସେ ହିସାବରେ ଆଜ୍ଞା ଯଦି ଆମର ପୋଷକ ତତ୍ଵର କେନ୍ଟା ଅଭାବ ଦେଖାଦେଲା, ଦେଶିଆ ହିସାବରେ ଆମେ କେନ୍ ଜିନିଷ ବ୍ୟବହାର କରିପାର୍ମା କା?
0: ହଁ, ଏଇଟା ଗୋଟେ ବହୁତ ବଢ଼ିଆ ପ୍ରଶ୍ନରେ ପଚାରିଲେ। ତ ଆମେ ଯଦି ସବୁ କେମିକାଲ ଫର୍ଟିଲାଇଜର ସବୁ ବେଶୀ ବ୍ୟବହାର କର୍ମା, ତ ଆମର ପରିବେଶଟା ପ୍ରଦୂଷଣ ହେବାର ବେଶୀ ଅଛି, ହେବାର ହେଉଛି ବି। ତ ଆମେ ତା ସେଟାକେ କମ୍ କର୍ବା ଲାଗି ଆମେ ଯେତେବେଲେ ଜୈବିକ କୃଷି କହୁଛୁ, ଅର୍ଗାନିକ୍ ଫାର୍ମିଂ କହୁଛୁ। ତ ଆମେ ନାଇଟ୍ରୋଜେନ୍ର ଅଭାବ ହେଲା ବେଲେ ଆମେ ଡାଇଞ୍ଚା ଲଗେଇଦେମା, ଡାଇଞ୍ଚା ଲଗେଇଦେଲେ ଆମର ସଏଲ ଆମର ମାଟିରେ ନାଇଟ୍ରୋଜେନ୍ର ପରିମାଣଟା ବଢ଼ିଯିବା। ଆଉ ଯେତେବେଲେ ସେ ଡାଇଞ୍ଚା ଲଗେଇ ସାରିଲା ପରେ ଆମେ ଯେତେବେଲେ ଫେର୍ ଆମର ଫସଲ ଲଗାମା, ତ ସେ ଫସଲକେ ସେ ନାଇଟ୍ରୋଜେନ୍ର ଅଭାବ ନାହିଁ। ତ ଏଇଟା ଗୋଟେ ପ୍ରକାରର ହେଲା ଆମର ମେନୁରିଂ, ସେଟାକି ଆମେ କହୁଛୁ ଗ୍ରୀନ୍ ମେନୁରିଂ। ଆଉ ଗୋଟେ ହେଉଛି ଗ୍ରୀନ୍ ଲିଭ୍ ମେନୁରିଂ। ତ ଆମେ ଡାଇଞ୍ଚା ଲଗେଇ ପାର୍ମା, ଆଉ ନହେଲେ ଆମେ ଅଲଗା ପତର ଆଣିକିରି, ପତର ପଚାଶଟା ପତର ଆଣିକିରି ଆମେ କ୍ଷେତରେ ପକେଇଦେମା, ସେଟାକେ ଆଉ ତାକେ ହଲ କରିଦେମା। ଆଉ ସେଟା ଯେତେବେଲେ ମାଟିରେ ମିଶିଯିବା, ସେଟା ବି ଆମର ସେ ମାଟିର ଉର୍ବରତାକେ ବଢ଼େଇଦେବା ବି, ଆଉ ପୋଷକ ତତ୍ଵର ପରିମାଣ ବି ବଢ଼େଇଦେବା। ତ ସେ ତାଦ୍ୱାରା କ'ଣ ହେବା, ଆମେ ଯେତେବେଲେ ତାର ପରେ ଯେତେବେଳେ ଚାଷ କର୍ମା, ସେ ଆମର ଫସଲକେ ସେଇ ପୋଷକ ତତ୍ଵର ଅଭାବ ନା ହୁଏ। ତ ଏଇ ହିସାବରେ ଆମେ କଲେ ଆମର ଆମର ପରିବେଶକେ ପ୍ରଦୂଷଣ ହେବାରୁ ବଞ୍ଚେଇ ପାର୍ମା, ଆମର ଆମର କଷ୍ଟ ଅଫ୍ କଲ୍ଟିଭେସନ୍ ଯେନ୍ତା କହୁଛୁ ଆମେ ଚାଷରେ ଯେନ୍ ଲାଗୁଛି ପଇସା, ସେଟାକେ ଆମେ କମ୍ କରିପାର୍ମା, ଆମର ଚାଷରେ ଲାଭ ବି ବଢ଼େଇ ପାର୍ମା।
1: ଏଇଟା ତ ସୁନ୍ଦର କରି ବୁଝେଇଦେଲେ ଆଜ୍ଞା, ଯେ କେନ୍ତା କରି ଆମର ଚାଷୀ ଜଣେ ଲାଭବାନ ହେଇପାର୍ବା, ତାର ଚାଷ୍କେ ସୁନ୍ଦର କରିପାର୍ବା, ଆର୍ ପରିବେଶକେ ବି ସୁରକ୍ଷିତ ରଖିପାର୍ବା। ତ ସବୁ ଦିଗୁ ଏ ଜିନିଷ୍ଟା ବହୁତ ସୁନ୍ଦର ଲାଗୁଛେ, ଯେ ଆମେ ଆମର ପରିବେଶକେ ବଞ୍ଚେଇ ପାରୁଛୁଁ, ଆମର ଚାଷ୍ ଖଣେ ବି ତିଆରି ହେଉଛେ, ଆର୍ ତାର୍ ସାଙ୍ଗେ ସାଙ୍ଗେ ଆମର ଚାଷୀର ଯେନ୍ ପଇସାର ଲାଗି ଯେନ୍ ଚାଷବାସ ଦୁଇଟା କରୁଛୁଁ, ସେ ଦିଗେ ବି ଆମେ ଲାଭବାନ ହେଇପାରୁଛୁଁ। ତ ଏଇ ଯେନ୍ ପୋଷକ ତତ୍ଵର କଥା ଆପଣ କହିଲେ ଆଜ୍ଞା, ଇନେ ଆପଣଙ୍କ କଥାବାର୍ତ୍ତା ଶେଷ ନେ ମୁଇଁ ପଚାରବାର୍ ଲାଗି ଚାହିଁମି, ଯେ ବର୍ତ୍ତମାନ ଯେନ୍ ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ସେମାନଙ୍କେ କାଣା କହିବାର୍ ଲାଗି ଆପଣ ଚାହିଁବେ, ଯେ ଆମର ଅଞ୍ଚଳ ଲାଗି, କଳାହାଣ୍ଡି ନୂଆପଡ଼ା ଅଞ୍ଚଳ ଲାଗି ଆମେ ପୋଷକ ତତ୍ଵର ଅଭାବ କେନିକରି କେନ୍ କେନ୍ ଦିଗ ପ୍ରତି ବେଶୀ ଧ୍ୟାନ ଦେବା କଥା ବୋଲି ଆପଣ ଭାବୁଛନ୍?
0: ହଁ, କଳାହାଣ୍ଡି ନୂଆପଡ଼ାରେ ତ ମେନ୍ ଆମର ଫସଲ ହେଉଛି କପା, ତାପରେ ହେଉଛି ଅରହର, ଯେନ୍ଟାକି ଆମେ କାନ୍ଦୁଲ କହୁଛୁଁ, ଆଉ ମକା ହେଉଛି। ତ ଆମେ ପୋଷକ ତତ୍ଵ ଅଭାବ କମାବା ହେଲେ ଆମେ ଗୋଟେ ପ୍ରକାରର ଚାଷ ନା କରୁ, ଅଲଗା ଅଲଗା ପ୍ରକାରର କର୍ମା। ତ ଆମେ ଏବେ କଟନ୍ ସରିଲା ପରେ ଆମେ ସେଥିରେ ମୁଗ ବିରି କରିଦେମା, ତାପରେ ଫେର ତାପରେ ଆଉ ଗୋଟେ କାଣ କରିଦେମା। ତ ଗୋଟେ ପ୍ରକାରର ଆମେ ଯଦି ଚାଷ କରୁଥିମା ସେତେବେଲେ ଅଭାବ ହେଉଥିବା। ତ ଆମେ ମିଶ୍ରିତ କୃଷି କର୍ମା, ଅଲଗା ଅଲଗା କିସମର ଫସଲ କରୁଥିମା, ତ ଆମର ମାଟିଟା ଉର୍ବରତା ବି ରହୁଥିବା, ପୋଷକ ତତ୍ଵର ଅଭାବ ବି କମ୍ ଦେଖାଯିବା।
1: ସୁନ୍ଦର କଥା କହିଦେଲେ ଆଜ୍ଞା, ଯେନ୍ ଶ୍ରୋତା

0: ମାନେ ଆଜି କାର୍ଯ୍ୟକ୍ରମ ଶୁଣୁଛନ୍, ନିଶ୍ଚୟ ସେମାନେ ଆପଣଙ୍କର ଆଲୋଚନାକେ ଶୁଣିଥିବେ ଆର୍ ଇଟାକେ ଯାଇକରି ତାଙ୍କର ଚାଷବାସେ ବି ଲଗାବେ। ତ ଆଜି ଆମର କାର୍ଯ୍ୟକ୍ରମକେ ଯେନ୍ ଚାଷୀ ଦଦାମାନେ ଫୋନ୍ କରି କରି ତାଙ୍କର ପ୍ରଶ୍ନ ଥିଲା ପଚାରାଲେ, ସେମାନଙ୍କେ ବି ଆମେ ବହୁତ ବହୁତ ଧନ୍ୟବାଦ ଦେମା। ତ ଆମର କଥାବାର୍ତ୍ତା ଆଜ୍ଞା ଏମିତି ଆଲୋଚନା ଯଦି ଚାଲିଥିବା ତ କେବେ ନେଇ ସରେ। ଆମର ବୈଠକନେ ଆମେ ଫି ମାସେ ଫି ଦିନ ଆମେ ଆଲୋଚନା କରୁଛୁଁ। ମାତର ଆଜି ତ ସମିଆ ବି ଆମକେ ଘୁଚ ଘୁଚ ଭାଗ ଭାଗ ବଇଲା ନା। ତ ସମିଆ ଯେତେବେଲେ ଆମକେ ଇସାରା କଲା ନା ଆମକେ ବୈଠକ ଛାଡ଼ବାକେ ପଡ଼୍ବା। ତ ଆଜି ଆପଣ ଆମକେ ସମିଆ ଦେଲେ ଆଜ୍ଞା ଏତେ ତିଆରି କରି କରି ଆମର ଶ୍ରୋତାବନ୍ଧୁମାନଙ୍କର ଯେନ୍ ପ୍ରଶ୍ନ ଥିଲା, ଚାଷୀ ଦଦାମାନଙ୍କର ଯେନ୍ ପ୍ରଶ୍ନ ଥିଲା, ସେ ସବୁର ଆପଣ ଉତ୍ତର ଦେଲେ। ଆରୁ ଏତେ ତିଆରି କରି କରି ଯେନ୍ ଆଜିର ପ୍ରସଙ୍ଗ ରହିଛେ, ଫସଲରେ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଅଭାବର ଲକ୍ଷଣ ପରିଚୟ ଉପରେ ଆଲୋଚନା କଲେ, ସେଥିର୍ଲାଗି ଆପଣଙ୍କେ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଆରୁ ଜୁହାର ଆଜ୍ଞା।
1: ଜୁହାର, ଧନ୍ୟବାଦ।
0: ତ ଶ୍ରୋତାବନ୍ଧୁ, ଆପଣଙ୍କର ସାଙ୍ଗେ ବି ଆମେ କଥା ହଉଥିଲେ, କଥା ତ ନେଇ ସରେ, ମାତର ସମିଆ ବି ହେଲା ନା ବୈଠକ କି ନେଥେବା ମା। ତ ବୈଠକ ଛାଡ଼ବା ନାଗନୁ ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ସବୁ ଚାଷୀ ଦଦା ମା ଭାଇ ମାନକେ ୱାସୁ ଦଦାର ଜୁହାର।
1: ଜୁହାର।
2: ଆଗକେ ଶୁଣି ଭଗବାନ ଭେଟଣା, ଏତେବେଳେ ଯାଏଁ ଶୁଣୁଥିଲେ ଚାଷବାସ କାର୍ଯ୍ୟକ୍ରମ କ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏଥର ଆସନ୍ତୁ ଶୁଣିବା ଗୀତ ଗଜଲ କ୍ରମରେ କେତୋଟି ଗୀତ। କଣ୍ଠଦାନ କରିଛନ୍ତି ଗଣେଶ ହେଗଡ଼େ, ଗୀତ ରଚନା ମନୋଜ ସନ୍ତୋଷୀ ଏବଂ ଭିକି ଶର୍ମା।

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ଗୀତ ଗଜଲ କ୍ରମରେ ଆପଣ ଶୁଣୁଛନ୍ତି କେତୋଟି ଗୀତ। କଣ୍ଠଶିଳ୍ପୀ ହେଲେ ଗଣେଶ ହେଗଡ଼େ। ଶିଳ୍ପୀଙ୍କ ସହ ଏଥର ସହଯୋଗୀ କଣ୍ଠଶିଳ୍ପୀ ହେଲେ କୈଳାସ ଖେର ଏବଂ ସୋନୁ କକ୍କର।

it's on. I'm crying, I'm buying, I'm trying to mend my... ଗୀତିକାରଙ୍କ ଅନ୍ୟ ଏକ ରଚନା ପାଇଁ ଏଥର କଣ୍ଠଦାନ କରିଛନ୍ତି ଗଣେଶ ହେଗଡ଼େ। ସଙ୍ଗୀତ ନିର୍ଦ୍ଦେଶନା ଗଣେଶ ହେଗଡ଼େ।

ଗୀତ ଗଜଲ କ୍ରମରେ ଶୁଣୁଥିଲେ କେତେ ଗୁଡ଼ିଏ ଗୀତ ଆକାଶବାଣୀ ଭବାନୀ ପାଟଣା ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ। ସମ୍ବଲପୁରୀ ଗୀତ ପରିବେଷଣ କରିଛନ୍ତି ଋତୁରାଜ ମାଝୀ ଓ ସାଥୀ।

ଆମର୍ ଗାଁକେ ମୁଇଁ ବରଷ ପୁରୀ ଗଲା ନାଇଁ ପାରିଲି ଯାଇ ଦଶରା ଦିନେ ଖବର ଦେବ ମୋତେ ଦେଖି କରି ଆଡ଼ ମୁହଁ କରି ମୋତେ ଦେଖି କରି ଆଡ଼ ମୁହଁ କରି

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ଆଞ୍ଚଳିକ ଗୀତକ୍ରମରେ ଆପଣ ଶୁଣୁଛନ୍ତି କଳାହାଣ୍ଡିଆ ଗୀତ, ପରିବେଷଣ କରିଛନ୍ତି ଋତୁରାଜ ମାଝୀ ଓ ସାଥୀ।

ଆଞ୍ଚଳିକ ଗୀତକ୍ରମରେ ଶୁଣୁଥିଲେ କଳାହାଣ୍ଡିଆ ଗୀତ, ପରିବେଷଣ କଲେ ଋତୁରାଜ ମାଝୀ ଓ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ସିଆଇଡ଼ି କଥାଚିତ୍ରରୁ ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଶମଶାଦ ବେଗମ ଏବଂ ମହମ୍ମଦ ରଫି। ଗୀତ ରଚନା ମଜରୁହ, ସଙ୍ଗୀତ ନିର୍ଦ୍ଦେଶନା ଓପି ନାୟାର।

ଏଥର ଆସନ୍ତୁ ଶୁଣିବା ଛୁ ମନ୍ତର ଗତା ଚିତ୍ରରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା ଜାନିଶା ରଫ୍ତାର, ସ୍ୱର ସଂଯୋଜନା ଓପି ନାୟର।

ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏଥର ଆସନ୍ତୁ ଶୁଣିବା ହସ୍ତେ ଜଖମ୍ କଥାଚିତ୍ରରୁ। କୈଫି ଆଜମୀଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ମଦନ ମୋହନ।

ଫୁଲ ବନେ ପଥର କଥା ଚିତ୍ରରୁ ଏଥର ଆସନ୍ତୁ ଶୁଣିବା ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅଲିସା ଚିନ ଏବଂ ବାଲି ବ୍ରହ୍ମଭଟ୍ଟ ଗୀତ ରଚନା ନବାବ ଆର୍ଜୁ ସଙ୍ଗୀତ ନିର୍ଦ୍ଦେଶନା ଶ୍ୟାମ ସୁରିନ୍ଦର।

ବେୱଫା ସନମ କଥାଚିତ୍ରରୁ କାର୍ଯ୍ୟକ୍ରମର ଶେଷ ଗୀତଟି କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଗୀତ ରଚନା ୟୋଗେଶ, ସଙ୍ଗୀତ ନିର୍ଦ୍ଦେଶନା ନିଖିଲ ବିନାୟକ।

ଶୁଣୁଥିଲେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଆକାଶବାଣୀ ଭବାନୀ ପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଶ୍ରୀମତୀ ଶୋଭା ଗୁଟୁ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ଦାଦ୍ରା।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଆପଣ ଶୁଣିଛନ୍ତି ଶାସ୍ତ୍ରୀୟ ଗାୟନ ଶିଳ୍ପୀ ହେଲେ ଶ୍ରୀମତୀ ଶୋଭା ଗୁଟ୍ଟୁ। ଶିଳ୍ପୀ ଏଥର ପରିବେଷଣ କରିଛନ୍ତି ମିଶ୍ର ଝିଞ୍ଜୁଟି ରାଗରେ ଠୁମରି।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଆପଣ ଶୁଣୁଛନ୍ତି ଶାସ୍ତ୍ରୀୟ ଗାୟନ। ଏଥର ଶିଳ୍ପୀ ହେଲେ ଉସ୍ତାଦ ଗୁଲାମ ମୁସ୍ତଫା ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ମିଶ୍ର ପାହାଡ଼ି ରାଗରେ ଦାଦରା।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ଶାସ୍ତ୍ରୀୟ ଗାୟନ। ପ୍ରଥମେ ପରିବେଷଣ କଲେ ଶିଳ୍ପୀ ଶୋଭା ଗୁଟ୍ଟୁ। ଶିଳ୍ପୀ ପରିବେଷଣ କଲେ ଦାଦ୍ରା ଏବଂ ଠୁମ୍ରି ମିଶ୍ର ଝିଞ୍ଜୋଟି। ପରେ ପରେ ପରିବେଷଣ କଲେ ଉସ୍ତାଦ ଗୁଲାମ ମୁସ୍ତଫା ଖାନ। ଶିଳ୍ପୀ ପରିବେଷଣ କଲେ ଦାଦ୍ରା ମିଶ୍ର ପାହାଡ଼ି। ଆକାଶବାଣୀ ଭବାନୀ ପାଟଣା। ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସଙ୍ଗୀତ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା ରେଡ଼ିଓ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30 ରେ। ଏଥିରେ ଶୁଣିବେ ଆକାଶବାଣୀ ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ହିଙ୍ଗୁଳା ଦେବୀ ପ୍ରଯୋଜନା ଭାଗୀରଥୀ ମିଶ୍ର। 8:45 ରେ ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। 9:00 ରେ ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ

ସଙ୍ଗୀତ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା ରେଡ଼ିଓ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30 ରେ। ଏଥିରେ ଶୁଣିବେ ଆକାଶବାଣୀ ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ହିଙ୍ଗୁଳା ଦେବୀ ପ୍ରଯୋଜନା ଭାଗୀରଥୀ ମିଶ୍ର। 8:45 ରେ ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। 9:00 ରେ ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରେଡ଼ିଓକୁ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 9:10 ରେ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 9:45 ରେ। ପୂର୍ବାହ୍ନ 10:10 ରେ ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ, କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55 ରେ। ସେତେବେଳେ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।